କାର୍ଯ୍ୟକ୍ରମର ପରବର୍ତ୍ତୀ ଭକ୍ତିଗୀତଟି ନରସିଂହ ମହାପାତ୍ରଙ୍କ ରଚନାରେ ଗାଇଛନ୍ତି କଣ୍ଠଶିଳ୍ପୀ ଡକ୍ଟର ସୁଧା ମିଶ୍ର।

0: କାର୍ଯ୍ୟକ୍ରମର ଶେଷ ଭକ୍ତି ଗୀତଟି ପୁରାତନ ରଚନାରୁ ଗାଇଛନ୍ତି କଣ୍ଠଶିଳ୍ପୀ ସୁବାସ ଦାସ।
1: जय जगन्नाथ।

0: ଏଇଠି ଶେଷ କରୁଛୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନାକୁ ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।
1: ଶ୍ରୋତା ବନ୍ଧୁ ପ୍ରଣାମ। ଅଗ୍ନିରେ କାଠ ଖଣ୍ଡେ ରଖିଦେଲେ ଶିଖା ଉପରକୁ ଉଠିଥାଏ, ମୋଟେ ନ ଦେଲେ ଅଗ୍ନି ଶାନ୍ତ ହୋଇଯାଏ। ଠିକ୍ ସେହିପରି ବିଷୟ ଭୋଗରେ ବାରମ୍ବାର କାମନା ବୃଦ୍ଧି ହୋଇଥାଏ, କାମନା ବାସନାରୁ ନିବୃତ ମନରେ ଅପାର ଶାନ୍ତି ଉପଲବ୍ଧି ହୋଇଥାଏ, ବିଷୟର ବାସନାରୁ ସଂକଳ୍ପ ବିକଳ୍ପ ରୂପ କାମନା ଦୃଢ଼ୀଭୂତ ହୁଏ, ମନୁଷ୍ୟ ଯଥାଲାଭ ସନ୍ତୋଷ ହୋଇପାରେ ନାହିଁ। ଏକଥା ପ୍ରାୟତଃ ସମସ୍ତେ ଅନୁଭବ କରିଥାନ୍ତି, ହେଲେ ସେଥିରୁ ବାହାରି ପାରନ୍ତି ନାହିଁ। ଯେପରି ଟସର ପୋକ ନିଜର ସୁରକ୍ଷା ଭାବି ଘରଟିଏ କରେ, ହେଲେ ବାହାରକୁ ଆସି ନ ପାରି ସେହି ଭିତରେ ମରିଯାଏ। ବିଷୟ ବାସନା ଥରେ ଲାଗିଗଲେ ମନୁଷ୍ୟର ବାସନା ତଥା କାମନାରୁ କେତେ ଯେ ବିକ୍ଷେପ ସୃଷ୍ଟି ହୁଏ, ଏଥିପାଇଁ ଗୋଟିଏ ସୁନ୍ଦର ଉଦାହରଣ ଦେଉଛି, ମନ ଦେଇ ଶୁଣନ୍ତୁ। ସବୁଦିନ ପରି ସେଦିନ ମଧ୍ୟ ରାଧୁଆକୁ ସନ୍ଧ୍ୟା 7 ବେଳକୁ ଗୁଙ୍ଗୁଡ଼ି ନିଦ ହୋଇଥାଏ। ସ୍ୱାମୀ ସ୍ତ୍ରୀଙ୍କର ଦିନସାରା ଭାରି ଖଟଣି, ସରଳ ନିରାଡ଼ମ୍ବର ଜୀବନ, ନୁଆଣିଆ ଚାଳଘରେ ଦିନରେ ଖରା ରାତିରେ ତରା, ଦାଣ୍ଡ ଖୋଲା ତ ବାଡ଼ିପାଖ ମେଲା। ତାର ଏପରି ଅଚିନ୍ତା ନିଦ ଦେଖି ଦୋ ମହଲା ଛାତ ଉପରେ ବସି ରହି ପଡ଼ୋଶୀ ବାବୁ ଆଣି ନିଜ ବାବୁଙ୍କୁ ପଚାରିଲେ, ହୈହେ ଏତେ ବ୍ୟବସ୍ଥା ଭିତରେ ରହି ମଧ୍ୟ ଆମକୁ କାହିଁ ଏମିତି ଅଚିନ୍ତା ନିଦ ହେଉନି? ବାବୁ କହିଲେ, ସେ ଆମ ଭଳିଆ ହୋଇଗଲେ ତାର ମଧ୍ୟ ନିଦ ହଜିଯିବ, ଏ କଥା କାଲି ଏତେବେଳକୁ ଦେଖିବ। ଏହା କହି ବାବୁ ଜଣକ ଗୋଟିଏ ସ୍ୱର୍ଣ୍ଣ ମୁଦ୍ରା ପୋଡ଼ିଆ ରାଧୁଆର ଘରକୁ କଣା ଚାଳ ଛପର ବାଟେ ପକାଇଦେଲେ। ଭୋରୁ ଉଠି ଦାଣ୍ଡ ଦୁଆରେ ଗୋବର ଛିଟା ଦେଇ ରାଧୁଆଣୀ ଘର ଭିତରେ ଯାଇ ଦେଖିଲା ପାଟ ବସ୍ତ୍ରର ପୁଡ଼ିଆଟିଏ। ତୁରନ୍ତ ଖୋଲି କରି ଦେଖେ କେତେଗୁଡ଼ିଏ ସ୍ୱର୍ଣ୍ଣ ମୁଦ୍ରା। ଆଶ୍ଚମ୍ବିତ ହୋଇ ରାଧୁଆକୁ ଡାକ ପକାଇଲା, ଦୁଇ ହାତ ଉପରକୁ ଉଠାଇ ଆନନ୍ଦରେ ବିଭୋର ହୋଇ ରାଧୁଆ କହିଲା, ଆରେ ଦେଲେ ତ ଦେଲେ ଭଗବାନ, ଛପର ଫାଡ଼ି କରି ଦେଲେ। ଦୁହେଁ ଗଣି ଚାଲିଲେ, ବାରମ୍ବାର ଗଣତି କଲେ, ମୋଟ ହେଲା 999 ମୁଦ୍ରା। ରାଧୁଆଣୀ କହିଲା, ହୋଇଏ ଗଣତିରେ କୋଉଠି ଭୁଲ ରହିଯାଉଛି କି? ଭଗବାନ ଦେଲେ ତ ଦେଲେ, ଗୋଟିଏ କମ୍ କରିଦେଲେ କାହିଁକି? ରାଧୁଆ କହିଲା, ଆରେ ଜମା ମନ ଦୁଃଖ କରନା, ଏବେ ଆମର ବଳ ବୟସ ଅଛି, ଦୁହେଁ ମିଶି ଯଦି ଅଧିକ ଖଟିଦେବା, ପୁଣି ପିଲାଛୁଆଙ୍କର ଖର୍ଚ୍ଚ ଟିକେ କମେଇଦେବା, ତେବେ ଗୋଟିଏ ମାସରେ ପରା ନିଅଣ୍ଟ ମୁଦ୍ରାଟି ପୂରଣ ହୋଇଯିବ। କ'ଣ ଦୁଇଟା ଖାଇଦେଇ ତରତର ହୋଇ ଦୁହେଁ ବାହାରିଗଲେ ଶ୍ରମକ୍ଷେତ୍ରକୁ। ସନ୍ଧ୍ୟା 7 ବାଜି ଆଉ କେତେ ସମୟ ଗଡ଼ିଗଲାଣି। ପଡ଼ିଶା ଘରର ବାବୁଆଣୀ ବାବୁଙ୍କ ମୁହଁକୁ ଚାହିଁ କହୁଛନ୍ତି, ହୋଇଏ ଆଜି ରାଧୁଆ ରାଧୁଆଣୀ ଗଲେ କୁଆଡ଼େ? ଛୁଆ ଦୁଇଟା ବାପା ମାଆଙ୍କ ଆସିବା ବାଟକୁ ଚାହିଁ ଦାଣ୍ଡକୁ ବାଡ଼ିକି ହେଉଛନ୍ତି। ଏତିକିବେଳେ ପତି ପତ୍ନୀ ଦୁହେଁ ଧଇଁ ସଇଁ ହୋଇ ଘର ଭିତରକୁ ଆସୁଥିବାର ନଜର ପଡ଼ିଲା। ଆଜିର କମାଣି ମଜୁରୀ ପଇସାକୁ ଦୁହେଁ ବାହାର କରି ବାରମ୍ବାର ଗଣୁଥିବାର ଦୃଶ୍ୟକୁ ଦେଖି ବାବୁ ବାବୁଆଣୀ ବୁଝିପାରିଥିଲେ ଯେ ନିଜର ତଥା ରାଧୁଆର ନିଦ ହଜିବାର କାରଣ କ'ଣ। ପ୍ରିୟ ଶ୍ରୋତାବନ୍ଧୁ, ଆମକୁ ଟିକିଏ ଆତ୍ମସମୀକ୍ଷା କରିବାକୁ ପଡ଼ିବ, କାହିଁ ଆମ ଅଜାଣତରେ ଆମର ଏମିତି ବ୍ୟତିକ୍ରମ ହୋଇଯାଉନି ତ? ଶ୍ରୀମଦ୍ ଭଗବତ ଗୀତାରେ ଭଗବାନ ଆଶ୍ୱାସନା ଦେଇ କହିଛନ୍ତି, ଅନାଦିକାଳର ଅଭ୍ୟାସ ଯୋଗୁଁ ମନ ଅବଶ୍ୟ ଇନ୍ଦ୍ରିୟମାନଙ୍କର ବିଷୟ ଦିଗକୁ ଆକର୍ଷିତ ହେବା ସ୍ୱାଭାବିକ, କିନ୍ତୁ ଆପଣାର ପୁରୁଷାର୍ଥ ସାଧନା ଦ୍ୱାରା ମନକୁ ସେଥିରୁ ନିବୃତ୍ତ କରି ଆତ୍ମସ୍ୱରୂପୀ ପରମାତ୍ମାଙ୍କଠାରେ ଚିତ୍ତବୃତ୍ତିକୁ ବାନ୍ଧି ରଖିବା ଉଚିତ। ପ୍ରତ୍ୟେକ ମନୁଷ୍ୟକୁ ଯେଉଁ ପୁରୁଷାର୍ଥ ପ୍ରାପ୍ତି ହୋଇଛି

ତାହା ହିଁ ଭଗବତ ବିଭୂତି ବା କୃପା ପ୍ରସାଦ। ଏଥିପାଇଁ ଗୀତାରେ କୁହାଯାଇଛି, ପୌରୁଷମ୍ ନୃଷୁ, ମନୁଷ୍ୟ ନିଜର ବିବେକକୁ ମହତ୍ତ୍ୱ ଦେଇ ବୈରାଗ୍ୟ ବିଚାର ଦ୍ୱାରା ବିଷୟରେ ଦୋଷ ଦର୍ଶନ କରି ସେଥିରୁ ନିବୃତ୍ତ ହେବା ଉଚିତ। ଖାଦ୍ୟ ଖାଇଲେ ଭୋକ ମେଣ୍ଟିଯାଏ, ଶୋଇପଡ଼ିଲେ ଶରୀରକୁ ବିଶ୍ରାମ ମିଳିଯାଏ, କିନ୍ତୁ ମନକୁ ବିଶ୍ରାମ ମିଳିନଥାଏ। ଏଥିପାଇଁ ମନେ ରଖିବାକୁ ଉଚିତ ଯେ ଧର୍ମଶାସ୍ତ୍ର ଅଧ୍ୟୟନ ତଥା ଭଗବତ ଚିନ୍ତନ ଦ୍ୱାରା ମନର ଚଞ୍ଚଳତା ନଷ୍ଟ ହୋଇ ଜୀବ ପରମ ବିଶ୍ରାମ ତଥା ଶାନ୍ତି ଓ ସନ୍ତୋଷକୁ ଲାଭ କରିଥାଏ। ଏଥିପାଇଁ ଗୀତାମା କୁହନ୍ତି, ଯାହାକୁ ଲାଭ କଲେ ମନେ ହୁଏ ନାହିଁ ଯେ ଏହାଠାରୁ ବଳି ଶ୍ରେଷ୍ଠ କିଛି ଲଭ୍ୟବସ୍ତୁ ଅଛି, ତାହା କେବଳ ପରମାର୍ଥ ଭାବ। ପୁଣି ଯେଉଁ ସ୍ଥିତିକୁ ପ୍ରାପ୍ତି ହେଲେ ଗୁରୁତର ଦୁଃଖ ଆସିଲେ ମଧ୍ୟ ସାମାନ୍ୟ ବିଚଳିତ ହୁଏ ନାହିଁ, ତାହା ହିଁ ପରମାର୍ଥ ସ୍ଥିତି। ବାସ୍ତବରେ ଆତ୍ମସନ୍ତୋଷ ହିଁ ପରମ ବିଶ୍ରାମ। ଯାହା କିଛି ପ୍ରାପ୍ତ ହୋଇଛି ତାହାକୁ ପରମେଶ୍ୱରଙ୍କର ଅପାର କୃପା ପ୍ରସାଦ ବିଚାର କରି ସନ୍ତୋଷ ରହିବା ଭଗବତ ଭକ୍ତିର ଆତ୍ୟନ୍ତିକ ଲକ୍ଷଣ ହୋଇଥାଏ। ଭାଗବତରେ କୁହାଯାଇଛି, ମନୁଷ୍ୟ ଜନ୍ମେ ଏତେ ଲାଭ ଯେବେ ଗୋବିନ୍ଦେ କରେ ଭାବ, ଆତ୍ମାରେ ଆତ୍ମା ଯେବେ ସ୍ମରେ ପରମାନନ୍ଦେ ସେ ବିହରେ। ପରମାର୍ଥ ସ୍ଥିତି ପ୍ରାପ୍ତି ନ ହେବା ପର୍ଯ୍ୟନ୍ତ ମନୁଷ୍ୟ ପୂର୍ଣ୍ଣକାମ ହୋଇପାରେ ନାହିଁ।

ଶୁଣୁଥିଲେ ଅନୁଚିନ୍ତା, ଉପସ୍ଥାପନା କରିଥିଲେ ଅଖଣ୍ଡାନନ୍ଦ ସ୍ୱାମୀ। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 143ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ମହାଭାଗବତ ଭରତ ରହୁଗଣ ରାଜାଙ୍କୁ ରୂପକ ଛଳରେ ଯେଉଁ ସଂସାର ଅରଣ୍ୟ କଥା କହିଥିଲେ, ଶ୍ରୀ ଶୁକଦେବ ତାହାକୁ ଅଳ୍ପବୁଦ୍ଧି ମଣିଷଙ୍କ ବୋଧଗମ୍ୟ ଭାଷାରେ ସଦୃଷ୍ଟାନ୍ତ ବୁଝାଇଛନ୍ତି। ଏହି ସୂତ୍ରରେ ସେ କର୍ମର ପ୍ରକାରଭେଦ, ଗୃହ ଓ ବିଷୟଭୋଗର ଯନ୍ତ୍ରଣା ଏବଂ ସୁବର୍ଣ୍ଣର ଦୋଷ କଥା କହିସାରି ଅସତ୍ସଙ୍ଗର କଷ୍ଟ ଉପସ୍ଥାପନ କରୁଛନ୍ତି।

0: पंचम स्कंधे भरत पाख्यान नाम चतुर्दशो अध्याय।
1: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 143ତମ ଭାଗ। କଣ୍ଠଦାନ କରିଥିଲେ ମହାପ୍ରସାଦକର, ଦୁଃଖୀ ଶ୍ୟାମ ତ୍ରିପାଠୀ, ମହାପାତ୍ର ମିନତୀ ଭଞ୍ଜ ଏବଂ ଶୈଳଭାମା ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ଦାଶରଥୀ ଦାସ, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ କର, ବର୍ଣ୍ଣନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
2: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, କାଣ୍ଡବିନ୍ଧା ପୋକ ଏବଂ ପତ୍ରମଡ଼ା ପୋକର ପ୍ରାଦୁର୍ଭାବ ନିରୀକ୍ଷଣ କରିବା ପାଇଁ ଏକର ପ୍ରତି ତଳିଘେରା ପିଛା 4-5 ଫେରୋମନ୍ ଜନ୍ତା ଲଗାନ୍ତୁ। ଯଦି ଗୋଟିଏ ଜନ୍ତା ପିଛା 4-5 ପୁରୁଷ ପୋକ ଗୋଟିଏ ଦିନରେ ପଡ଼ନ୍ତି, ତେବେ ଏକର ପିଛା 800 ml ଆଜା ଡିରେକ୍ଟିନ 0.15% ଇସି କିମ୍ବା 4 kg କ୍ଲୋରାଟ୍ରାନିଲିପ୍ରୋଲ 0.4% ଡିଆର୍ ବାଲି ସହିତ ସମାନ ଭାବରେ ମିଶାଇ ପ୍ରୟୋଗ କରନ୍ତୁ, କିମ୍ବା 60 ml କ୍ଲୋରାଟ୍ରାନିଲିପ୍ରୋଲ 18.5% ଏସି 200 L ପାଣିରେ କିମ୍ବା 10 kg କାଟ୍ରାଫ୍ ହାଇଡ୍ରୋକ୍ଲୋରାଇଡ୍ 4G କିମ୍ବା 100-120 ml ଟେଟ୍ରାନିଲିପ୍ରୋଲ 200 SC କିମ୍ବା 50 g ଫ୍ଲୁବେଣ୍ଡିଆମାଇଡ୍ 20 WG 200 L ପାଣିରେ ମିଶାଇ ପ୍ରୟୋଗ କରନ୍ତୁ। ଏହି ପୋକର ପ୍ରାଦୁର୍ଭାବ ସମ୍ଭାବନା ଥିବା ଅଞ୍ଚଳରେ 20,000 ଅଣ୍ଡା ଥିବା 3 ଟ୍ରାଇକୋଡ୍ରମା ଜାପୋନିକମ୍ କାର୍ଡରୁ 7-10 ଅନ୍ତରରେ ପ୍ରୟୋଗ କରନ୍ତୁ। ଧାନ ବୁଦା ପ୍ରତି ଯଦି 2 ପତ୍ରମୋଚା ଦେଖାଯାଏ, ତେବେ ପତ୍ରମୋଚା ପୋକର ନିୟନ୍ତ୍ରଣ ପାଇଁ ଏକର ପିଛା 60 ml କ୍ଲୋରାଟ୍ରାନିଲିପ୍ରୋଲ 18.5% ଏସି କିମ୍ବା 100-120 ml ଟ୍ରେଟ୍ରାନିଲିପ୍ରୋଲ 200 SC କିମ୍ବା 50 g ଫ୍ଲୁବେଣ୍ଡିଆମାଇଡ୍ 20 WG 200 L ପାଣିରେ ମିଶାଇ ପ୍ରୟୋଗ କରନ୍ତୁ। ସମ୍ବଳୁଆ କିମ୍ବା ନଳୀପୋକ ଦେଖାଦେଲେ ଏକର ପିଛା 500 ml କ୍ଲୋରୋପାଇରିଫସ 20 SC କିମ୍ବା 800 ml କୁଇନାଲୋଫସ 25% ଇସି 200 L ପାଣିରେ ମିଶାଇ ପ୍ରୟୋଗ କରନ୍ତୁ। ମାଟିଆ ଗୁଣ୍ଡି ପୋକ ବା ଚକଡ଼ା ପୋକ ବୁଦା ପ୍ରତି 5-10 ଦେଖାଦେଲେ ଜମିର ଶୁଷ୍କ ପରିବେଶକୁ ପରିବର୍ତ୍ତନ କରି କ୍ରମାଗତ ଭାବେ ମାଟି ଓଦା ଓ ଶୁଖିଲା ରଖନ୍ତୁ। ଜମିରେ ଅଧିକ ସମୟ ପର୍ଯ୍ୟନ୍ତ ଠିଆ ପାଣି ରଖନ୍ତୁ ନାହିଁ। ଏହାପରେ ଯଦି ପୋକ ଦେଖାଯାଏ, ତେବେ ଏକର ପିଛା ଟ୍ରାଇଫ୍ଲୁମେଜୋପାଇରିନ 10% AC 94.5 ml କିମ୍ବା ପାଇମେଟ୍ରୋଜିନ 50% WG 120 g କିମ୍ବା 60-80 g ଡାଇନୋଟିଫ୍ୟୁରାନ 20 SG କିମ୍ବା 200-300 ml ଇଥୋଫେନୋପ୍ରକ୍ସ 10% AC କିମ୍ବା 400 g ଏସିଫେଟ 75% AC କିମ୍ବା 400-600 ml ଫିପ୍ରୋନିଲ 5% AC 200 L ପାଣିରେ ମିଶାଇ ପ୍ରୟୋଗ କରନ୍ତୁ। ଚକଡ଼ା ପୋକ ସମୟରେ ଯବକ୍ଷାରଜାନଯୁକ୍ତ ସାର ପ୍ରୟୋଗ ନ କରି ସଦାସର୍ବଦା ଉପଯୁକ୍ତ କୀଟନାଶକ ସଠିକ୍ ମାତ୍ରାରେ ବ୍ୟବହାର କରନ୍ତୁ। ପତ୍ରାଚ୍ଛାଦ ପୋଡ଼ା ରୋଗ ଦମନ କରିବା ପାଇଁ ଟେବୁକୋନାଜୋଲ 50% ସହିତ ଟ୍ରାଇଫ୍ଲୋକ୍ସିଷ୍ଟ୍ରୋବିନ 25% WG 0.4 g କିମ୍ବା ପ୍ରୋପିକୋନାଜୋଲ 75% 1 ml 1 L ପାଣିରେ କିମ୍ବା ହେକ୍ସାକୋନାଜୋଲ 50% 2 ml କିମ୍ବା ଭାଲିଡାମାଇସିନ 3 L 2 ml 1 L ପାଣିରେ ମିଶାଇ 7-10 ଅନ୍ତରରେ 2 ସିଞ୍ଚନ କରନ୍ତୁ। ଧାନ ଗଛରେ ପତ୍ରପୋଡ଼ା ବା ପତ୍ରାଗାର ରୋଗ ଦେଖାଦେଲେ 1 L ପାଣିରେ କପର ଅକ୍ସିକ୍ଲୋରାଇଡ୍ 1 g ସହିତ ପ୍ଲାଣ୍ଟୋମାଇସିନ 1 g ମିଶାଇ ସିଞ୍ଚନ କରନ୍ତୁ। 1 ଜମି ପାଇଁ 200 L ପାଣି ଆବଶ୍ୟକ ହୋଇଥାଏ। ମହିଂସା ରୋଗ ଦେଖାଦେଲେ 1 L ପାଣିରେ ଟେବୁକୋନାଜୋଲ 50% ସହିତ ଟ୍ରାଇଫ୍ଲୋକ୍ସିଷ୍ଟ୍ରୋବିନ 0.4 g କିମ୍ବା କାର୍ବେଣ୍ଡାଜିମ 50 WP 2 g ହିସାବରେ ସିଞ୍ଚନ କରନ୍ତୁ, କିମ୍ବା 1 L ପାଣିରେ ସତେଜ ବେଲପତ୍ର 25 g କିମ୍ବା ତୁଳସୀ ପତ୍ର କଟା 25 g କିମ୍ବା ନିମ୍ବ ପତ୍ର କଟା 200 g ପତ୍ର ମିଶାଇ ସିଞ୍ଚନ କରନ୍ତୁ।

0: छात्राणां शैक्षणिक प्रयासानां सिद्धिरूपेण आयोज्यते। ओडिशाराज्ये नूतनवृष्ट्या जलाप्लावन संकटः अतीव भीषणो जातः। उत्तरक्षेत्रेषु नदीनां जलस्तरः झटिति वर्धते। ऋतुविभागेन बालेश्वर खेजर मयूरभंज क्षेत्रेषु अतिवृष्टिपरा संचेतना प्रख्यापिता। तटवर्ती जनाश्च सावधानतया स्थातुम् उपादिष्टाः। इति वार्ताः।
1: आकाशवाणी कटक सुनंतु आम राज्य कार्यक्रम सूचना आम स्वास्थ्य प्रचार करिबु सकाळ 7:10 मिनिट्रे सुनिबे आलोचना प्रोस्टेट ग्रंथि जनित स्वास्थ्य समस्या आलोचना करिछन्ती डाक्टर संजय कुमार चौधरी। प्रभात परिक्रमा सकाळ 7:25 मिनिट्रे कथिका सकाळ 7:35 मिनिट्रे एथिरे सुनिबे शिशु ओ किशोरंक पई पत्रिका आलोचना करिछन्ती दिव्यज्योति पाणी। अतसी कुसुम सकाळ 7:40 मिनिट्रे कंठशिल्पी नियति अधिकारी संगीत हेमंत कुमार त्रिपाठी। सकाळ 8:30 मिनिट्रे ओडिया आलबम गीत सकाळ 8:45 मिनिट्रे वैदेही सबिलासर 127तम भाग प्रचार करिबु।
2: ସଂସ୍କୃତରେ ସମ୍ବାଦ ରିଲି କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବାରିପଦା। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ଆଜିର କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ସକାଳ 7:25 ପ୍ରଚାର କରିବୁ ସୂଚନା ଏବଂ ମୂର୍ଚ୍ଛନାର କାର୍ଯ୍ୟକ୍ରମ ପରିକ୍ରମା। 8:15 କାର୍ଯ୍ୟକ୍ରମ ଗୀତାଞ୍ଜଳି। ଦିନ 12:00 ଚହଲା କାର୍ଯ୍ୟକ୍ରମରେ ଆଜି ଶୁଣିପାରିବେ ଓଡ଼ିଶୀ କୀର୍ତ୍ତନ ପରିବେଷଣ କରିଛନ୍ତି ଶିଳ୍ପୀ ଦଳଗୋବିନ୍ଦ ପୃଷ୍ଟି ଏବଂ ସାଥୀ। ଦିନ 1:20 ରହିଛି କାର୍ଯ୍ୟକ୍ରମ ମହିଳା ମହଲ। ଆମର ଆଜିର ଦ୍ୱିତୀୟ ତଥା ସାନ୍ଧ୍ୟ ଅଧିବେଶନରେ ସନ୍ଧ୍ୟା 6:00 ଭକ୍ତି ସଙ୍ଗୀତ, 6:15 ପ୍ରଚାର କରିବୁ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ। ରାତି 7:00 ପ୍ରଚାରିତ ହେବ ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ କୋହ୍ଲ ଗୀତ। 7:30 ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ। ପରେ ପରେ ରାତି 8:00 ଓଡ଼ିଆ କଥା ଚିତ୍ରର ଗୀତ। 8:30 ପରିବାର କଲ୍ୟାଣ କାର୍ଯ୍ୟକ୍ରମ। ରାତି 8:40 ଶୁଣିପାରିବେ ଗୀତ ଅତୀତ। ରାତି 10:00 ଦାସକାଠିଆ ଗୀତ ପରିବେଷଣ କରିଛନ୍ତି ଶିଳ୍ପୀ ପ୍ରଭାକର ମହାନ୍ତି ଏବଂ ସାଥୀ। 10:30 ହିନ୍ଦୀ କଥାଚିତ୍ରର ଗୀତ, ଏକକ ହିନ୍ଦୀ କଥାଚିତ୍ରର ଗୀତ। ଶ୍ରୋତାବନ୍ଧୁ ଏଥିଲେ ଆଜି ଆମ କେନ୍ଦ୍ରରୁ ପ୍ରଚାର କରାଯିବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ସ୍ୱାୟତ୍ତ ଶାସନ ବ୍ୟବସ୍ଥାରେ ଜନସାଧାରଣଙ୍କ ସମସ୍ୟାଗୁଡ଼ିକର ସମାଧାନ ଦିଗରେ କ୍ଷମତା ପ୍ରଦାନ କରିବା ନେଇ ଆଜି ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯାଉଛି। 1992 ମସିହାରେ ପଞ୍ଚାୟତିରାଜ ବ୍ୟବସ୍ଥା ଦ୍ୱାରା ସ୍ୱାୟତ୍ତ ଶାସନ ଆରମ୍ଭ ହୋଇଥିଲା। ସ୍ୱାୟତ୍ତ ଶାସନ ଦିବସ ଅବସରରେ ରାଜ୍ୟର ବିଭିନ୍ନ ପୌରାଞ୍ଚଳରେ ଲୋକଙ୍କର କ୍ଷମତା ଏବଂ ଅଧିକାର ସମ୍ବନ୍ଧରେ ସଚେତନ କରାଇବା ନେଇ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଭୁବନେଶ୍ୱର ଓୟୁଏଟିସ୍ଥିତ କୃଷି ଶିକ୍ଷା ସଦନଠାରେ ରାଜ୍ୟସ୍ତରୀୟ ସମାରୋହରେ ଯୋଗଦେବେ। ଏହି ଅବସରରେ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଶ୍ରୀ ମାଝି ଶିଳାନ୍ୟାସ ଓ ଲୋକାର୍ପଣ କରିବାର କାର୍ଯ୍ୟସୂଚୀ ରହିଛି। କଟକ ମହାନଗର ନିଗମର 150 ବର୍ଷ ପୂର୍ତ୍ତି ଉପଲକ୍ଷେ ଶହୀଦ ଭବନଠାରେ 3 ଦିନ ବ୍ୟାପୀ ସ୍ୱାୟତ୍ତ ଶାସନ ଦିବସ ସମାରୋହ ଅନୁଷ୍ଠିତ ହେଉଛି। ଦ୍ୱିତୀୟ ଦିନରେ ଗତକାଲି ମେୟର ସୁବାସ ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଡକ୍ଟର ଅରିଜିତ ପସାୟତ, ସାଂସଦ ଭର୍ତ୍ତୃହରି ମହତାବ ଏବଂ ବିଧାୟକ ସୌଭିକ ବିଶ୍ୱାଳ ପ୍ରମୁଖ ଯୋଗଦେଇ କଟକର ଭାଇଚାରା ସଂସ୍କୃତି ଉପରେ ଆଲୋକପାତ କରିଥିଲେ। ମହାନଗର ନିଗମ ପକ୍ଷରୁ ଗତକାଲି ବିଭିନ୍ନ ସ୍ଥାନରେ 11,74,00,000 ଟଙ୍କା ବ୍ୟୟରେ 22 ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରାଯାଇଛି। କଟକ, ପୁରୀ, ଭୁବନେଶ୍ୱର ଏବଂ ପାରାଦୀପକୁ ନେଇ ଏକ ବୃହତ୍ ସହରାଞ୍ଚଳ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରିକଳ୍ପନା ସମ୍ପର୍କରେ ସାଂସଦ ଶ୍ରୀ ମହତାବ ଏହି ଅବସରରେ ସୂଚନା ପ୍ରଦାନ କରିଛନ୍ତି। ରାଜ୍ୟରେ ସମବାୟ କ୍ଷେତ୍ରର ସମ୍ପ୍ରସାରଣ ଲକ୍ଷ୍ୟ ନେଇ ଆସନ୍ତାକାଲି ମେଗା ସଦସ୍ୟତା ଅଭିଯାନ ସମ୍ବନ୍ଧର ଶୁଭାରମ୍ଭ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ଅଭିଯାନର ଶୁଭାରମ୍ଭ କରିବେ। ଏଥିସହ ମୁଖ୍ୟମନ୍ତ୍ରୀ 20 ଦୁଗ୍ଧ ସଂଗ୍ରହ କେନ୍ଦ୍ର, 50 କୃଷି ସେବା କେନ୍ଦ୍ର, 46 ଖାଉଟି କେନ୍ଦ୍ର ଏବଂ 200 ଜନସେବା କେନ୍ଦ୍ରର ମଧ୍ୟ ଉଦ୍ଘାଟନ କରିବା ସହ 3 ଗୋଦାମର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ଖୋର୍ଦ୍ଧା ଜିଲ୍ଲା କାଳିବେଟି ଏବଂ ମୁଦାମ୍ବା ଶିଳ୍ପାଞ୍ଚଳରେ ଗତକାଲି ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଇଡ୍କୋ ଅଧ୍ୟକ୍ଷ ଉଷା ପାଢ଼ୀ ପରିଦର୍ଶନ କରିଛନ୍ତି। ସେଠାରେ ଜାରି ରହିଥିବା ବିକାଶମୂଳକ ପ୍ରକଳ୍ପ ତଥା ଶିଳ୍ପାଞ୍ଚଳର କାର୍ଯ୍ୟଦକ୍ଷତା ସମ୍ପର୍କରେ ସେ ସମୀକ୍ଷା କରିଛନ୍ତି। କ୍ଷେତ୍ରସ୍ତରୀୟ ସମସ୍ୟାଗୁଡ଼ିକର ତ୍ୱରିତ ସମାଧାନ ସହ ସମୟସୀମା ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଶ୍ରୀମତୀ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି। ସ୍ଥାୟୀ ଜଳ ପରିଚାଳନା ଏବଂ ମହିଳା ଶ୍ରମିକଙ୍କ ପାଇଁ ନିରାପଦ ସାର୍ବଜନୀନ ପରିବହନ ବ୍ୟବସ୍ଥା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଚିଲିକା ନିର୍ବାଚନ ମଣ୍ଡଳୀର ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ଗୁଣାତ୍ମକ ଶିକ୍ଷାର ପ୍ରସାର ଏବଂ ଶତ ପ୍ରତିଶତ ପାସ୍ଆର୍କୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଏକ ସମୀକ୍ଷା ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶିକ୍ଷା ବ୍ୟବସ୍ଥା, ଉପସ୍ଥାନ, ଗୁଣବତ୍ତା ସମ୍ପନ୍ନ ପାଠପଢ଼ା, ପରୀକ୍ଷା ପ୍ରସ୍ତୁତି ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଛି। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ପୁଣିଥରେ ଆଜିଠାରୁ ଆରମ୍ଭ ହେବ। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ 2 ଦିନ ଧରି ଗଣତି ମଣତି ଚାଲିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ପ୍ରକ୍ରିୟା ଜାରି ରହିଥିବାବେଳେ ଶ୍ରୀଜୀଉଙ୍କ ନୀତିକାନ୍ତି ଯଥାରୀତି ଜାରି ରହିବ। ତେବେ ଅପରାହ୍ନ 4 ସନ୍ଧ୍ୟାଧୂପ ଶେଷ ପର୍ଯ୍ୟନ୍ତ ଭିତରକାଠରୁ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ପଶ୍ଚିମ ଓଡ଼ିଶା କୃଷିଭିତ୍ତିକ ଗଣପର୍ବ ପାଳନ ନେଇ ଲଗ୍ନ ଧାର୍ଯ୍ୟ ହୋଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଦରବାର ହଲ୍ଠାରେ ଆୟୋଜିତ ବୈଠକରେ ଖଡ଼ିଆଳ ରାଜା ଦେବଦେବ ସିଂହଦେଙ୍କ ଉପସ୍ଥିତିରେ ଲଗ୍ନ ସ୍ଥିର ହୋଇଛି। ଆସନ୍ତା ମାସ 15 ଭାଦ୍ରବ ମାସ 5 ତିଥିରେ ପୂର୍ବାହ୍ନ 9:05 10 ମଧ୍ୟରେ ନବାନ୍ନ ଭକ୍ଷଣ ସମୟ ଧାର୍ଯ୍ୟ ହୋଇଛି। ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ବ୍ଲକ ବନ୍ୟା ପ୍ରଭାବିତ ଅଞ୍ଚଳକୁ ସାଂସଦ ବଳଭଦ୍ର ମାଝି ଗତକାଲି ଗସ୍ତ କରିଥିଲେ। ପ୍ରଭାବିତ ଲୋକଙ୍କ ସହ ପରିସ୍ଥିତି ନେଇ ଆଲୋଚନା କରିଛନ୍ତି। କ୍ଷୟକ୍ଷତି ଆକଳନ ପରେ କ୍ଷତି ପ୍ରଦାନ କରାଯିବ ବୋଲି କହିଛନ୍ତି। ଲଗାଣ ବର୍ଷା ଯୋଗୁଁ ଭଣ୍ଡାର, ବରି ଏବଂ ତେଲ ନଦୀରେ ବନ୍ୟା ଆସିଥିଲା। ଉତ୍ତର ବଙ୍ଗୋପସାଗର, ସଂଲଗ୍ନ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳରେ ସୃଷ୍ଟି

0: ଲଘୁଚାପ କ୍ରମଶଃ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ପାଣିପାଗ ବିଭାଗ ଦେଇଥିବା ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ ଏବଂ ବରଗଡ଼ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଆସନ୍ତା 48 ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି। ଗତକାଲି ରାଜ୍ୟସାରା ବର୍ଷା ହୋଇଛି। ବାଲେଶ୍ୱର ରାଜଘାଟଠାରେ ସର୍ବାଧିକ 156.2 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ସକାଳ 6ଟା ସୁଦ୍ଧା 625.04 ଫୁଟ ରହିଥିଲା। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 125,476 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 8ଟି ସ୍ଲୁଇସ୍ ଗେଟ୍ ଦେଇ 1,63,591 ଘନଫୁଟ ଜଳ ନିଷ୍କାସିତ ହେଉଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆକାଶବାଣୀ କଟକ। ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ, ପ୍ରୋଷ୍ଟେଟ୍ ଗ୍ରନ୍ଥି ଜନିତ ସ୍ୱାସ୍ଥ୍ୟ ସମସ୍ୟା ଆଲୋଚନା କରିଛନ୍ତି ଡାକ୍ତର ସଞ୍ଜୟ କୁମାର ଚୌଧୁରୀ।
2: ପୁରୁଷମାନଙ୍କୁ 50 ବର୍ଷ ବୟସ ପରେ ପ୍ରୋଷ୍ଟେଟ୍ ସମସ୍ୟା ଏକ ସ୍ୱାସ୍ଥ୍ୟ ସମସ୍ୟା, କିନ୍ତୁ ଏହି ସ୍ୱାସ୍ଥ୍ୟ ସମସ୍ୟାକୁ ଏଡ଼ାଇବା ପାଇଁ ଆପଣ ଅନେକ ଉପାୟ ଆପଣେଇ ପାରିବେ। ପ୍ରଥମେ ଆସନ୍ତୁ ଜାଣିନେବା ପ୍ରୋଷ୍ଟେଟ୍ କ'ଣ। ପ୍ରୋଷ୍ଟେଟ୍ ପୁରୁଷମାନଙ୍କ ମଧ୍ୟରେ ଏକ ଛୋଟ ଗ୍ରନ୍ଥି ଯାହା ବୀର୍ଯ୍ୟ ତିଆରି କରିବାରେ ସାହାଯ୍ୟ କରେ। ଏହା ମଳଦ୍ୱାର ସାମ୍ନାରେ ଓ ପରିସ୍ରା ଥଳୀ ତଳେ ରହିଥାଏ। ଏହା ମୂତ୍ରନଳୀକୁ ଘୋଡ଼ାଇ ଦେଇଥାଏ, ଯାହା ଶରୀରରୁ ପରିସ୍ରା ଏବଂ ବୀର୍ଯ୍ୟକୁ ବାହାର କରିଥାଏ। ବୟସ ବଢ଼ିବା ସହିତ ଏହା ବଡ଼ ହେବାକୁ ଲାଗେ। ଯଦି ପ୍ରୋଷ୍ଟେଟ୍ ବହୁତ ବଡ଼ ହୁଏ ତେବେ ଏହା ଅନେକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ। ଏହି ପ୍ରୋଷ୍ଟେଟ୍ ସମସ୍ୟା 2 ପ୍ରକାର ହୋଇପାରେ, ଯଥା ସାଧାରଣ ପ୍ରୋଷ୍ଟେଟ୍ ସମସ୍ୟା ଓ ପ୍ରୋଷ୍ଟେଟ୍ କର୍କଟ ରୋଗ ସମସ୍ୟା। ଆସନ୍ତୁ ଜାଣିନେବା ସାଧାରଣ ପ୍ରୋଷ୍ଟେଟ୍ ସମସ୍ୟା ବିଷୟରେ। ସାଧାରଣ ପ୍ରୋଷ୍ଟେଟ୍ ସମସ୍ୟା ଅନେକ ପ୍ରକାର ହୋଇପାରେ। ପ୍ରଥମଟି ହେଲା ତୀବ୍ର ଜୀବାଣୁ ପ୍ରୋଷ୍ଟାଟାଇଟିସ୍। ସାଧାରଣତଃ ଜୀବାଣୁ ସଂକ୍ରମଣରୁ ହଠାତ୍ ଆରମ୍ଭ ହୋଇଥାଏ। ପ୍ରୋଷ୍ଟେଟ୍ ଲକ୍ଷଣ ବ୍ୟତୀତ ଯଦି ଆପଣଙ୍କର ଜ୍ୱର, ଥଣ୍ଡା କିମ୍ବା ଯନ୍ତ୍ରଣା ହୁଏ ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ। ଅଧିକାଂଶ ରୋଗ ଆଣ୍ଟିବାୟୋଟିକ୍ ଦ୍ୱାରା ଭଲ ହୋଇଥାଏ। ଅସମ୍ପୂର୍ଣ୍ଣ ଚିକିତ୍ସା ଦ୍ୱାରା ଏହା ପ୍ରୋଷ୍ଟେଟ୍ ଆବ୍ସେସ୍ ବା ପ୍ରୋଷ୍ଟେଟ୍ରେ ପୂଜ ହୋଇଯାଇପାରେ। ଦ୍ୱିତୀୟଟି ହେଲା କ୍ରୋନିକ୍ ବ୍ୟାକ୍ଟେରିଆ ପ୍ରୋଷ୍ଟାଟାଇଟିସ୍। ପ୍ରୋଷ୍ଟେଟ୍ ସଂକ୍ରମଣ ଯାହା ବାରମ୍ବାର ଫେରିଆସେ ତାକୁ କ୍ରୋନିକ୍ ବ୍ୟାକ୍ଟେରିଆ ପ୍ରୋଷ୍ଟାଟାଇଟିସ୍ କୁହାଯାଏ। ଏହି ବିରଳ ସମସ୍ୟାର ଚିକିତ୍ସା କରିବା କଷ୍ଟକର ହୋଇପାରେ। ବେଳେବେଳେ ଦୀର୍ଘ ସମୟ ଧରି ଆଣ୍ଟିବାୟୋଟିକ୍ ଗ୍ରହଣ କରିବା କାମ କରିପାରେ। ତୃତୀୟଟି ହେଲା କ୍ରୋନିକ୍ ପ୍ରୋଷ୍ଟାଟାଇଟିସ୍, ଯାହାକୁ କ୍ରୋନିକ୍ ପେଲ୍ଭିକ୍ ଯନ୍ତ୍ରଣା ସିଣ୍ଡ୍ରୋମ୍ ମଧ୍ୟ କୁହାଯାଏ। ଏହା ଏକ ସାଧାରଣ ପ୍ରୋଷ୍ଟେଟ୍ ସମସ୍ୟା। ଏହା ତଳ ପିଠିରେ, ତଳି ପେଟରେ, 2 ଜଙ୍ଘ ଓ ପିଚା କିମ୍ବା ଲିଙ୍ଗର ପ୍ରାନ୍ତରେ ଯନ୍ତ୍ରଣା ଦେଇପାରେ। ଔଷଧ ଜୀବନଶୈଳୀରେ ପରିବର୍ତ୍ତନ, ଉଷୁମ ପାଣିରେ କିଛି ସମୟ ବସିବା, ସମୟ ଅନୁସାରେ ବେଳେବେଳେ ବୀର୍ଯ୍ୟକୁ ବାହାର କରିବା ଏବଂ କିଛି ତଳି ପେଟର ବ୍ୟାୟାମ କଲେ ଏଥିରୁ ଉପଶମ ମିଳିଥାଏ। ଚିକିତ୍ସାର ସମ୍ଭାବ୍ୟ ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ ଡାକ୍ତରଙ୍କ ସହ କଥାବାର୍ତ୍ତା କରିବାକୁ ନିଶ୍ଚିତ ହୁଅନ୍ତୁ। ବୟସ୍କ ପୁରୁଷମାନଙ୍କଠାରେ ବିନାଇନ୍ ପ୍ରୋଷ୍ଟାଟିକ୍ ହାଇପରପ୍ଲାସିଆ ବା BPH ବହୁତ ସାଧାରଣ। ଏହାର ଅର୍ଥ ପ୍ରୋଷ୍ଟେଟ୍ ବୃଦ୍ଧି ହୋଇଛି କିନ୍ତୁ କର୍କଟ ରୋଗ ନୁହେଁ। ଆସନ୍ତୁ ଜାଣିବା ବର୍ତ୍ତମାନ ସାଧାରଣ ପ୍ରୋଷ୍ଟେଟ୍ ସମସ୍ୟାର ଲକ୍ଷଣଗୁଡ଼ିକ କ'ଣ। ସେଗୁଡ଼ିକ ହେଲା ବାରମ୍ବାର ପରିସ୍ରା କରିବା, ପରିସ୍ରା କରିବା ପାଇଁ ରାତିରେ ଅନେକ ଥର ଉଠିବା, ପରିସ୍ରା କିମ୍ବା ବୀର୍ଯ୍ୟରେ ରକ୍ତ, ଯନ୍ତ୍ରଣା କିମ୍ବା ପରିସ୍ରାରେ ଜ୍ୱଳନ ହେବା, ତଳ ପିଠି, ପିଚା, ପେଲ୍ଭିକ୍ କିମ୍ବା ରେକ୍ଟାଲ ଅଞ୍ଚଳରେ କିମ୍ବା ଉପର ଜଙ୍ଘରେ ବାରମ୍ବାର ଯନ୍ତ୍ରଣା ହେବା, ପରିସ୍ରା ଥପାଏ ଥପାଏ ପଡ଼ିବା। ଏଗୁଡ଼ିକ ସମସ୍ୟା ଯଦି ଆପଣଙ୍କଠାରେ ପରିଲକ୍ଷିତ ହୁଏ ତାହେଲେ ତୁରନ୍ତ ଆପଣ କୌଣସି ଡାକ୍ତରଙ୍କ ପରାମର୍ଶ ଲୋଡ଼ନ୍ତୁ। ସାଧାରଣ ପ୍ରୋଷ୍ଟେଟ୍ ସମସ୍ୟା ପରେ ଆସନ୍ତୁ ଜାଣିନେବା ପ୍ରୋଷ୍ଟେଟ୍ କର୍କଟ ରୋଗ ବିଷୟରେ। ପ୍ରୋଷ୍ଟେଟ୍ କର୍କଟ ହେବାର ସମ୍ଭାବନା ଆପଣଙ୍କ ଦ୍ୱାରା ପ୍ରଭାବିତ ହୋଇପାରେ, ଯେମିତିକି 50 ବର୍ଷରୁ ଅଧିକ ବୟସ୍କ ପୁରୁଷମାନଙ୍କ ପ୍ରତି ଏହା ଏକ ବିପଦ ହୋଇଥାଏ। ଯଦି ଆପଣଙ୍କ ବାପା କିମ୍ବା ଭାଇଙ୍କର ପ୍ରୋଷ୍ଟେଟ୍ କର୍କଟ ଥାଏ ତେବେ ଆପଣଙ୍କଠାରେ ମଧ୍ୟ ଏହା ଦେଖାଯିବାର ସମ୍ଭାବନା ରହିଛି। ଖାଦ୍ୟପେୟ ବିଷୟରେ ମୁଁ କହିରଖିବି ଯେ ଉଚ୍ଚ ଚର୍ବିଯୁକ୍ତ ଖାଦ୍ୟ ଖାଉଥିବା ପୁରୁଷଙ୍କ ପାଇଁ ପ୍ରୋଷ୍ଟେଟ୍ କର୍କଟ ହେବାର ଆଶଙ୍କା ଅଧିକ ହୋଇପାରେ। ଆପଣଙ୍କଠାରେ ଯଦି ପରିସ୍ରା ଜନିତ କିଛି ଅସୁବିଧା ପରିଲକ୍ଷିତ ହୁଏ ତାହେଲେ ଆପଣ ନିଶ୍ଚିତ ଭାବେ ଡାକ୍ତରଙ୍କ ପରାମର୍ଶ ଲୋଡ଼ନ୍ତୁ। ଡାକ୍ତର ହିଁ କହିବେ ଯେ ଆପଣଙ୍କର ସମସ୍ୟାଟା ସାଧାରଣ ପ୍ରୋଷ୍ଟେଟ୍ ସମସ୍ୟା କି ଏହା ଏକ ପ୍ରୋଷ୍ଟେଟ୍ର କର୍କଟ ସମସ୍ୟା। ସେଥିପାଇଁ ସେ ନିଶ୍ଚିତ ଭାବେ କିଛି ପରୀକ୍ଷା କରିବେ, ଯେଉଁ ପରୀକ୍ଷା ମଧ୍ୟରୁ ଗୋଟିଏ ହେଲା ପ୍ରୋଷ୍ଟେଟ୍ ସ୍ପେସିଫିକ୍ ଆଣ୍ଟିଜେନ୍ ପରୀକ୍ଷା। ଲକ୍ଷଣ ବିନା ପୁରୁଷମାନଙ୍କଠାରେ ବାର୍ଷିକ ପିଏସ୍ଏ ପରୀକ୍ଷା ସାଧାରଣତଃ ସୁପାରିଶ କରାଯାଏ ନାହିଁ। ତଥାପି ପୁରୁଷମାନଙ୍କଠାରେ ଯେଉଁମାନେ ପ୍ରୋଷ୍ଟେଟ୍ ଲକ୍ଷଣ ବିଷୟରେ ରିପୋର୍ଟ କରନ୍ତି, ପ୍ରୋଷ୍ଟେଟ୍ ସ୍ପେସିଫିକ୍ ଆଣ୍ଟିଜେନ୍ ପରୀକ୍ଷା ଡାକ୍ତରମାନଙ୍କୁ ସମସ୍ୟାର ପ୍ରକୃତ

0: ପ୍ରକୃତି ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ସେଥିପାଇଁ ଆପଣମାନଙ୍କ ଠାରେ ଯଦି ଏହିପରି କିଛି ଲକ୍ଷଣ ପରିଲକ୍ଷିତ ହୁଏ, ଯାହାକି ବାରମ୍ବାର ପରିସ୍ରା କରିବା କିମ୍ବା ରାତିରେ ବାରମ୍ବାର ପରିସ୍ରା କରିବାକୁ ଉଠିବା, ସେଥିପାଇଁ ଆପଣ ନିୟମିତ ଭାବେ ଏକ ୟୁରୋଲୋଜିଷ୍ଟ ଡାକ୍ତରଙ୍କ ପରାମର୍ଶ ଲୋଡ଼ନ୍ତୁ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ପ୍ରୋଷ୍ଟେଟ୍ ଗ୍ରନ୍ଥି ଜନିତ ସ୍ୱାସ୍ଥ୍ୟ ସମସ୍ୟା, ଆଲୋଚନା କରିଥିଲେ ଡାକ୍ତର ସଞ୍ଜୟ କୁମାର ଚୌଧୁରୀ, ଆକାଶବାଣୀ କଟକ। ସମୟ ବର୍ତ୍ତମାନ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। 26ତମ ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀରେ ଯୋଗଦେବା ଲାଗି କିର୍ଗିସ୍ତାନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। G20 ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଜି ଯୋଗଦେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନେପାଳରେ ବନ୍ୟା ପରେ ନିଖୋଜ ଲୋକଙ୍କୁ ଉଦ୍ଧାର କରିବା ଲାଗି ପ୍ରୟାସ ଜାରି, ଏବଂ T20 ଏସିଆ କପ୍ ମହିଳା କ୍ରିକେଟରେ ଥାଇଲାଣ୍ଡକୁ 94 ରନ୍ରେ ପରାସ୍ତ କରି ଭାରତ ବିଜୟୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିର୍ଗିସ୍ତାନକୁ 2 ଦିନିଆ ଗସ୍ତରେ ଯାଇ ଗତକାଲି ବିସ୍କେକ୍ରେ ପହଞ୍ଚିଛନ୍ତି। ଶ୍ରୀ ମୋଦି ଆଜି ଏବଂ ଆସନ୍ତାକାଲି କିର୍ଗିସ୍ତାନରେ ଅନୁଷ୍ଠିତ ହେଉଥିବା 26ତମ ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ମୋଦି ଆସନ୍ତାକାଲି ରାଷ୍ଟ୍ରମୁଖ୍ୟ ଅଧିବେଶନରେ ମଧ୍ୟ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଗତକାଲି ଶ୍ରୀ ମୋଦି ବିସ୍କେକ୍ରେ ପହଞ୍ଚିବା ପରେ ତାଙ୍କୁ ବିମାନ ବନ୍ଦରରେ ସ୍ୱାଗତ କରାଯାଇଥିଲା। ସ୍ୱାଗତ କରିବା ପାଇଁ ଏକ ପାରମ୍ପରିକ କିର୍ଗିସ୍ତାନ ନୃତ୍ୟ ପ୍ରଦର୍ଶନ ମଧ୍ୟ ଆୟୋଜନ କରାଯାଇଥିଲା। 26ତମ ଏସ୍ସିଓ ଶିଖର ସମ୍ମିଳନୀ ପାଇଁ ରାଷ୍ଟ୍ରପତି ସାଦିର୍ ଝାପାରୋଭ୍ଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି କିର୍ଗିସ୍ତାନ ଗସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଶିଖର ସମ୍ମିଳନୀ ଅବସରରେ ଅନେକ ଏସ୍ସିଓ ନେତାଙ୍କୁ ସାକ୍ଷାତ କରିବାର ସମ୍ଭାବନା ରହିଛି। ଗତ ଶନିବାର ଦିନ ପ୍ରସ୍ଥାନ ବିବୃତ୍ତିରେ ଶ୍ରୀ ମୋଦି କହିଥିଲେ ଯେ ସେ ସୁରକ୍ଷା, ସଂଯୋଗୀକରଣ ଏବଂ ସୁଯୋଗ ଉପରେ ଆଧାରିତ ଏହି କ୍ଷେତ୍ର ପାଇଁ ଭାରତର ଦୃଷ୍ଟିକୋଣକୁ ଆଗକୁ ନେବା ଲାଗି ଆଶାବାଦୀ ଅଛନ୍ତି। ସେ ଏହା ମଧ୍ୟ କହିଥିଲେ ଯେ ଭାରତ ଆତଙ୍କବାଦ, ବିଚ୍ଛିନ୍ନତାବାଦ ଏବଂ ଉଗ୍ରବାଦ ମୁକ୍ତ କ୍ଷେତ୍ର ପାଇଁ ଏସ୍ସିଓ ସଦସ୍ୟମାନଙ୍କ ସହିତ କାମ କରିବେ। ଶ୍ରୀ ମୋଦି 6ଷ୍ଠ ବିଶ୍ୱ ନୋମାଡ୍ ଗେମ୍ସର ଉଦ୍ଘାଟନୀ ଉତ୍ସବରେ ମଧ୍ୟ ଯୋଗଦେବେ। ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଗସ୍ତ ଏସୀୟ ଦେଶମାନଙ୍କ ମଧ୍ୟରେ ଭାରତର ରଣନୈତିକ ସହଭାଗିତାକୁ ସୁଦୃଢ଼ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଉଜ୍ବେକିସ୍ତାନ ରାଷ୍ଟ୍ରପତି ସାବକତ୍ ମିର୍ଜିୟୋୟେବ୍ଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଦୃଢ଼ କରିବା ପାଇଁ ଆଲୋଚନା କରିଛନ୍ତି। ଏଥିସହିତ ଶ୍ରୀ ମୋଦିଙ୍କ 2 ଦିନିଆ ଉଜ୍ବେକିସ୍ତାନର ତାସ୍କେଣ୍ଟ ଗସ୍ତ ଶେଷ ହୋଇଛି। ଉଭୟ ନେତା ଭାରତ ଉଜ୍ବେକିସ୍ତାନ ସମ୍ପର୍କକୁ ଏକ ବ୍ୟାପକ ରଣନୈତିକ ସହଭାଗିତାରେ ପରିଣତ କରିବାକୁ ସହମତ ହୋଇଛନ୍ତି। ଗସ୍ତ ସମୟରେ ଉଭୟ ଦେଶ ମଧ୍ୟରେ 11ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ସେଥିମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ଏବଂ ୟୁରାନିୟମ୍, ବାଣିଜ୍ୟ, ପ୍ରତିରକ୍ଷା, ଡିଜିଟାଲ୍ ପେମେଣ୍ଟ ଏବଂ ଶିକ୍ଷା, କ୍ରୀଡ଼ା ଓ ଐତିହ୍ୟ ଭଳି ପ୍ରସଙ୍ଗ ରହିଛି। ଏହି 2 ଦିନିଆ ଗସ୍ତ ଭାରତ ଉଜ୍ବେକିସ୍ତାନ ସମ୍ପର୍କକୁ ଏକ ନୂତନ ଢାଞ୍ଚା ପ୍ରଦାନ କରିଛି। ଦୁଇ ଦେଶ ମଧ୍ୟରେ $5 ବିଲିୟନ୍ ବାଣିଜ୍ୟ ଲକ୍ଷ୍ୟ, ଦୀର୍ଘକାଳୀନ ଶକ୍ତି ସହଯୋଗ ଏବଂ ଆଞ୍ଚଳିକ ସ୍ତରରେ ବ୍ୟାପକ ରଣନୈତିକ ସହଭାଗିତା ବୃଦ୍ଧି ଓ ଏସୀୟ କ୍ଷେତ୍ର ସହିତ ଭାରତର ସମ୍ପର୍କକୁ ନୂତନ ଗତି ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଗସ୍ତକାଳରେ ରାଷ୍ଟ୍ରପତି ସାବକତ୍ ମିର୍ଜିୟୋୟେବ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଜ୍ବେକିସ୍ତାନର ସର୍ବୋଚ୍ଚ ସମ୍ମାନ ଅର୍ଡର ଅଫ୍ ଓଲି ଦାରାଜଲି ଦୋସ୍ତଲିକ୍ ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଫ୍ୟାସନ୍ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ନିଫ୍ଟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଏହି ଉତ୍ସବରେ ସମଗ୍ର ଦେଶର 18ଟି ନିଫ୍ଟ କ୍ୟାମ୍ପସ୍ରେ ସ୍ନାତକ ହାସଲ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଡିଗ୍ରୀ ପ୍ରଦାନ କରାଯିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦକ୍ଷିଣ କାରୋଲିନାରେ ପହଞ୍ଚିଛନ୍ତି। ସେ ଆଜି ଓ ଆସନ୍ତାକାଲି ଆସେଭିଲ୍ରେ G20 ସମେତ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପୂର୍ବରୁ ଶ୍ରୀମତୀ ସୀତାରମଣ ଭାରତର କନ୍ସୁଲେଟ୍ ଜେନେରାଲ୍ଙ୍କ କାର୍ଯ୍ୟାଳୟରେ ଚିକାଗୋସ୍ଥିତ ଭାରତୀୟ ପ୍ରବାସୀଙ୍କୁ ସମ୍ବୋଧିତ କରିଥିଲେ। ସେ କହିଥିଲେ କେନ୍ଦ୍ର ସରକାର ଆର୍ଥିକ ଏକତ୍ରୀକରଣ ଲକ୍ଷ୍ୟ ପୂରଣ ଲାଗି କାର୍ଯ୍ୟ କରୁଛନ୍ତି।

ଶ୍ରୀମତୀ ସୀତାରମଣ କୃଷି ପ୍ରତିରକ୍ଷା ପ୍ରଯୁକ୍ତି ବିଦ୍ୟା ଏବଂ ଅନ୍ୟାନ୍ୟ କ୍ଷେତ୍ରର ପ୍ରମୁଖ ଆମେରିକୀୟ ବ୍ୟବସାୟିକ ନେତୃତ୍ୱଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ଅର୍ଥମନ୍ତ୍ରୀ କହିଛନ୍ତି ଯେ 2026-27 ଆର୍ଥିକ ବର୍ଷରେ 7% କିମ୍ବା ତା'ଠାରୁ ଅଧିକ ଆର୍ଥିକ ଅଭିବୃଦ୍ଧି ହାର ବଜାୟ ରହିବ। ତାଙ୍କର ଆମେରିକା ଗସ୍ତ ସମୟରେ ଚିକାଗୋରେ ଥିବା ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରି ସେ କହିଥିଲେ, ଆମେରିକା ଇରାନ୍ ବିବାଦ ଏବଂ ହର୍ମୁଜ୍ ପ୍ରଣାଳୀ ବନ୍ଦ ହେବା ପରେ ଭୂ ରାଜନୈତିକ ଅନିଶ୍ଚିତତା ଏବଂ ଯୋଗାଣ ଶୃଙ୍ଖଳ ବାଧା ସତ୍ତ୍ୱେ ଭାରତ ଏହାର ଅଭିବୃଦ୍ଧି ହାର ବଜାୟ ରଖିଛି। ସେ କହିଛନ୍ତି, ଆନ୍ତର୍ଜାତୀୟ ମୂଲ୍ୟରେ ତୀବ୍ର ବୃଦ୍ଧି ସତ୍ତ୍ୱେ ସରକାର ସବ୍ସିଡି ମାଧ୍ୟମରେ ସାର ମୂଲ୍ୟକୁ ଅପରିବର୍ତ୍ତିତ ରଖିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନେପାଳରେ ପ୍ରଳୟଙ୍କରୀ ବନ୍ୟା ପରେ ତ୍ରିଶୁଳି 3A ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲ ଭିତରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି। ଭାରତ ଏବଂ ଚୀନ୍ର ବିଶେଷଜ୍ଞଙ୍କ ସମେତ ଉଦ୍ଧାରକାରୀମାନେ ସୁଡ଼ଙ୍ଗ ଭିତରେ ଥିବା ଲୋକମାନଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ସୁଡ଼ଙ୍ଗ ଭିତରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ନିଖୋଜ ଥିବା 2500 ଲୋକଙ୍କ ମଧ୍ୟରୁ ଅଧିକାଂଶ ନେପାଳର ଜଳବିଦ୍ୟୁତ୍ ପ୍ରକଳ୍ପର କର୍ମଚାରୀ ବୋଲି ଅନୁମାନ କରାଯାଉଛି। ଗତ ବୁଧବାର ନେପାଳରେ ହୋଇଥିବା ବନ୍ୟାରେ 794 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 2500 ଅଧିକ ଲୋକ ଏବେ ସୁଦ୍ଧା ନିଖୋଜ ଅଛନ୍ତି। ତିବ୍ବତରେ ସରକାରୀ ଭାବେ ମୃତ୍ୟୁ ସଂଖ୍ୟା 16 ଥିବାବେଳେ 546 ଜଣ ନିଖୋଜ ଅଛନ୍ତି। ନିଖୋଜ ଲୋକଙ୍କୁ ଖୋଜିବା ଏବଂ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀମାନେ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ନେପାଳର ସମସ୍ତ 8 ପ୍ରଭାବିତ ଜିଲ୍ଲାରୁ ମୃତଦେହ ଉଦ୍ଧାର କରାଯାଉଛି। ତ୍ରିଶୁଳି ନଦୀରେ ପୁଣି ବନ୍ୟା ଯୋଗୁଁ କେନ୍ଦ୍ରୀୟ ନେପାଳରେ ଏକ ଝୁଲାପୋଲ ଭାସିଯାଇଛି। ପ୍ରାୟ 3 ଘଣ୍ଟା ଧରି ଚାଲିଥିବା ବନ୍ୟା ସକାଳ ପ୍ରାୟ 11:30 ସମୟରେ ପୋଲଟିକୁ ଭସାଇ ନେଇଥିଲା। ଏହା ପୂର୍ବରୁ ଅଗଷ୍ଟ 26 ଆସିଥିବା ଭୟଙ୍କର ବନ୍ୟା କାଠମାଣ୍ଡୁରୁ ଅଳ୍ପ ଦୂରରେ ଧାୱାଡ଼ି ଘାଟରେ ଏକ ପୋଲକୁ ମଧ୍ୟ ଭସାଇ ନେଇଥିଲା। ଅନ୍ୟପକ୍ଷରେ ଭାରତରୁ ପଠାଯାଇଥିବା ଏକ ସ୍ୱତନ୍ତ୍ର ସୁଡ଼ଙ୍ଗ ଉଦ୍ଧାରକାରୀ ଦଳ ଚିଲିମେ ଏବଂ ଲାଙ୍ଗଟାଙ୍ଗ ଅଞ୍ଚଳର ଜଳବିଦ୍ୟୁତ୍ ସୁଡ଼ଙ୍ଗ ସ୍ଥାନରେ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ନେପାଳୀ ସେନା ସହିତ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ନେପାଳରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ନବୀନ ଶ୍ରୀବାସ୍ତବ କହିଛନ୍ତି, ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଭାରତୀୟ ଉଦ୍ଧାରକାରୀମାନେ ନେପାଳୀ ସେନା ସହିତ ସମନ୍ୱୟରେ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଆମେରିକା ସେନା ହର୍ମୁଜ୍ ପ୍ରଣାଳୀରେ ଇରାନୀ ରକେଟ୍ ଲଞ୍ଚର ଉପରେ ଆକ୍ରମଣ କରିଛି। ଇରାନ୍ର ସମ୍ବାଦ ସଂସ୍ଥାଗୁଡ଼ିକ ହର୍ମୁଜ୍ ପ୍ରଣାଳୀର ଲାରାକ୍ ଦ୍ୱୀପ ନିକଟରେ ବିସ୍ଫୋରଣ ହୋଇଥିବା ସୂଚନା ଦେଇଛନ୍ତି। ଇରାନ୍ର ରିଭଲ୍ୟୁସନାରୀ ଗାର୍ଡସ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଲାରାକ୍ ଦ୍ୱୀପରେ ଆମେରିକା ଆକ୍ରମଣରେ ଅନେକ ଇରାନୀ ନାଗରିକ ପ୍ରାଣ ହରାଇଛନ୍ତି। ସୁରକ୍ଷା ବାହିନୀ ପକ୍ଷରୁ ଛତିଶଗଡ଼ର ବେଲପୋଚା ଗୋମ୍ପାଦ ଜଙ୍ଗଲ ଅଞ୍ଚଳରେ ଏକ ନକ୍ସଲ ଡମ୍ପକୁ ନଷ୍ଟ କରିବା ସହ ବହୁ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଆତ୍ମସମର୍ପଣ କରିଥିବା ନକ୍ସଲ କ୍ୟାଡରମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟ ଆଧାରରେ ସୁକ୍ମା ଜିଲ୍ଲା ଫୋର୍ସ, ଜିଲ୍ଲା ରିଜର୍ଭ ଗାର୍ଡ ଏବଂ ବସ୍ତର ଫାଇଟର୍ସ ଦ୍ୱାରା ମିଳିତ ଅଭିଯାନରେ ଏହି ସଫଳତା ମିଳିଛି। ତଲାସୀ ଅଭିଯାନ ସମୟରେ ସୁରକ୍ଷା କର୍ମୀମାନେ 8 କିଲୋଗ୍ରାମ IED ଜବତ କରିଛନ୍ତି। ସେଥିରେ 2 ଟିଫିନ୍ ବୋମା, 10 ଡିଟୋନେଟର ଓ 17 ଜିଲେଟିନ୍ ଷ୍ଟିକ୍ ରହିଛି। ଶ୍ରୀଲଙ୍କା କ୍ରିକେଟ୍ ପ୍ରଶାସନରେ ସରକାରୀ ହସ୍ତକ୍ଷେପ ଯୋଗୁଁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ICC ଶ୍ରୀଲଙ୍କାଠାରୁ 2027 ଅନୁଷ୍ଠିତ ହେବାକୁ ଥିବା ମହିଳା ଚମ୍ପିୟନ୍ସ ଟ୍ରଫିର ଆୟୋଜନ ଅଧିକାର ପ୍ରତ୍ୟାହାର କରିଛି। ରିପୋର୍ଟ ଅନୁଯାୟୀ ଶ୍ରୀଲଙ୍କା ପ୍ରଥମ ଥର ପାଇଁ ମହିଳା ଟୁର୍ଣ୍ଣାମେଣ୍ଟର ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଥିଲା ଏବଂ ଏଥିରେ ଆୟୋଜକ ଦେଶ ସମେତ 6 ଦଳ ସାମିଲ ଥିଲେ। ରିପୋର୍ଟ ଅନୁଯାୟୀ ICC ଏହାର ପରବର୍ତ୍ତୀ ବୋର୍ଡ ବୈଠକରେ ପ୍ରତିଯୋଗିତାର ସ୍ଥାନ ପରିବର୍ତ୍ତନ ନେଇ ନିଷ୍ପତ୍ତି ନେବାର ସମ୍ଭାବନା ରହିଛି। ସ୍ଥାନ ପରିବର୍ତ୍ତନ ଦ୍ୱାରା ଶ୍ରୀଲଙ୍କା ମହିଳା ଦଳ ମଧ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାରୁ ବଞ୍ଚିତ ହେବାର ସମ୍ଭାବନା ରହିଛି। T20 ଏସିଆ କପ୍ ମହିଳା କ୍ରିକେଟରେ ଭାରତ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଥାଇଲାଣ୍ଡକୁ 94 ପରାସ୍ତ କରିଛି। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 9 ହରାଇ 169 ରନ୍ କରିଥିଲା। ଏହାର ଜବାବରେ ଥାଇଲାଣ୍ଡ 15 ଓଭର 3 ବଲ୍ରେ 65 ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା। ଶେଫାଳି ବର୍ମା 64 ରନ୍ ସ୍କୋର କରିଥିଲେ। ତାଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ଆଜି ଦୁବାଇରେ ଗ୍ରୁପ୍ ଇ ମ୍ୟାଚ୍ରେ ବାଂଲାଦେଶ ଓ ଇଣ୍ଡୋନେସିଆ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି 8

0: ଆଠଟାରେ ମ୍ୟାଚ୍ ଆରମ୍ଭ ହେବ। ଏଏଫ୍ସି ୟୁ20 ଏସିଆ କପ୍ ଚାଇନା 2027 ଯୋଗ୍ୟତା ପର୍ଯ୍ୟାୟ ନିମନ୍ତେ ଆଜି ଭାରତର 20 ବର୍ଷରୁ କମ୍ ପୁରୁଷ ଜାତୀୟ ଫୁଟବଲ ଦଳ ତାସ୍କେଣ୍ଟର ଡୋଷ୍ଟଲିକ୍ ଷ୍ଟାଡିୟମରେ ସିରିଆ ବିପକ୍ଷରେ ମ୍ୟାଚ୍ ଖେଳିବ। ଆୟୋଜକ ଉଜ୍ବେକିସ୍ତାନ ଏବଂ ବାଂଲାଦେଶ ସହିତ ଗ୍ରୁପ୍ ଇରେ ଭାରତ 2006 ପରେ ପ୍ରଥମ ଥର ପାଇଁ ଏସୀୟ କପ୍କୁ ଫେରିବା ଲକ୍ଷ୍ୟରେ ଯୋଗ୍ୟତା ପର୍ଯ୍ୟାୟରେ ପ୍ରବେଶ କରିଛି। ଜାତୀୟ ଫ୍ୟାସନ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ପାଇଁ ନିଫ୍ଟରେ ଆଜି ସମାବର୍ତ୍ତନ ସମାରୋହରେ ଯୋଗଦେବେ ରାଷ୍ଟ୍ରପତି। 26ତମ ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀରେ ଯୋଗଦେବା ଲାଗି କିର୍ଗିସ୍ତାନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। G20 ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଜି ଯୋଗଦେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନେପାଳରେ ବନ୍ୟା ପରେ ନିଖୋଜ ଲୋକଙ୍କୁ ଉଦ୍ଧାର କରିବା ଲାଗି ପ୍ରୟାସ ଜାରି। ଏବଂ T20 ଏସିଆ କପ୍ ମହିଳା କ୍ରିକେଟରେ ଥାଇଲାଣ୍ଡକୁ 94 ରନ୍ରେ ପରାସ୍ତ କରି ଭାରତ ବିଜୟୀ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ସୂଚନା ଓ ମୂର୍ଚ୍ଛନାର କାର୍ଯ୍ୟକ୍ରମ ପରିକ୍ରମା। କାର୍ଯ୍ୟକ୍ରମ ପରିକ୍ରମା ପ୍ରଯୋଜନା ଉପସ୍ଥାପନାରେ ଅଛନ୍ତି ସତ୍ୟାନନ୍ଦ ସେଜପଡ଼ା ଏବଂ ଜୟଶ୍ରୀ ଦାସ।

0: ମିଳିଥାଏ। ତେବେ ଜଗନ୍ନାଥ ମନ୍ଦିର ବିଷୟରେ ବିଶେଷ କିଛି ତଥ୍ୟ ନ ମିଳିଲେ ବି ସେହି ମହାପରାକ୍ରମୀ ବସନ୍ତ ବିରାଟ ହିଁ ଜଗନ୍ନାଥ କଇଁସାରିଗଡ଼ରେ ଜଗନ୍ନାଥ ଚେତନାର ବାର୍ତ୍ତାବହ ବୋଲି ଅନୁମାନ କରାଯାଏ। ତାଙ୍କର ଗଜପତିଙ୍କ ସହ ସୁସମ୍ପର୍କ ଥିଲା, ଗଜପତିଙ୍କର ଦୁଇ କନ୍ୟାକୁ ବିବାହ କରିଥିଲେ, ସେଇଠୁ ଏକଥା ସ୍ପଷ୍ଟ ହୋଇଥାଏ। ତେବେ ଗୋଟିଏ କଥା ଯେ ଗୋଟିଏ ଶ୍ରୀକ୍ଷେତ୍ର ଥିବା ପରେ ଦ୍ୱିତୀୟ ଶ୍ରୀକ୍ଷେତ୍ର କରିବା ବା ଦ୍ୱିତୀୟ ଜଗନ୍ନାଥ ମହାପ୍ରଭୁଙ୍କୁ ଆଣିକି ସ୍ଥାପନ କରିବା ଏହା ଖୁବ୍ ସହଜ ନଥିବ। କାରଣ ସେତେବେଳେ ଜଗନ୍ନାଥ ମହାପ୍ରଭୁ ଓଡ଼ିଶାର ରାଜା, ଗଜପତି ଜଗନ୍ନାଥଙ୍କୁ ଓଡ଼ିଶାର ରାଜା ମାନୁଥିଲେ, ନିଜକୁ ତାଙ୍କର ସେବକ ବା ରାଉତ ବୋଲାଉଥିଲେ। ତେଣୁ ସେତେବେଳେ ଜଗନ୍ନାଥ ମନ୍ଦିର କଇଁସାରିଗଡ଼ରେ ସ୍ଥାପନ ହୋଇଛି କେବଳ ବସନ୍ତ ବିରାଟଙ୍କର ପରାକ୍ରମ ହେତୁ ଏହା କହିବା ବାହୁଲ୍ୟ ମାତ୍ର।
1: ଯେଉଁ କଇଁସାରିଗଡ଼ରେ ଯେଉଁ ମହାପ୍ରଭୁଙ୍କର ଶ୍ରୀଜଗନ୍ନାଥଙ୍କର ଯେଉଁ ମନ୍ଦିର ଗଢ଼ା ଯାଇଥିଲା ତାର ସ୍ଥିତି ବିଷୟରେ
0: ଏବେ ତାର ସ୍ଥିତି କୌଣସି ସ୍ଥିତି ନାହିଁ କୁହାଯିବ। ତାର ସ୍ଥିତି କେବଳ ଲୋକମୁଖରେ ରହିଛି। ଯେଉଁଠି ଅତୀତରେ ମନ୍ଦିର ଥିଲା ତାର କୌଣସି ଚିହ୍ନବର୍ଣ୍ଣ ନାହିଁ, କାରଣ ସେ ଥିଲା ସୋନ ନଦୀର କୂଳରେ, ଏକବାର ମାନେ କୂଳରେ, ଯେଉଁଠି ତାର ସ୍ଥିତିକୁ ଆମେ ଏବେ ଲୋକଙ୍କର କିଆର ଅଛି ମନ୍ଦିର ଗଡ଼ିଆ କିଆର କି ସେଠି ଆମର ରଥଦାଣ୍ଡ ବୋଲି ଲୋକ ମୁହଁରେ ରହିଛି, ଏମିତି କିଛି କଥାରୁ ଆମେ ତାର ସେ ମନ୍ଦିରର ସମ୍ଭାବ୍ୟ ଅବସ୍ଥିତିଟାକୁ ଆମେ କଳ୍ପନା କରିଥାଉ। ତେବେ ବର୍ତ୍ତମାନ ପ୍ରଶ୍ନ ଉଠେ, ଏଇ ଯେ ମନ୍ଦିର ଥିଲା ସେତେବେଳେ ସେ ମନ୍ଦିର ଧ୍ୱଂସ ହେଲା କିପରି? ଏ ମନ୍ଦିର ଧ୍ୱଂସ ପଛରେ କଳାପାହାଡ଼ ଦାୟୀ ବୋଲି ଅନୁମାନ କରାଯାଏ। ତାର ମୁଖ୍ୟ ପ୍ରମାଣ ହେଲା ମନ୍ଦିରର ସମ୍ଭାବ୍ୟ ଅବସ୍ଥିତି ନିକଟରେ ଏବେ ସୁଦ୍ଧା ଗୋଟିଏ ଗାଁର ନାମ ରହିଛି କଳାପାହାଡ଼। ଯେ ଯଦି କଳାପାହାଡ଼ ନ ଆସିଛି, କଳାପାହାଡ଼ ନାଁଟା ଆସିବ କେମିତି? ଇଏ ପ୍ରଥମ କଥା। ତାପରେ ଦ୍ୱିତୀୟ କଥା, ଏବେ ସେଇ ଯୁଗର ପୁରୁଣା ଯୁଗର ଗୋଟିଏ କମାଣ ଗ୍ରାମ ଠାକୁରାଣୀ ଶାଳାରେ ଏବେ ବି ପୂଜିତ ହେଉଛି। ତେବେ ସେଇ କମାଣ କେବଳ ସେଇ କଳାପାହାଡ଼, କାରଣ ଯବନ ମାନେ କମାଣ ତୋପ ବାରୁଦ ଏସବୁ ବ୍ୟବହାର କରୁଥିଲେ, ତେଣୁ ସେଇ କଳାପାହାଡ଼ ଆକ୍ରମଣ ସମୟରେ ସେଇ ତୋପ କଇଁସାରିଗଡ଼କୁ ଆସିଛି ଏମିତିକା ଗୋଟେ ଅନୁମାନ କରାଯାଏ। ତୃତୀୟ କଥା, ଶ୍ରୀମନ୍ଦିରର ଜଗନ୍ନାଥ ମହାପ୍ରଭୁ ଯେମିତି ପାତାଳି ହୋଇଛନ୍ତି ଚିଲିକାରେ କିମ୍ବା କେବେ କୁଜଙ୍ଗଗଡ଼ରେ, ସେମିତିକା କଇଁସାରିର ମହାପ୍ରଭୁ ବି ବିଭିନ୍ନ ସମୟରେ ସ୍ଥାନାନ୍ତରିତ ହୋଇଛନ୍ତି ପାର୍ଶ୍ୱବର୍ତ୍ତୀ ଗାଁକୁ। ତେଣୁ ଏଠି ଯବନ ଆକ୍ରମଣ ହେତୁ ଏ ମନ୍ଦିର ଧ୍ୱଂସ ହୋଇଛି ଏଟା ଉପଲବ୍ଧ ଏଇ କେତୋଟି ତଥ୍ୟରୁ ଜଣାପଡ଼େ ଯେ ଏଠି କଳାପାହାଡ଼ ଆକ୍ରମଣ ହୋଇଥିଲା। କାରଣ କଳାପାହାଡ଼ର କ୍ରୋଧ ଆକ୍ରୋଶର କେନ୍ଦ୍ରବିନ୍ଦୁ ଥିଲେ ଜଗନ୍ନାଥ, ଜଗନ୍ନାଥଙ୍କ ଉପରେ ତାର ମୁଖ୍ୟ ଆକ୍ରୋଶ ରହିଥିଲା, ଯେଉଁଥିପାଇଁ ସେ ଏଇ ଜଗନ୍ନାଥ ମନ୍ଦିରକୁ ଧ୍ୱଂସ କରିଛି ବୋଲି ଅନୁମାନ କରାଯାଏ। କାରଣ କଳାପାହାଡ଼ ରେମୁଣାକୁ ଆସିଛି ବୋଲି ଆମେ ତାର ଐତିହାସିକ ପ୍ରମାଣ ମିଳିଥାଏ। ରେମୁଣାରୁ କଇଁସାରିଗଡ଼ର ଦୂରତା ମାତ୍ର 30 କିଲୋମିଟର, ତେଣୁ ଘୋଡ଼ାରେ ଆସିଲେ ହୁଏତ ଅଧଘଣ୍ଟା ଲାଗିବ। ତେଣୁ କଳାପାହାଡ଼ ଦ୍ୱାରା କଇଁସାରର ଜଗନ୍ନାଥ ମନ୍ଦିର ଧ୍ୱଂସ ହୋଇଛି ଏଇଟା କହିବାରେ କିଛି ଅଯୌକ୍ତିକତା ନାହିଁ। ରାଜା ବସନ୍ତ ବିରାଟ ବହୁତ ପରାକ୍ରମୀ ଥିଲେ, ଖୁବ୍ ପରାକ୍ରମୀ ଥିଲେ। ତାଙ୍କ ପରାକ୍ରମର ଅନ୍ୟ ଏକ ଉଦାହରଣ ହେଲା ନୀଳଗିରି ରାଜ୍ୟ। କଇଁସାରିଗଡ଼ର ପୂର୍ବ ସୀମାରେ ଥିବା 3ଟି ଜମିଦାରକୁ ସେ ପରାସ୍ତ କରି ସ୍ଥାପନ କରିଥିଲେ ନୀଳଗିରି ରାଜ୍ୟ, ଏବଂ ନୀଳଗିରି ରାଜ୍ୟର ଶାସନ ସିଏ ତାଙ୍କର ସାନ ରାଣୀଙ୍କ ପୁଅମାନଙ୍କୁ ଦେଇଥିଲେ, ଆଉ ବଡ଼ ରାଣୀଙ୍କ ପୁଅମାନେ କଇଁସାରିଗଡ଼ରେ ରହିଥିଲେ। ବର୍ତ୍ତମାନ କର୍ପୂର ଉଡ଼ିଯାଇଛି, କନା ପଡ଼ି ରହିଛି, ସେମିତି ଜଗନ୍ନାଥ ମହାପ୍ରଭୁ ଏବେ ବି ବିଜେ କରୁଛନ୍ତି କଇଁସାରି ଗ୍ରାମରେ। 1971 ଗ୍ରାମର ଯୁବକମାନଙ୍କ ଉଦ୍ୟମରୁ ଗ୍ରାମରେ ରଥଯାତ୍ରା ହୋଇଆସୁଛି। 2011 ଜଗନ୍ନାଥ ମହାପ୍ରଭୁଙ୍କର ଭବ୍ୟ ମନ୍ଦିର ନିର୍ମିତ ହେବା ପରେ ପ୍ରଭୁ ସ୍ଥାପିତ ହୋଇଛନ୍ତି କଇଁସାରି ଗ୍ରାମରେ। କଇଁସାରିକୁ ଆସିବା ପାଇଁ ମୁଖ୍ୟ ରାସ୍ତା ହେଲା ଉଦଳା, ଉଦଳାରୁ କଇଁସାରି ଦୂରତା ପ୍ରାୟ 6 କିଲୋମିଟର। ଯିବା ଆସିବା ପାଇଁ ଭଲ ସଡ଼କ ଅଛି, ବସ୍ ମଧ୍ୟ ଚାଲେ, ଆଉ ସେଠାରେ ଆସିଲେ ମହାପ୍ରଭୁଙ୍କର ମନ୍ଦିର ଦର୍ଶନ ସହ ମହାପ୍ରଭୁଙ୍କର ପ୍ରସାଦ ବି ପାଇପାରିବେ। ଆଉ ଠାକୁରାଣୀ ଶାଳାରେ ଯେଉଁ ସେଇ ଅତୀତ କାଳର ଐତିହାସିକ କମାଣଟି ରହିଛି ତାକୁ ମଧ୍ୟ ଦେଖିକି ଆପଣମାନେ ଯାଇପାରିବେ। ଆଉ ଗଡ଼ ଏବେ ଯେଉଁଠି ଅତୀତରେ ଗଡ଼ ଥିଲା ସେଠାରେ ଏବେ ଆଉ କିଛି ନାହିଁ। ସେଠାରେ ଏବେ ଗ୍ରାମରେ ଗୋଟେ ଏମ୍ଇ ସ୍କୁଲ ସ୍ଥାପିତ ହେଇଛି ଆଉ ରାଜା ସମୟ ପୋଖରୀ ଦୁଇଟି ରହିଛି। ଯେହେତୁ କଇଁସାରି ଏକ ରାଜାରାଜୁଡ଼ା ଗାଁ, ସେଠି ଏବେ ବି ଦେବୀ ଗଡ଼ଚଣ୍ଡୀ, ଦେବୀ କୁଟାଶୁଣୀ କୋଟବାସିନୀ, ଦେବୀ

0: ମଙ୍ଗଳା ଦେବୀ ମହାବଳୀ ସବୁ ଦେବାଦେବୀ ବିଜେ କରନ୍ତି ଆଉ ଗାଁର ସାଂସ୍କୃତିକ ଜୀବନ ବହୁତ ସମୃଦ୍ଧ।
1: ଶାନ୍ତନୁ ବେଜ ଆଜି ଆପଣ ଉଦୁଲା ନିକଟ କଇଁସାରୀ ଗାଁ ତାର ଐତିହାସିକ ପୃଷ୍ଠଭୂମି ସମ୍ପର୍କରେ ଅନେକ କିଛି ତଥ୍ୟ ଦେଇଥିବାରୁ ଆପଣଙ୍କୁ ଆକାଶବାଣୀ ବାରିପଦା କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ।
2: ଶ୍ରୋତାବନ୍ଧୁ, ଆମ ସାରସ୍ୱତ ଜଗତକୁ ଯେଉଁ କବି ଲେଖକମାନେ ପୂର୍ଣ୍ଣ କରି ଚାଲିଛନ୍ତି ସେମାନଙ୍କ ମଧ୍ୟରୁ ସ୍ୱର୍ଗତ ଧନେଶ୍ୱର ପଣ୍ଡା ହେଉଛନ୍ତି ଅନ୍ୟତମ। ତାଙ୍କର ସେହି ଅଲିଭା ଲେଖାଗୁଡ଼ିକ ହେଉଛି ଘାସ ଫୁଲର ବାସ୍ନା, ବୌଦ୍ଧ ତଳର ଜହ୍ନ, ଆପଣା କଲା କର୍ମମାନ, ଚେନ୍ନାଇ ପୂର୍ଣ୍ଣତା, ସଫେଦ ହିସାବ ଫର୍ଦ୍ଦ, ନୀଳାଚଳ ଦର୍ଶନ। ଇତିମଧ୍ୟରେ ଚଳିତ ଅଗଷ୍ଟ ମାସର 20 ଦିନ ଅପରାହ୍ନ 5 ବାରିପଦା ସ୍ଥାନୀୟ ନହରପଦାଠାରେ ସାଇ ଶ୍ୟାମ ମଣ୍ଡପରେ ସ୍ୱର୍ଗତ ଧନେଶ୍ୱର ପଣ୍ଡାଙ୍କର ପ୍ରଥମ ବାର୍ଷିକ ଶ୍ରାଦ୍ଧ ଦିବସ ଆଶାଦେବୀ ସ୍ମୃତି ପରିଷଦ ବାରିପଦା ଦ୍ୱାରା ଆୟୋଜିତ ହୋଇଯାଇଛି। ଏହି ସାରସ୍ୱତ ସମାରୋହରେ ଗାଳ୍ପିକ ସ୍ୱର୍ଗତ ଧନେଶ୍ୱର ପଣ୍ଡାଙ୍କର ବାକି ରହିଯାଇଥିବା ଲେଖାଗୁଡ଼ିକୁ ନେଇ ଗଳ୍ପ ପୁସ୍ତକ ଧନେଶ୍ୱରଙ୍କ ଅବଶିଷ୍ଟ ଗଳ୍ପଧନ ଏବଂ କବିତା ପୁସ୍ତକ ମଉଳା ଜହ୍ନର ଅଲିଭା ଚଚନା ଉନ୍ମୋଚିତ ହୋଇଛି। ଏହି ସମାରୋହରେ ସଭାପତିତ୍ୱ କରିଥିଲେ ଇଞ୍ଜିନିୟର ରବୀନ୍ଦ୍ରନାଥ ବେହେରା, ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ଡକ୍ଟର ମୋହିତ କୁମାର ଷଡ଼ଙ୍ଗୀ, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ୍ ଡକ୍ଟର ଅବନୀ କୁମାର କୁଣ୍ଡୁ, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ଡକ୍ଟର ଶିଶିର କୁମାର ବେହେରା, ଶିକ୍ଷାବିତ୍ ଡକ୍ଟର କୁଞ୍ଜବନ ପୃଷ୍ଟି, ଶିକ୍ଷାବିତ୍ ଡକ୍ଟର ସୁଶାନ୍ତ କୁମାର ବସା, ଶିକ୍ଷାବିତ୍ ରାଜେନ୍ଦ୍ର ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଆସନ୍ତୁ ଏହି ସଭାର କିଛି ଅଂଶ ଶୁଣିବା। ପ୍ରଥମେ ଅତିଥିମାନେ ମହାପ୍ରଭୁ ଶ୍ରୀଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କର ଫଟୋଚିତ୍ରରେ ପୁଷ୍ପ ପ୍ରଦାନ ପୂର୍ବକ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ ଏବଂ ସ୍ୱର୍ଗତ ଧନେଶ୍ୱର ପଣ୍ଡାଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ପରେ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ଶିକ୍ଷାବିତ୍ ଅଶୋକ କୁମାର ପଲେଇ। ପରେ ପରେ ସ୍ୱାଗତ ଭାଷଣ ଅର୍ପଣ କରିଥିଲେ ସଭାପତି ଇଞ୍ଜିନିୟର ରବୀନ୍ଦ୍ରନାଥ ବେହେରା ଏବଂ ପରେ ପରେ ପୁସ୍ତକ ଉନ୍ମୋଚିତ ହୋଇଥିଲା। ଏ ସମ୍ପର୍କରେ ଶିକ୍ଷାବିତ୍ ଡକ୍ଟର ସୁଶାନ୍ତ କୁମାର ବସା କହିଲେ,
3: ସାରସ୍ୱତ କଥାଶିଳ୍ପୀ ତଥା ଗଦ୍ୟ ସ୍ରଷ୍ଟା ସ୍ୱର୍ଗତ ଧନେଶ୍ୱର ପଣ୍ଡାଙ୍କର ଷଷ୍ଠ ଗଳ୍ପ ପୁସ୍ତକ ଧନେଶ୍ୱରଙ୍କ ଅବଶିଷ୍ଟ ଗଳ୍ପଧନ ସମ୍ପର୍କରେ କିଞ୍ଚିତ ଆଲୋକପାତ କରିବାକୁ ମୁଁ ଯାଉଛି। ଗଳ୍ପ ସଂକଳନଟିରେ ସର୍ବମୋଟ 29 ଗଳ୍ପ ସ୍ଥାନିତ ହୋଇଛି। ତେବେ 2 ଗଳ୍ପ ପୂର୍ବରୁ ପ୍ରକାଶିତ ହୋଇସାରିଥିଲା। ସେ 2 ଗଳ୍ପ ହେଉଛି ତ୍ୟାଗ ନଈକୂଳର ଭୋଗର ଗାଁ, ଆଉ ଗୋଟେ ହେଉଛି ତଥାପି ବାପା। ତେଣୁ ଏହି ପୂର୍ବ ପ୍ରକାଶିତ 2 ଗଳ୍ପକୁ ବାଦ ଦେଲେ ଏ ଗଳ୍ପ ସଂକଳନରେ ତାଙ୍କର 27 ମୌଳିକ ଗଳ୍ପ ସ୍ଥାନିତ ହୋଇଛି। ପ୍ରଥମ ଗଳ୍ପ ବିଶ୍ୱାସ 11 ପୃଷ୍ଠାରେ ସୀମିତ ହୋଇଛି ଏବଂ ଶେଷ ଗଳ୍ପ ହେଉଛି ତାଙ୍କର ମୃତ୍ୟୁ ଇସ୍ତାହାର 7 ପୃଷ୍ଠାରେ ସୀମିତ ହୋଇଛି। ସତ ଯେମିତି ମୃତ୍ୟୁ ସମ୍ପର୍କରେ ସୂଚନା ଗାଳ୍ପିକଙ୍କୁ ମିଳିଥିଲା, ତେଣୁ ସେ ଗଳ୍ପରେ ଗୋଟେ ମୃତ୍ୟୁର ଇସ୍ତାହାର ଗଳ୍ପ ସେ ଲେଖିଛନ୍ତି। ତତଏବ ତାଙ୍କର ଆଉ ଯେଉଁ 27 ଗଳ୍ପ ରହିଲା, ଅଜାଗା ଘା ମାତ୍ର 1.5 ପୃଷ୍ଠାର ଗଳ୍ପ, ସ୍ୱାର୍ଥୀ 2.5 ପୃଷ୍ଠାର ଗଳ୍ପ, ଖଟି 2.5 ପୃଷ୍ଠାର ଗଳ୍ପ, ଆଶା ନିରାଶା 3 ପୃଷ୍ଠାର ଗଳ୍ପ, ଗାଳ୍ପିକଙ୍କ ଜୀବନର କେତେକ ତିକ୍ତ ମଧୁର ଘଟଣା ଏବଂ ତାଙ୍କର ଅନୁଭୂତି ସମ୍ପର୍କରେ ଓଡ଼ିଆ ଗଳ୍ପ ସାହିତ୍ୟରେ କଥା ସମ୍ରାଟ ଫକୀରମୋହନ ହେଉଛନ୍ତି ଓଡ଼ିଆ ଗଳ୍ପର ଜନକ ଏବଂ ଏହି ମୟୂରଭଞ୍ଜ ମାଟିର ଜଣେ ବରପୁତ୍ର ସାରସ୍ୱତ ସାଧକ ବସନ୍ତ କୁମାର ଶତପଥୀ ତାଙ୍କ ପରି ଜୀବନର ପରିଣତ ବୟସରେ ଅଜସ୍ର ଅନୁଭବ ଅଜସ୍ର ଘଟଣା ସାଉଁଟି ସେ ତାଙ୍କର ଗଳ୍ପଗୁଡ଼ିକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ଚେଷ୍ଟା କରିଛି ଏବଂ ଜଣେ ଗାଳ୍ପିକ ଭାବରେ ତାଙ୍କର ପ୍ରତିଭାର ବିଗତ ବିକାଶ ଘଟିଛି ତାଙ୍କର ଅନେକ ଗଳ୍ପରେ। ଫକୀରମୋହନ ଓ ବସନ୍ତ କୁମାର ଶତପଥୀ ଯଥାକ୍ରମେ ଫକୀରମୋହନ ତାଙ୍କର ପ୍ରଥମ ପତ୍ନୀ ଲୀଳାବତୀ ଏବଂ ବସନ୍ତ କୁମାର ଶତପଥୀ ତାଙ୍କ ପତ୍ନୀ ଅନ୍ନପୂର୍ଣ୍ଣା ଏବଂ 2 ଯାକ ତାଙ୍କ ପୁତ୍ରକୁ ହରାଇବା ଫଳରେ ତାଙ୍କ ମନ ଭିତରେ ଯେଉଁ ବେଦନା ଯେଉଁ ଦୁଃଖ ଯେଉଁ ଯନ୍ତ୍ରଣା ସୃଷ୍ଟି ହୋଇଥିଲା, ପରିଣତ ବୟସରେ ଗଳ୍ପ ଲେଖିଲା ବେଳେ ସେସବୁ କଥାକୁ ଆଧାର କରି ଗଳ୍ପ ଯେମିତି ଲେଖିଛନ୍ତି ଅନୁରୂପ ଭାବରେ ସ୍ୱର୍ଗତ ପଣ୍ଡା ନିଜର ସ୍ନେହମୟୀ ଜନନୀ ଯିଏକି ରୋଗଶଯ୍ୟାରେ ସାଇତ ଥିଲାବେଳେ ସେହି ଯନ୍ତ୍ରଣା ଜର୍ଜରିତା ଜନନୀଙ୍କର ସେବା କରିବା ପାଇଁ ସ୍ୱେଚ୍ଛାକୃତ ଚାକିରିରୁ ଅବସର ଗ୍ରହଣ କରିଛନ୍ତି ଏବଂ ତାଙ୍କ ମାତାଙ୍କର ସ୍ୱର୍ଗବାସ ପରେ ତାଙ୍କର ପ୍ରିୟତମା ପତ୍ନୀ

0: ଅଙ୍ଗାରୋଗ୍ୟ କର୍କଟ ରୋଗରେ ପୀଡ଼ିତ ହେଇ ସେ ମଧ୍ୟ 2022 ମସିହାରେ ପ୍ରାଣତ୍ୟାଗ କରିଛନ୍ତି। ଏତେ ଦୁଃଖ ଭିତରେ, ଏତେ ଯନ୍ତ୍ରଣା ଭିତରେ, ଏତେ ମନସ୍ତାପ ଭିତରେ ଶେଷ ଜୀବନରେ ସେ ଯେଉଁ ସାହିତ୍ୟ ସାଧନା କରିଛନ୍ତି, ତାହା ଆମକୁ ଫକୀରମୋହନ ଏବଂ ବସନ୍ତ ଶତପଥୀଙ୍କ ଗଳ୍ପ ଲେଖିବାର ଧାରାକୁ ସ୍ମରଣ କରାଇ ଦିଏ। ସମସ୍ତ ଚିକିତ୍ସାର ସୁବ୍ୟବସ୍ଥା କରିଥିଲେ ମଧ୍ୟ ଶେଷରେ ସେ ଏକାକୀ ହୋଇପଡ଼ିଛନ୍ତି ଏବଂ 2025 ମସିହାରେ ଇହ ଧାମ ତ୍ୟାଗ କଲା ପରେ ଆଜି ତାଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଆମେ ପାଳନ କରୁ। 100ରୁ ଉର୍ଦ୍ଧ ଗଳ୍ପର ରଚୟିତା ସ୍ୱର୍ଗତ ପଣ୍ଡାଙ୍କର ମାଟିର ଦେହ ସିନା ମାଟିରେ ମିଶି ଯାଇଛି, ସେ ପଞ୍ଚମହାଭୂତରେ ବିଲୀନ ହୋଇଯାଇଛନ୍ତି, କିନ୍ତୁ ତାଙ୍କର ସାରସ୍ୱତ ସୃଷ୍ଟି ପାଇଁ ଯଶ ଦେହରେ ସେ ଚିର ଅମର ହୋଇ ରହିବେ, ଆୟୁଷ୍ମାନ ହୋଇ ରହିବେ। ଅର୍ଥାତ୍ କାର୍ତ୍ତିକ ପଣ୍ଡାଙ୍କର ମୃତ୍ୟୁ ନାହିଁ, ସେ ବଞ୍ଚି ରହିବେ ଓଡ଼ିଶାର ପାଣିରେ, ପବନରେ ଏବଂ ଓଡ଼ିଶାର ସାହିତ୍ୟିକମାନଙ୍କର ହୃଦୟ କନ୍ଦରରେ। ବସନ୍ତ ଶତପଥୀ ସାହିତ୍ୟ ସଂଗଠନର ସେ ଥିଲେ ଜଣେ ସକ୍ରିୟ ସଦସ୍ୟ ଏବଂ ନୀରବ କର୍ମୀ। ସାରସ୍ୱତ ସାଧକ ସ୍ୱର୍ଗତ ପଣ୍ଡା ବିଭିନ୍ନ ସଭା ଏବଂ ଆଲୋଚନା ଚକ୍ରରେ ଗଳ୍ପ ସମ୍ପର୍କରେ ନିଜର ଅଭିମତ ପୋଷଣ କରି ଶ୍ରୋତାମାନଙ୍କୁ ମୁଗ୍ଧ ଏବଂ ଚମତ୍କୃତ କରିଦେଇପାରୁଛି। ତାଙ୍କୁ ଅତି ନିକଟରୁ ଦେଖିବାର ସୁଯୋଗ ପାଇଛି। ସେ ଜଣେ ବନ୍ଧୁବତ୍ସଳ ବ୍ୟକ୍ତି, ତେଣୁ ବନ୍ଧୁତାର ସୂତ୍ରରେ ମୁଁ ତାଙ୍କ ସହିତ ଆବଦ୍ଧ ହୋଇଛି ଏବଂ ତାଙ୍କ ସହିତ ସାହିତ୍ୟ ଭାବର ବିନିମୟ ଅନେକ ସମୟରେ କରିଛି। ତେଣୁ ତାଙ୍କ ସମ୍ପର୍କରେ ଏତିକି କହିବି ଯେ ସେ ଥିଲେ ଏକାଧାରରେ କର୍ମବୀର, ନିଷ୍ଠାପର ସାରସ୍ୱତ ସାଧକ, ଜଣେ ଗୁଣୀ ଜ୍ଞାନୀ, ମିଷ୍ଟଭାଷୀ, ଧୀର ଶାନ୍ତ ସ୍ୱଭାବର ମଣିଷ ଭିତରେ ମଣିଷ ପରି ମଣିଷ।
1: ଶିକ୍ଷାବିତ୍ ଡକ୍ଟର କୁଞ୍ଜବନ ପୃଷ୍ଟି କହିଲେ,
2: ଉନେଇ ଦେଇଛି ରାଣ ଜନ୍ମ କେବେ ଆସିବୁନି ପୂର୍ଣ୍ଣ ରୂପ ନେଇ, ଉନେଇ ଦେଇଛି ରାଣ ଜନ୍ମ କେବେ ଆସିବୁନି ପୂର୍ଣ୍ଣ ରୂପ ନେଇ, ତୋ ଅଲିଭା ଜୋଛନା ମୁଁ ମୋ ହୃଦୟ ଫରୁଆରେ ରଖିଛି ସାଇତି, ତୋ ଅଲିଭା ଜୋଛନା ମୁଁ ମୋ ହୃଦୟ ଫରୁଆରେ ରଖିଛି ସାଇତି, ଯେଣୁ ଆଜି ମହୁଳି ଯାଇଛୁ ତୁଇ, ଯେଣୁ ଆଜି ମହୁଳି ଯାଇଛୁ ତୁ। ଧନେଶ୍ୱର ପ୍ରେମୀ ସାହିତ୍ୟ ପିପାସୁ ସୁଧୀବୃନ୍ଦ, ଆଜି ଯାହାଙ୍କ ଉଦ୍ଦେଶ୍ୟରେ ଏ ଆୟୋଜନ କରାଯାଇଛି, ସେହି ଅମର ଆତ୍ମାଙ୍କ ସ୍ମୃତି ଉଦ୍ଦେଶ୍ୟରେ ମୁଁ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। କବି ସ୍ୱର୍ଗତ ଧନେଶ୍ୱର ପଣ୍ଡା, ଆଜି ଯାହାଙ୍କର ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଉଛି ଏବଂ ତାଙ୍କରି ଉଦ୍ଦେଶ୍ୟରେ ଆଜି ଯେଉଁ ଦୁଇଟି ପୁସ୍ତକ ଲୋକାର୍ପଣ କରାଯାଉଛି, ଗୋଟିଏ ଗଳ୍ପ ପୁସ୍ତକ ଆପଣମାନେ ଶୁଣିଲେ ଏବଂ ବର୍ତ୍ତମାନ ମୋ ହାତରେ ଅଛି ତାଙ୍କର ଆଜିର ଉନ୍ମୋଚିତ ହେବାକୁ ଥିବା କବିତା ପୁସ୍ତକ ମଉଳା ଜହ୍ନର ଅଲିଭା ଯୋଛନା। ମୋ ହାତରେ ମଉଳା ଜହ୍ନର ଅଲିଭା ଯୋଛନା, କବି ସ୍ୱର୍ଗତ ଡକ୍ଟର ଧନେଶ୍ୱର ପଣ୍ଡାଙ୍କର ଏକ କବିତା ପୁସ୍ତକ, କବି ସ୍ୱର୍ଗତ ଧନେଶ୍ୱର ପଣ୍ଡାଙ୍କ ରଚିତ ଏବଂ ପ୍ରାଧ୍ୟାପକ ରାଜେନ୍ଦ୍ର ସାମଲଙ୍କ ତତ୍ତ୍ୱମସି ପ୍ରକାଶନୀ ଆନୁକୂଲ୍ୟରେ ସମ୍ପାଦିତ କବିତା ସଂକଳନ ମଉଳା ଜହ୍ନର ଅଲିଭା ଯୋଛନା। କବିତାର ଜଣେ ରସଗ୍ରାହୀ ପାଠକ ଭାବରେ କବି ସ୍ୱର୍ଗତ ପଣ୍ଡାଙ୍କ କବିତା ମୋ ହୃଦୟକୁ କେମିତି ଛୁଇଁଛି। ପ୍ରତ୍ୟେକ ସୃଷ୍ଟି ଭିତରେ ସ୍ରଷ୍ଟାଙ୍କର ଜୀବନ ଦର୍ଶନ, ପ୍ରତିଭା, ପାଣ୍ଡିତ୍ୟ ତଥା ବହୁଶାସ୍ତ୍ରଦର୍ଶିତା ପ୍ରତିଫଳନ ଘଟିଥାଏ। ମଉଳା ଜହ୍ନର ଅଲିଭା ଯୋଛନାରେ ପ୍ରକାଶିତ 50 କବିତା ମଧ୍ୟରୁ ଅଧିକାଂଶ କବିତା କବିଙ୍କ ଜୀବନ ରସରେ ସିକ୍ତ ଓ ସମୃଦ୍ଧ। 1948 ମସିହାରେ ଯାଜପୁରର ବରୀ ବ୍ଲକ ଅନ୍ତର୍ଗତ ପଦିରା ଗ୍ରାମରେ ମାତା ସ୍ୱର୍ଗତ ସରସ୍ୱତୀ ଦେବୀ ଓ ପିତା ସ୍ୱର୍ଗତ ମୁରଲୀଧର ପଣ୍ଡାଙ୍କ ଏକମାତ୍ର ପୁତ୍ର ଭାବରେ କୋଳମଣ୍ଡନ କରି କବି ସ୍ୱର୍ଗତ ଧନେଶ୍ୱର ପଣ୍ଡା ପିତା ମାତାଙ୍କ ଜୀବନକୁ ଧନ୍ୟ କରିଛନ୍ତି। ମେଟ୍ରିକ ପାସ୍ କରିବା ପରେ କରଞ୍ଜିଆଠାରେ ସମବାୟ ବିଭାଗର ଜଣେ ଅଧସ୍ତନ କର୍ମଚାରୀ ଭାବରେ ସେ ଚାକିରି ଜୀବନ ଆରମ୍ଭ କରନ୍ତି। ଏହାପରେ ନିଜର କାର୍ଯ୍ୟଦକ୍ଷତା ବଳରେ ପଦୋନ୍ନତି ଲାଭ କରି ସାମାଖୁଣ୍ଟା, ବାଙ୍ଗ୍ରିପୁଷି, ସୋଳିଆପଦା ତଥା ବାରିପଦାଠାରେ ଜଣେ ଦକ୍ଷ ନିରୀକ୍ଷକ ଭାବରେ ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରି ନିଜର ରୋଗିଣା ମାଆଙ୍କର ସେବା ଶୁଶ୍ରୂଷା ପାଇଁ 2003 ମସିହାରେ ଚାକିରିରୁ ସ୍ୱେଚ୍ଛାକୃତ ଭାବରେ ଅବସର ଗ୍ରହଣ କରିଥିଲେ। ସାଂସାରିକ ଜଞ୍ଜାଳ ଓ କର୍ମଜୀବନର ବ୍ୟସ୍ତତା ତାଙ୍କୁ ଅବସର ଗ୍ରହଣ ପରେ ମଧ୍ୟ ସାରସ୍ୱତ ସାଧନାରେ ନିମଗ୍ନ ହେବାର ସୁଯୋଗ ଦେଇନଥିଲା। ତେଣୁ ଅବସର ଗ୍ରହଣର ପ୍ରାୟ ଏକ ଦଶନ୍ଧି ପରେ ପରିଣତ ବୟସରେ କବି ସ୍ୱର୍ଗତ ଧନେଶ୍ୱର ପଣ୍ଡା ଲେଖନୀ ଚାଳନା ଆରମ୍ଭ କରିଥିଲେ। ତାଙ୍କର ଅଜସ୍ର ସ୍ରାରୀ ଲେଖନୀ କେବଳ କବିତା ନୁହେଁ, ଗଳ୍ପ ଓ ପ୍ରବନ୍ଧ କ୍ଷେତ୍ରରେ ମଧ୍ୟ ଅଗ୍ରସର ହୋଇଥିଲା। ଅଦ୍ୟାବଧି ତାଙ୍କ ନିଜସ୍ୱ ଉଦ୍ୟମରେ ପ୍ରକାଶିତ ଏକମାତ୍ର କବିତା ପୁସ୍ତକ ନୀଳାଚଳ ଦର୍ଶନ ବ୍ୟତୀତ 5 ଗଳ୍ପ ପୁସ୍ତକ ମଧ୍ୟ ଆତ୍ମପ୍ରକାଶ କରିଛି। ତାଙ୍କ ମହାପ୍ରୟାଣର ବର୍ଷ ପରେ ତତ୍ତ୍ୱମସି ପ୍ରକାଶନୀ ପ୍ରକାଶ କରିଛି ତାଙ୍କ ଦ୍ୱିତୀୟ କବିତା ପୁସ୍ତକ ମଉଳା ଜହ୍ନର ଅଲିଭା ଯୋଛନା ଏବଂ ଗଳ୍ପ ସଂକଳନ ଧନେଶ୍ୱରଙ୍କ ଅବଶିଷ୍ଟ ଗଳ୍ପଧନ। ତତ୍ତ୍ୱମସି ପ୍ରକାଶନୀ ଏହି ଧରଣର ପ୍ରୟାସ ଜାରି ରଖିଲେ ଗୁଣ୍ଡୁ ଚିକିତ୍ସା ଭଳି ଓଡ଼ିଆ ସାରସ୍ୱତ ଭଣ୍ଡାକୁ ସମୃଦ୍ଧିରେ ସହାୟକ ହୋଇପାରିବ ଏହା ଅନୁସ୍ୱୀକାର।
1: ଶିକ୍ଷାବିତ୍ ଡକ୍ଟର ଶିଶିର କୁମାର ବେହେରା କହିଲେ,
3: ଧନେଶ୍ୱର ପଣ୍ଡାଙ୍କର ଏଇ ଯେଉଁ ଲେଖା

0: ଯାଆନ୍ତି ସତ, ଆଜି ଆପଣମାନଙ୍କ ମାଧ୍ୟମରେ ତା ଲୋକଲୋଚନକୁ ଆସୁଛି। ଆପଣ ଦେଖନ୍ତୁ, ପ୍ରତିଷ୍ଠିତ ଗାଳିପୁରେ ସୁରେନ୍ଦ୍ର ମହାନ୍ତି ହୁଅନ୍ତୁ ବା ଆଉ ବହୁତ ବଡ଼ ବଡ଼ ଲୋକ ହୁଅନ୍ତୁ, ସେମାନେ ଚାଲିଗଲା ପରେ ତାଙ୍କ ବହି ତାଙ୍କ ପିଲାମାନେ କି ଛାପନ୍ତି ଏବଂ ଛାପିବା ପାଇଁ ଗଲେ ରୟାଲିଟିକୁ ନେଇ ଝଗଡ଼ା ବୁଝି ଚାଲେ। ମୁଁ ଧନ୍ୟବାଦ ଦେବି, ବ୍ୟକ୍ତିଗତ ଭାବରେ ଧନ୍ୟବାଦ ଦେବି, ଜଣେ ଓଡ଼ିଆ ଅଧ୍ୟାପକ ଭାବରେ ଧନ୍ୟବାଦ ଦେବି ଏବଂ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଭାବରେ ଆପଣଙ୍କୁ ଧନ୍ୟବାଦ ଦେବି। ତାଙ୍କର ସୁଯୋଗ୍ୟ ସନ୍ତାନ ଏଇଭଳି କାର୍ଯ୍ୟକ୍ରମ କରିଛନ୍ତି, ଆଉ ଆପଣମାନଙ୍କ ଭଳି ଜଣେ ବନ୍ଧୁ ବତ୍ସଳ ସାହିତ୍ୟାନୁରାଗୀ ଏବଂ ମାଟିକୁ ଭଲ ପାଉଥିବା ବ୍ୟକ୍ତିକୁ ଭଲ ପାଉଥିବା ବ୍ୟକ୍ତି ଆଜି ଗୋଟେ ଶ୍ରାଦ୍ଧ ଉତ୍ସବରେ ତାଙ୍କ ପାଇଁ ଏତେ ବଡ଼ ସଭାର ଆୟୋଜନ କରିଛନ୍ତି, ମୋ ପାଇଁ ବହୁତ ବଡ଼ ଗୌରବ। ଏହା ହିଁ ପ୍ରକୃତ ସାହିତ୍ୟ। ସାହିତ୍ୟ କିଛି ନୁହେଁ, ସାହିତ୍ୟ ମୁଁ ଭାବେ ଯେ ଯେଉଁ ଲୋକ ପବିତ୍ର ମନରେ ମଣିଷକୁ ଭଲ ପାଇପାରିଲା, ହୃଦୟର କଥା ବୁଝିପାରିଲା, ତାକୁ ମନ୍ଦିର ମସ୍ଜିଦ ଯିବା ଦରକାର ନାହିଁ। ଏଇ ମଣିଷ ଭିତରେ, ମଣିଷର ଆତ୍ମାରେ, ମଣିଷର ଅନ୍ତରରେ ସେଇଠି ହିଁ ଦେବତା ଅଛନ୍ତି।
1: ଶିକ୍ଷାବିତ୍ ଡକ୍ଟର ଅବନୀ କୁମାର କୁଣ୍ଡୁ କହିଲେ,
2: ସ୍ମୃତି ଅନେକଙ୍କ ପାଇଁ ଏକ ମୌନ ସ୍ମୃତି ହିଁ ରହିଲା, ଜହ୍ନରାତିର ମଧୁର ସ୍ମୃତି ପରି ତାହା ମୁଗ୍ଧ କରେ, ତଲ୍ଲୀନ କରେ, କିନ୍ତୁ ଅପ୍ରକାଶ୍ୟ ରହିଲା। ମୋ କ୍ଷେତ୍ରରେ ଅନେଶ୍ୱର ବାବୁଙ୍କର ସ୍ମୃତି ସେହିପରି, ତାଙ୍କ ସହିତ ମୋର ପରିଚିତ ଅଳ୍ପ ଦିନର, ଥରେ ବାରିପଦା ମୟୂରଭଞ୍ଜ ସାହିତ୍ୟ ପରିଷଦର ଏକ ସାହିତ୍ୟ ସଭାରେ ଅନ୍ୟମନସ୍କ ଏବଂ ପ୍ରଗଳ୍ଭ ସଭ୍ୟମାନଙ୍କ ଭିତରେ ସ୍ପଷ୍ଟ ଭାବରେ ଶୁଣିପାରୁନଥିବା ଧନେଶ୍ୱର ବାବୁଙ୍କୁ ମୁଁ ପ୍ରଥମେ ଚିହ୍ନିବାକୁ ଚେଷ୍ଟା କଲି ଏବଂ ତାଙ୍କ ସମ୍ପର୍କରେ ଜାଣିବାକୁ ଚେଷ୍ଟା କଲି। ପ୍ରବଳ ଅନ୍ୟମନସ୍କତା ଭିତରେ ସେ ନିରବଚ୍ଛିନ୍ନ ଏବଂ ନିର୍ବିକାର ଭାବରେ ତାଙ୍କର ଗଳ୍ପ ପଢ଼ୁନାହାନ୍ତି ଏବଂ ସାମ୍ନା ବେଞ୍ଚରେ ବସିଥିଲେ ମଧ୍ୟ ମୋତେ ତାହା ସୁଦୂର ଥିଲା। ତାପରେ ସେ ଭଦ୍ରବ୍ୟକ୍ତିଙ୍କ ସମ୍ପର୍କରେ ଜାଣିବାର ଉତ୍ସୁକତା ଥିଲା, ବହିଷ୍କାରଙ୍କ ପାଖରୁ ତାଙ୍କ ବିଷୟରେ ଶୁଣିଲି ଏବଂ କିଛି ଦିନ ପରେ ଅକସ୍ମାତ୍ ସେ ଆମ ଘରେ ପହଞ୍ଚି ତାଙ୍କର କିଛି ଗଳ୍ପ ଦେଲେ ଏବଂ ଏକ ମୁଖବନ୍ଧ ଲେଖିବା ପାଇଁ ଅନୁରୋଧ କଲେ। ଏଇଟା ହେଉଛି ତାଙ୍କ ସହିତ ମୋର ସମ୍ପର୍କ। ତାପରେ ଯେଉଁ ନିବିଡ଼ତା ବଢ଼ିଲା ତାହା ପ୍ରାୟ ସବୁଦିନ ପାଇଁ ମୋର ସ୍ମୃତିକୁ ସଜାଗ କରି ରଖିବ। ମୁଁ ଜାଣିଛି ପ୍ରତିଭା ଦୁଇ ପ୍ରକାରର ଥାନ୍ତି। ଆମେ ଯେମିତି ସହରୀ ସଭ୍ୟତାରେ ମାଟି ତଳୁ ପାଣି ଆଣିବା ପାଇଁ ଯାନ୍ତ୍ରିକ ଶକ୍ତି ବ୍ୟବହାର କରି କୃତ୍ରିମ ଭାବରେ ଝରଣା ସୃଷ୍ଟି କରୁ ଏବଂ ପ୍ରକୃତି ଠିକ୍ ସେମିତି ପ୍ରାକୃତିକ ଝରଣା ସୃଷ୍ଟି କରେ, ଦୁଇ ପ୍ରକାର ଝରଣା ଭିତରେ ପାର୍ଥକ୍ୟ ଅଛି। ଆମ ସାହିତ୍ୟ ଜଗତରେ ଅନେକ କୃତ୍ରିମ ଲେଖକ ଅଛନ୍ତି ଯେଉଁମାନେ ବୌଦ୍ଧିକ କସରତ କରି ସାହିତ୍ୟ ସୃଷ୍ଟି କରିବାକୁ ଚାହାନ୍ତି, ଆଉ ଦଳେ ଥାଆନ୍ତି ଯେଉଁମାନେ ସ୍ୱତଃସିଦ୍ଧ ଏବଂ ପ୍ରାକୃତିକ, ତାଙ୍କର ପ୍ରକୃତି ପରିବେଶ ଏବଂ ମାନସିକତାକୁ ସମନ୍ୱିତ କଲା ଭଳି ଅବସ୍ଥାରେ ତାଙ୍କର ସାହିତ୍ୟର ଧାରଣା ସୃଷ୍ଟି ହୁଏ। ମୋ ମତରେ ପଣ୍ଡା ବାବୁଙ୍କର ପ୍ରତିଭା ଠିକ୍ ସେମିତି ପ୍ରାକୃତିକ ଥିଲା ଏବଂ ଅପ୍ରତିରୋଧ ଥିଲା। ମୁଁ ତାଙ୍କର ସ୍ମୃତି ପ୍ରତି ମୋର ଭକ୍ତିପୂତ ପ୍ରଣତି ଜଣାଇ ମୋର ବକ୍ତବ୍ୟକୁ ଶେଷ କରୁ।
1: ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ଡକ୍ଟର ମୋହିତ କୁମାର ଷଡ଼ଙ୍ଗୀ କହିଲେ,
3: ସିଏ ଜଣେ ବନ୍ଧୁ ପ୍ରିୟ ଥିଲେ, ଆମର ସମସ୍ତଙ୍କର ବନ୍ଧୁ। ପ୍ରକୃତ ବନ୍ଧୁ କିଏ? ଯିଏ ବନ୍ଧୁ ତା ରକ୍ଷା କରେ। ଏଇଟା ମୋ ନିଜର ସେଣ୍ଟେନ୍ସ ନୁହେଁ, ଏଇଟା ଆମକୁ ପାଠ ପଢ଼େଇଥିବା ଜଣେ ପ୍ରସିଦ୍ଧ ସାହିତ୍ୟକାର ପଦ୍ମଶ୍ରୀ ଚନ୍ଦ୍ରଶେଖର ରଥଙ୍କର ବକ୍ତବ୍ୟ। ବନ୍ଧୁ କିଏ ନା? ଯିଏ ବନ୍ଧୁ ତା ରକ୍ଷା କରେ। ଏବଂ ପ୍ରକୃତରେ ଧନେଶ୍ୱର ପଣ୍ଡା ହିଁ ସେହି ଲୋକ ଯିଏ ବନ୍ଧୁ ତା ରକ୍ଷା କରୁଥିଲେ। ତାଙ୍କର ସମସ୍ତ ଗୁଣ ଏଇ 8 ଆଉ 9 ଉପଚାର ଅଛି, ଆପଣମାନେ ପଢ଼ିବେ। ସେ ପ୍ରକୃତରେ ବନ୍ଧୁ ପ୍ରିୟ ଥିଲେ, ବନ୍ଧୁ ତା ରକ୍ଷା କରୁଥିଲେ। ବନ୍ଧୁ କ'ଣ ସେ ଜାଣୁଥିଲେ? ତାଙ୍କ ଭାଷା, ତାଙ୍କ କଥା, ତାଙ୍କର ସବୁ ଅତି ମିଷ୍ଟ ଭାଷି ଚେଷ୍ଟିଲେ। ଜଣଙ୍କର କଥା ଅନ୍ୟ ପାଖରେ ସେ କହୁନଥିଲେ। ସେ ତିନିଟା ଜିନିଷକୁ ସେ ଠିକ୍ ଭାବରେ ପାଳିଛନ୍ତି, ଗୋଟେ ହେଲା ମା, ଆଉ ଗୋଟେ ହେଲା ମାଟି, ଆଉ ଗୋଟେ ହେଲା ମାତୃଭାଷା। ସିଏ ତାଙ୍କ ମାଆଙ୍କୁ ଯେଉଁ ସମ୍ମାନ ଦେଇ ତାଙ୍କ ମାଆଙ୍କର ସବୁ କାର୍ଯ୍ୟ କରି ସିଏ ଯେଉଁ ବ୍ୟକ୍ତିତ୍ୱ ଦେଖାଇଛନ୍ତି ସେଇଟା ହେଉଛି ମାଆଙ୍କ ପ୍ରତି ତାଙ୍କର ସମ୍ମାନ। ମାଟି ଜନ୍ମ ହୋଇଥିଲେ ବରିରେ, ସେ ଯାଆନ୍ତି ବରିକୁ ପ୍ରତ୍ୟେକ ବର୍ଷ, ପ୍ରାୟ ଯାଆନ୍ତି ବରିକୁ 7 ଦିନ 8 ଦିନ 15 ଦିନ ରହନ୍ତି, ସେଇଠୁ ମଧ୍ୟ ମୋତେ ଫୋନ୍ କରନ୍ତି। ତେଣୁ ସିଏ ମାଟି, ଜନ୍ମ ମାଟିକୁ ଭୁଲି ନାହାନ୍ତି, କର୍ମ ମାଟିକୁ ମଧ୍ୟ ଭୁଲି ନାହାନ୍ତି। ସେଇପାଇଁ ଲେଖିଛନ୍ତି ବାରିପଦା ମୋର ସ୍ୱପ୍ନର ସହର, ଆଉ ଗୋଟେ ହେଲା ମାତୃଭାଷା। ସେ ସବୁ ଜିନିଷ ଓଡ଼ିଆରେ ଲେଖିଛନ୍ତି, କବିତା ହଉ ଗଳ୍ପ ହଉ ସବୁ ଜିନିଷ ସେ ଓଡ଼ିଆରେ ଲେଖିଛନ୍ତି। ତେଣୁ ତିନିଟା ଜିନିଷକୁ ସେ ବଞ୍ଚେଇଛନ୍ତି, ମା, ମାଟି ଆଉ ମାତୃଭାଷା ଏବଂ ବନ୍ଧୁତା। ତେଣୁ ଏଇ ଜିନିଷ ଗୁଡ଼ିକ ସମସ୍ତଙ୍କ ପାଖରେ ନଥାଏ। ମୁଁ ଯେତିକି ଉପଲବ୍ଧ

0: କରିଛି କୌଣସି ଗୋଟିଏ କଥାରେ କୌଣସି ଗୋଟିଏ ସଭାରେ ବା କୌଣସି ପ୍ରକାରରେ ତାଙ୍କ ସହିତ ମୋର ବନ୍ଧୁତା ସ୍ଥାପନ ହେଲା ଏବଂ ଏମିତି ହେଲା ଯେ ସିଏ ମୋତେ ଥରେ ନେଇଗଲେ ସମାଜରେ ଯେଉଁ ସମ୍ମାନ ପାଇଥିଲେ ସମାଜ ଅନୁଷ୍ଠାନ ତରଫରୁ ସତ୍ୟବାଦୀ ମ୍ୟାଗାଜିନ୍ରେ ସେ ଯେଉଁ ସମ୍ମାନ ପାଇଥିଲେ ମୁଁ ତାଙ୍କର ଥିଲି ସାଙ୍ଗ ଆମେ ଦୁଇ ଜଣ ଯାଇଥିଲୁ ଭୁବନେଶ୍ୱର ଏବଂ ତାଙ୍କ ସଡ଼ୁ ଘର ହୋଇ ଏମିତି ବୁଲି ବୁଲି ଆସିକି ବାରିପଦା ପହଞ୍ଚିଥିଲୁ ସେଇଠୁ ଜାଣନ୍ତୁ ତାଙ୍କର କେତେ ପ୍ରିୟ ଏବଂ ସିଏ ସମସ୍ତଙ୍କୁ ଭଲ ପାଉଥିଲେ ଅପ୍ରିୟ ତାଙ୍କ ପାଖରେ କେହି ନାହାନ୍ତି ତାଙ୍କର ବ୍ୟକ୍ତିତ୍ୱ ସେଇଟା ହିଁ ସବୁଠାରୁ ବଡ଼ ଜିନିଷ ଆପଣ ଯେତେ ଲେଖନ୍ତୁ ବ୍ୟକ୍ତିତ୍ୱ ଯଦି ନଥିବ ଯେତେ କହନ୍ତୁ ବ୍ୟକ୍ତିତ୍ୱ ଯଦି ନଥିବ କିଛି ନୁହେଁ ମୁଁ ନିଜେ ଫିଲ୍ କରେ ବ୍ୟକ୍ତିତ୍ୱଟା ହିଁ ବର୍ତ୍ତମାନ ସମାଜରେ ମିଳୁନାହିଁ ବର୍ତ୍ତମାନ ଗୋଟେ ଲୋକ କଥା କହୁଛନ୍ତି ଆଉ ଗୋଟେ କରୁଛନ୍ତି ସେଇଟା ନୁହେଁ ସିଏ ସେ ଯାହା କହନ୍ତି ତାହା କରନ୍ତି
1: ସଭାପତି ଇଞ୍ଜିନିୟର ରବୀନ୍ଦ୍ରନାଥ ବେହେରା କହିଲେ ସ୍ୱର୍ଗତ ଧନେଶ୍ୱର ପଣ୍ଡାଙ୍କର ବାକି ରହିଯାଇଥିବା କବିତାଗୁଡ଼ିକୁ ଏକାଠି କରି କବିତା ପୁସ୍ତକ ମଉଳା ଜହ୍ନର ଅଲିଭା ଜୋଛନା ଏବଂ ଗଳ୍ପ ପୁସ୍ତକ ଧନେଶ୍ୱରଙ୍କ ଅବଶିଷ୍ଟ ଗଳ୍ପଧନ ଏ ଦୁଇଟି ପୁସ୍ତକକୁ ବହୁ ପରିଶ୍ରମ କରି ତତ୍ତ୍ୱମସି ପ୍ରତିଷ୍ଠାନର ସଭାପତି ଶିକ୍ଷାବିତ୍ ରାଜେନ୍ଦ୍ର କୁମାର ସାମଲଙ୍କ ମୁହଁରୁ କିଛି ଶୁଣିବା।
2: ଆଜି ସ୍ୱର୍ଗତ ଧନେଶ୍ୱର ପଣ୍ଡା ଯିଏକି ଜଣେ ମୟୂରଭଞ୍ଜର ବିଶିଷ୍ଟ କଥାଶିଳ୍ପୀ ଥିଲେ କବି ମଧ୍ୟ ଥିଲେ ତାଙ୍କର ପ୍ରଥମ ପୁଣ୍ୟ ଶ୍ରାଦ୍ଧବାର୍ଷିକୀ ସେହି ଦିବସ ଉପଲକ୍ଷେ ତାଙ୍କ ପରିବାର ତରଫରୁ ମୋତେ ଅନୁରୋଧ କରାଯାଇଥିଲା ଏକ ବିଶିଷ୍ଟ ସଭାର ଏଠି ଆୟୋଜନ କରିବା ପାଇଁ ଆମେ ତାହା କଲୁ ଏବଂ ଏଥିରେ ବଡ଼ କଥା ହେଉଛି ସ୍ୱର୍ଗତ ପଣ୍ଡା ଯେଉଁ ଯେଉଁ ଲେଖା ଛାଡ଼ିଯାଇଥିଲେ ଯେଗୁଡ଼ିକ ପ୍ରକାଶିତ ହୋଇନଥିଲା ସେ ସମସ୍ତ କବିତା ଏବଂ ଗଳ୍ପକୁ ମିଶେଇକରି ସେସବୁକୁ ଗୋଟିଏ କବିତା ଆକାରରେ ଏବଂ ଆଉ ଗୋଟିଏ ଗଳ୍ପ ଆକାରରେ ଦୁଇଟା ପୁସ୍ତକ ଆମେ ପ୍ରସ୍ତୁତ କଲୁ। ସେମାନଙ୍କ ଅନୁରୋଧରେ ମୁଁ ସେସବୁ କାମ ନିଜେ ସମ୍ପାଦନା କରିଛି ସେ କାର୍ଯ୍ୟ ଏବଂ ସେ ଗଳ୍ପ ପୁସ୍ତକର ନାମ ରଖାଗଲା ଧନେଶ୍ୱରଙ୍କର ଅବଶିଷ୍ଟ ଗଳ୍ପଧନ ଏବଂ କବିତାର ନାମ ରଖାଗଲା ମଉଳା ଜହ୍ନର ଅଲିଭା ଜୋଛନା। ସେ ପୁସ୍ତକ ଦୁଇଟିକୁ ତତ୍ତ୍ୱମସି ପ୍ରକାଶନୀ ତରଫରୁ ପ୍ରକାଶ କରାଯାଇଛି ଏବଂ ଏ ସଭା କାର୍ଯ୍ୟ ସବୁ କିଛିକୁ ଆୟୋଜନ ତତ୍ତ୍ୱମସି ଅନୁଷ୍ଠାନର ସହାୟତାରେ ତାଙ୍କର ସୁପୁତ୍ର ଦେବକାନ୍ତ ପଣ୍ଡା କରିଥିଲେ ଏବଂ ସେଥିରେ ମୁଁ ପୂର୍ଣ୍ଣ

0: ସହଯୋଗ କରିକି ଆଜି କରିଛି ଏବଂ ଯାହା ହଉ ଆମେ ବହୁତ ଖୁସି, ବିଶେଷ କରି ମୁଁ ବହୁତ ଖୁସି, ମୋ ପରିବାର ବି ଖୁସି ଯେ ଆଜି ଏ ସଭା କାର୍ଯ୍ୟ ସମ୍ପୂର୍ଣ୍ଣ ଭାବରେ ସଫଳ ହେଇଛି। ବହୁ ମାନ୍ୟଗଣ୍ୟ ଅତିଥିମାନେ ସବୁ ଆସିଥିଲେ, ସଭାରେ ଭରପୁର ସଦସ୍ୟ ଉପସ୍ଥିତ ଥିଲେ। ଇଞ୍ଜିନିୟର ରବୀନ୍ଦ୍ର ବେହେରା ମହୋଦୟ, ଯିଏକି ଧନେଶ୍ୱର ପଣ୍ଡାଙ୍କର ଅତି ଆପଣାର ଥିଲେ, ସିଏ ଏଥିରେ ସଭାପତିତ୍ୱ କରିଥିଲେ। ଡକ୍ଟର ମୋହିତ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ। ଡକ୍ଟର ଅବନୀ କୁମାର କୁଣ୍ଡୁ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ ଏବଂ ସମୀକ୍ଷକ ଭାବରେ ଡକ୍ଟର ସୁଶାନ୍ତ ବସା ଗଳ୍ପ ସଂକଳନର ଏବଂ ଡକ୍ଟର କୁଞ୍ଜବନ ପୃଷ୍ଟି କବିତା ସଂକଳନର ସମୀକ୍ଷା କରିଥିଲେ ଏବଂ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ଆମର ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡକ୍ଟର ଶିଶିର କୁମାର ବେହେରା ମହୋଦୟ। ଶ୍ରୀଯୁକ୍ତ ଆଶିଷ କୁମାର ବସା, ସିଏ ମଞ୍ଚଟାକୁ ପରିଚାଳନା କରିଥିଲେ ଏବଂ ଏହି ଉପଲକ୍ଷେ କବିତା ପୁସ୍ତକର ପ୍ରଚ୍ଛଦ ଶିଳ୍ପୀ ଅଦ୍ୱୈତ ବେହେରାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ଏବଂ ସଭାପତି ମହୋଦୟଙ୍କୁ ମଧ୍ୟ ତାଙ୍କ ପରିବାର ତରଫରୁ ସମ୍ବର୍ଦ୍ଧନା ଦିଆଯାଇଛି। ଯାହା ହଉ, ମୋଟାମୋଟି ଭାବରେ ସଭା କାର୍ଯ୍ୟ ସମ୍ପୂର୍ଣ୍ଣ ସଫଳ ହୋଇଛି, ସେଥିପାଇଁ ଆମେ ସମସ୍ତେ ଖୁସି, ଏତିକି ମୁଁ କହିକି ରହୁଛି।
1: ସ୍ୱର୍ଗତ ଧନେଶ୍ୱର ପଣ୍ଡାଙ୍କ ପରିବାରବର୍ଗ, ସାଇ ଭାଇ, ସାହିତ୍ୟିକ, କାଳ୍ପିକ ଏବଂ ଧନେଶ୍ୱର ପ୍ରେମୀ ସମସ୍ତଙ୍କର ସହଯୋଗରେ ବିଶିଷ୍ଟ ସାରସ୍ୱତ ସାଧକ ସ୍ୱର୍ଗତ ଧନେଶ୍ୱର ପଣ୍ଡାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଓ ପୁସ୍ତକ ଲୋକାର୍ପଣ ଉତ୍ସବ ବେଶ ସଫଳ ହୋଇଛି। ଆଜି ତ ଆମ ପରିକ୍ରମା କାର୍ଯ୍ୟକ୍ରମର ସମୟ ଅବଧି ସରି ଆସିଲାଣି।
2: ସମୟ ସରିବା ପୂର୍ବରୁ ଆମ ଶ୍ରୋତା ଭାଇ ଭଉଣୀମାନଙ୍କୁ ଅନୁରୋଧ କରୁଛୁ, ପରିକ୍ରମା କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗୁଛି ନିଶ୍ଚିତ ଚିଠି ମାଧ୍ୟମରେ ଜଣେଇବେ।
3: ଆମକୁ ଚିଠି ଲେଖିବାର ଠିକଣା ହେଲା ପରିକ୍ରମା ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନ୍ ନମ୍ବର 7577002।
1: ଏ ଠିକଣାରେ ଚିଠି ଦେବା ପାଇଁ ଆଦୌ ଭୁଲିବେନି। ଆମକୁ ଶୁଣୁଥିବା ସମସ୍ତ ଶ୍ରୋତା ଭାଇ ଓ ଭଉଣୀମାନଙ୍କୁ ପୁଣି ଥରେ ଶୁଭେଚ୍ଛା ଜଣାଇ ଆଜିର ପରିକ୍ରମା କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ପୁଣି ଆସନ୍ତା ସୋମବାର ଠିକ୍ ସକାଳ 17:25ରେ ସେତେବେଳେ ପର୍ଯ୍ୟନ୍ତ ଆମେ ରହୁଛୁ। ନମସ୍କାର।

ଶେଷ ହେଲା ପରିକ୍ରମା କାର୍ଯ୍ୟକ୍ରମ। ଉପସ୍ଥାପନାରେ ଥିଲେ ସତ୍ୟାନନ୍ଦ ସେଜପଡ଼ା ଏବଂ ଜୟଶ୍ରୀ ଦାସ। ଆକାଶବାଣୀ ବାରିପଦା, ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ।

ଶୁଣୁଥିଲେ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମର ଶିଳ୍ପୀ ଥିଲେ ସୁଧାରମା। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି ଘଣ୍ଟା ମଧ୍ୟରେ।

ଶୁଣୁଥିଲେ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମର ଶିଳ୍ପୀ ଥିଲେ ସୁଧାରମା। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି ଘଣ୍ଟା ମଧ୍ୟରେ।

ଗାଁ ତ ସବୁବେଳେ ସୁନ୍ଦର ଶ୍ରୋତା ବନ୍ଧୁ, ତେବେ ସେ ଗାଁ ଯଦି ପ୍ରେମିକାର ଗାଁ ହୋଇଥାଏ ତାହେଲେ ଗାଁ ସୁନ୍ଦରରୁ ଅତି ସୁନ୍ଦର ଦିଶେ। ପ୍ରେମିକାର ଗାଁ ସତରେ ସୁନ୍ଦରୀ ଝିଅ ପରି ଅବର୍ଣ୍ଣନୀୟ, ଆଉ ପ୍ରେମିକାର ଗାଁ

ଆଜି ସତରେ ମନେ ନାହିଁ ଦିନବାର ମାସ ବା ମୁହୂର୍ତ୍ତ। ସେ ଛୋଟିଆ ଗାଁଟିରେ ଜନ୍ମ ନେଇଥିଲା ଗୌରୀ ନାନୀ। ଗୌରୀ ନାନୀର ସେ ଛୋଟିଆ ଗାଁ ବି ଶ୍ରୋତାବନ୍ଧୁ ଆମ ସମସ୍ତଙ୍କ ଗାଁ ପରି ଥିଲା, ଖୁବ୍ ଜୀବନ୍ତ। ସେ ଛୋଟିଆ ଗାଁଟିରେ ଥିବା ଆତ୍ମୀୟତା ଆଜି ବି ମନକୁ ଝୁମେଇ ଦିଏ ଗାଁର ସ୍ମୃତିରେ। ଅତୀତ ଜୀବନ୍ତ ହୋଇଉଠେ ଧୀରେ ଧୀରେ। ଗୌରୀ ନାନୀର ପିଲାଦିନର ଧୂଳି ଖେଳ ମନେ ପଡ଼ିଗଲେ, ମନେ ପଡ଼ିଯାଏ ମୋର ସେ ଚିର ଅପାସୁର ଗାଁକୁ, ମନ ଗାଁ ମନସ୍କ ହୋଇଯାଏ।

ହଁ ଶ୍ରୋତା ବନ୍ଧୁ, ଗାଁର ଧୂଳି ମାଟି ପବନରେ ଥାଏ ସକାରାତ୍ମକ ଭାଇଚାରାର ସମ୍ପର୍କ। କାନ୍ଧକୁ କାନ୍ଧ ମିଳାଇ ସାଇ ଭାଇମାନେ ଛିଡ଼ା ହୁଅନ୍ତି ବିପଦ ଆପଦରେ। ସମସ୍ତଙ୍କ ଭିତରେ ଥାଏ ନିଜର ନିଜର ଭାବ, ସେ ହଉ ଅବା ତାରା ଅବା ହଉ ଚମ୍ପା। ହାତକୁ ହାତ ମିଳାଇ ସଫଳତାର ପଥରେ ଆଗେଇ ଯିବାକୁ ସମସ୍ତେ ଯେପରି ବଦ୍ଧପରିକର, ଆଉ ସେ ଗାଁର ମୌଡ଼ମଣି ଗୌରୀ ନାନୀ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରଖି କ'ଣ କହନ୍ତି, ଆସନ୍ତୁ ଶୁଣିବା।

ମଧୁର ସମ୍ପର୍କର ବାସ୍ନା ବସନ୍ତର ମଳୟ ପରି ସମସ୍ତଙ୍କ ଆଗରେ ପହଞ୍ଚି ଯାଇଥିଲା। ସେ ଛୋଟିଆ ଗାଁଟିର ସମସ୍ତେ ନାଚି ଉଠୁଥିଲେ ସମ୍ପର୍କର ସାହାନାଇରେ। ଶ୍ରୋତାବନ୍ଧୁ, ଏ ହେଉଛି ଗାଁର ଆତ୍ମୀୟତାର ବାସ୍ନା। ଖୁସି ଏଠି ସଞ୍ଚରି ଯାଏ ମନରୁ ମନକୁ, ଉଲ୍ଲସିତ ହୋଇଉଠେ ପ୍ରତିଟି ପ୍ରାଣ। ବିଭୋରିତ ବିଭୋର ମୁହୂର୍ତ୍ତମାନଙ୍କରେ କୋଉକ ବଂଶୀର ପ୍ରୀତିର ରାଗିଣୀ ଶୋଭିଯାଏ ଗାଁରେ ଥିବା ପ୍ରତିଟି ଗଳିରେ।

ସମ୍ପର୍କକୁ ଆଉ ନିଜ ଭିତରେ ସାଇତି ପାରିନାହାନ୍ତି ଗାଁର ସେଇ ଯୁଗଳପ୍ରେମୀ। ଏ ଗାଁର ଗାଧୁଆତଠାରୁ ସମ୍ବଲପୁର ଯାଏଁ ଚର୍ଚ୍ଚିତ ଚର୍ଚ୍ଚାରେ ଥିଲା ଏମାନଙ୍କର ମିଳନ। ଆଉ ଗାଁର କିଛି ଲୋକ ଥଟା ପରିହାସ କରିବାକୁ ବି ଭୁଲୁନଥିଲେ। ଆପଣ ନିଜେ ଶୁଣି ନିଅନ୍ତୁ ଶ୍ରୋତାବନ୍ଧୁ, ଏ ସେଦିନର ଗାଧୁଆତଠାରୁ ଆକ୍ଷେପମୂଳକ କଥା ସବୁକୁ।

ତାହେଲେ ଶ୍ରୀକୃଷ୍ଣ ଅରୁଣ କୁଣ୍ଡରେ ପ୍ରଥମେ ଆୟୋଜନ କରୁଛନ୍ତି କେମିତି ଆଜି ରଙ୍ଗ ଖେଳି ଆରମ୍ଭ କରିବେ ସଖା ସଖୀ ଏବଂ ରାଧାଙ୍କ ସହିତ, ତେଣୁ

0: କୃଷ୍ଣଚନ୍ଦ୍ର ଯେତେ ଅରୁଣ କୁନ୍ଦରେ ଆୟୋଜନ କରୁଛନ୍ତି ଏବଂ ବଂଶୀ ମାଧ୍ୟମରେ ଡାକୁଛନ୍ତି, ହେ ସଖା ସଖୀ, ହେ ରାଧେ, ଆସ ଆଜି ବୃନ୍ଦାବନରେ ରାସ କରିବା।
1: ହେଲେ ସେ ସ୍ଥାନଟି କେମିତି ହୋଇଥିଲା କହିଲେ?
0: ତାହେଲେ ସେ ସ୍ଥାନଟି ଆଜି କେମିତି, ଆହା କିଏ।

ଭାବରେ ବସନ୍ତ ସମୟ ଆସିଗଲେ ମୟୁରା ମୟୂରୀ ପ୍ରେମ ଉନ୍ମାଦନା ହୁଅନ୍ତି ଏବଂ ଯୁବକ ଯୁବତୀମାନେ ଏ ବି ମଧ୍ୟ ପ୍ରେମରେ ଉନ୍ମାଦନା ହୁଅନ୍ତି। ଏ ମାଧ୍ୟମରେ ଯେତେବେଳେ ସେ ସ୍ଥାନଟି ଆଜି ଶୋଭା ପାଉଛି ତାହେଲେ କି କି ଫୁଲମାନ ଆଜି ବିଦ୍ୟମାନ ଆନନ୍ଦ।

ଅଶୋକ ନିଆଳି ଯିଏକି ମନ୍ଦାର ଚମ୍ପା ଏଭଳି ଭାବରେ ଯେତେବେଳେ ଆଜି ଫୁଟୁଛି ଏମିତି ଭାବରେ ଶୋଭା ପାଉଛି, ତାହେଲେ ସେଇ ଭାବରେ ଯେତେବେଳେ କୃଷ୍ଣ ବଂଶୀ ବଜାଉଛନ୍ତି ସେଇ ସଖା ସଖୀ ଯେତେବେଳେ ଆଜି ବଂଶୀ ମାଧ୍ୟମରେ ତମାଳ କୁଞ୍ଜରେ ପ୍ରବେଶ କରିଛନ୍ତି, ତେଣୁ ସେ ଏଣେ ତେଣେ ହେଇଯାଉଛନ୍ତି, କେଉଁଆଡ଼େ ବା ଆଜି କେଉଁପଟେ ଶବ୍ଦ ଆସୁଛି ବୋଲି ସେ ଆଜି ଇତସ୍ତିତ ହେଉଛନ୍ତି, ତାହେଲେ ଦେଖିବା ଆଜି ସେ ତମାଳ କୁଞ୍ଜରେ ସଖା ସଖୀ ମାନେ କଣ କରୁଛନ୍ତି।

ବୃନ୍ଦାବନରେ ଯେତେବେଳେ କୃଷ୍ଣଚନ୍ଦ୍ର ବଂଶୀ ବଜାଉଛନ୍ତି ତମାଳ କୁଞ୍ଜରେ ସଖା ସଖୀ ମାନେ ପ୍ରବେଶ କରିଛନ୍ତି, ଯୋଉ ବଂଶୀ ସେନା ଆସୁଛି ସେମାନେ ଆଜି ଇତସ୍ତିତ ହୋଇପଡୁଛନ୍ତି, ହେ କୃଷ୍ଣ ହେ କାଲୁ ତୁମେ କୋଉ କୁଞ୍ଜରେ ଅଛ ଆମକୁ ଦେଖାଦିଅ।

0: କୃଷ୍ଣଚନ୍ଦ୍ର ଯେତେବେଳେ ସଖା ସଖୀଙ୍କ ସଙ୍ଗରେ ଆଜି ଟିକେ ଲୁଚକାଳି ଖେଳୁଛନ୍ତି, ଦେଖିବା
1: ଦେଖିବା
0: କେମିତି ଭାବରେ ସେ ଆଜି ମୋ ପାଇଁ ବ୍ୟାକୁଳିତ ହଉଛନ୍ତି। ଭକତ ଅବତ

ଯେତେବେଳେ ସଖାଗଣଙ୍କ ସହିତ କୃଷ୍ଣଚନ୍ଦ୍ର ଖେଳ ଆରମ୍ଭ କରିଦେଲେ, ତାହେଲେ ମଧୁମଙ୍ଗଳ ଇଏ ତ ଯାଇକି ହାସ୍ୟରସ୍ୟକାରୀ, ତେଣୁ କହିଲେ ପ୍ରିୟ ତେଣୁ ଆରମ୍ଭ କରିବାରେ କେମିତି ସଖୀମାନଙ୍କ ସହିତ ବା ରାଧାଙ୍କ ସହିତ ଖେଳ ଆରମ୍ଭ କରିବା, ଏହା ଆୟୋଜନ କର। ତେଣୁ ବିଶ୍ୱ ମନୋରମା ଆଜି କଣ କରୁଛନ୍ତି ଦେଖିବା। ଆଜି ମାଧବୀ କୁଞ୍ଜରେ

ଯେତେବେଳେ ବାରମ୍ବାର ରିପିଟ କରୁଛନ୍ତି ସେଇ ଯୋଉ ସଖା ସହିତ କୃଷ୍ଣଚନ୍ଦ୍ର ଅଛନ୍ତି ଆମ ସହିତ ନିଶ୍ଚିତ ସେ ହରି ଖେଳିବେ। ଏ କ୍ଷେତ୍ରରେ ହେଲା କଣ ନା ପିନ ପୟ ଧରା ଝିନ।

ତେଣୁ ଏ କ୍ଷେତ୍ରରେ ରାଧା ଏମିତି ଭାବରେ ସାଜସଜ୍ଜା ହୋଇଛନ୍ତି ଯେ ପିନ ପୟ ଧରା ଝିନ ବସନ ଏମିତି ଚିକିମିକି ଶାଢ଼ୀ ଗୋଟେ ପିନ୍ଧିଛନ୍ତି, ମନକୁ ଆକର୍ଷିତ କରୁଛି ଯାଇ କୃଷ୍ଣଙ୍କର। ଏ କ୍ଷେତ୍ରରେ ସଖାମାନେ ମଧ୍ୟ ଇଏ ଯେଉଁ ସଖୀମାନଙ୍କୁ ଦେଖି ସିଏ ବି ମଧ୍ୟ ଆକର୍ଷିତ ହେଉଛନ୍ତି। ତେଣୁ ଯେତେବେଳେ ଫର ଫର ଉଡ଼ି ଅଞ୍ଚଳଟି ବୁଲୁଛି ପିନ ପୟ ଧରା ଅର୍ଥ ତାଙ୍କର ଯେତେବେଳେ ଆଜି ମରମ ସ୍ଥାନକୁ ଚାହିଁ ଦେଇଛନ୍ତି। କୃଷ୍ଣଚନ୍ଦ୍ର କଣ କଲେ ଏହି ମରମ ସ୍ଥାନକୁ ଲକ୍ଷ୍ୟ ଭେଦ କରିଛନ୍ତି।

ଦେଖନ୍ତି ଦଳ ମଣ୍ଡପରେ ଯେତେବେଳେ କୃଷ୍ଣଚନ୍ଦ୍ର ସଖା ମାନଙ୍କ ସହିତ ଅଛନ୍ତି, ଦଳ ବୋଇଲେ କଣ ଅର୍ଥ? ସଖାଙ୍କ ଗହରେ ଯେତେବେଳେ ଅଛନ୍ତି ତାଙ୍କର ଗୋଟିଏ ଦଳ, ଇଏ ଯେତେବେଳେ କୃଷ୍ଣଚନ୍ଦ୍ର ସେ ପଦ୍ମ ସଦୃଶ, ତେଣୁ ସେଇ ଦଳ ମଣ୍ଡପରେ ଯେତେବେଳେ ଆଜି ରହିଛନ୍ତି, ଏଇଭଳି ଭାବରେ ରାଧା ଆଜି ସଖୀ ମାନଙ୍କୁ କହୁଛନ୍ତି, ଦେଖ ସେ କେମିତି ବଂଶୀ ମାଧ୍ୟମରେ ଆଜି ଡାକୁଛନ୍ତି, ଆସ ଆମେ ରଙ୍ଗ ପିଚକାରୀ ଖେଳିବା, ତାହେଲେ ଆମେ ମଧ୍ୟ କାହିଁକି ପଛେଇବା, ଆମେ ମଧ୍ୟ ପ୍ରସ୍ତୁତ ହେଇଯିବା। ତେଣୁ

0: ତେଲେ ଅଷ୍ଟ ସହଚରୀମାନଙ୍କ ମଧ୍ୟରେ ରାଧା ଯେତେବେଳେ ଆଜି ପ୍ରସ୍ତୁତ ହେଇଯାଇଛନ୍ତି,
1: ହଁ କଣ ହେଲା ସେଠୁ?
0: ତାହେଲେ ଏ କ୍ଷେତ୍ରରେ ଜୟ ଗାନ୍ଧର୍ବିକେ। ଗାନ୍ଧର୍ବିକେ ଅର୍ଥ କଣ?
1: କଣ
0: ଯଦି ଗାନ୍ଧର୍ବ କଳା, ତେଣୁ ସେଇ ଗାନ୍ଧର୍ବ କଳା ମଧ୍ୟରେ ରାଧା ହେଲେ ସର୍ବଶ୍ରେଷ୍ଠ। ତାଙ୍କର 64 ପ୍ରେମ କଳା ରହିଛି, ତେଣୁ ସେଇ ସେଥିମଧ୍ୟରେ ସେ ଶ୍ରେଷ୍ଠ ନାୟିକା ଏବଂ ଗାନ୍ଧର୍ବରେ ସେ ହେଲେ ପ୍ରଥମ। ତେଣୁ

0: ସେଠାରେ ଯେତେବେଳେ ମାଧବୀ କୁଞ୍ଜରେ ପ୍ରବେଶ କରିଛନ୍ତି କୃଷ୍ଣ, ସଖା ମାନଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ରଙ୍ଗ ଖେଳି। ତେଣୁ ଯୋଉ କୃଷ୍ଣଚନ୍ଦ୍ର ତାଙ୍କର ମନ ଯାହା ଚାହିଁଥିଲା ସେ ଆଜି କେମିତି ତାଙ୍କ ପାଇଁ ମିଳିଯାଇଛି ନା। ନୀଳ ପାରାବାରେ ଗଲେ କି ମିଶି, ନୀଳ ପାରାବାରେ ଗଲେ ସମୁଦ୍ର, କୃଷ୍ଣଚନ୍ଦ୍ରଙ୍କ ଦେହଟା ସେ ନୀଳ, କିନ୍ତୁ ରାଧା ଯେତେବେଳେ ନୀଳ ଶାଢୀ ପିନ୍ଧିଛନ୍ତି ସତେ କି ଏଠି ସମୁଦ୍ର ସଦୃଶ ଯେତେବେଳେ ମିଶି ଯାଇଛନ୍ତି, ରସେ ରସାଣିତ ବେନି ଅନ୍ତର। ତେଣୁ ଦୁଇ ଜଣଙ୍କର ଆଜି ମନରେ ଯୋଉ ଶୃଙ୍ଗାର ରସ ଆରମ୍ଭ ହୋଇଯାଇଛି, ଏଇ ମାଧ୍ୟମରେ ତାଙ୍କର ମନୋବାଞ୍ଛା ପୂର୍ଣ୍ଣ ହୋଇଯାଇଛି। ତାହେଲେ କେମିତି ଭାବରେ ହରି ଖେଳୁଥିଲେ,
1: କେମିତି ଭାବରେ?

ତେଣୁ ଏଭଳି ଭାବରେ ଏତେ ବୃନ୍ଦାବନରେ ସେ ଆଜି ହରି ଖେଳୁଛନ୍ତି, ବୃନ୍ଦାବନ ବୋଲେ ବିଶ୍ରାମରେ ହିଁ ଆଜି ଯେତେବେଳେ ଅବିର ରଙ୍ଗରେ ଏମିତି ଦେଖାଯାଉଛି ବୃନ୍ଦାବନଟି କେମିତି।

ଶେଷ ହେଲା ଚହଲା କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣୁଥିଲେ ଓଡ଼ିଶୀ କୀର୍ତ୍ତନ ପରିବେଷଣ କରିଥିଲେ ଶିଳ୍ପୀ ଦୋଳଗୋବିନ୍ଦ ପୃଷ୍ଟି ଏବଂ ସାଥୀ କଳାକାରମାନେ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ। ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଭଉଣୀମାନଙ୍କୁ ନମସ୍କାର ତଥା ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ମହିଳା ମହଲ କାର୍ଯ୍ୟକ୍ରମ। ହଁ ଭଉଣୀ, ଆଜି ଆପଣମାନଙ୍କ ପାଇଁ ରଖିଛୁ ଅନେକ କଥା। ତେବେ ଆସନ୍ତୁ ଆରମ୍ଭ କରିବା ଆଜିର କାର୍ଯ୍ୟକ୍ରମ।

ଭଉଣୀ, ସକାଳର ନୂତନ ସୂର୍ଯ୍ୟଙ୍କର ଉଦୟ ହେବା ସହ ସକଳ ଜୀବଜଗତ ଚଳଚଞ୍ଚଳ ହୋଇଉଠେ, ଆଉ ତାପରେ ସମସ୍ତେ ଲାଗିଯାଆନ୍ତି ନିଜର ଅତ୍ୟାବଶ୍ୟକୀୟ ସାମଗ୍ରୀ, ଖାଦ୍ୟ, ବସ୍ତ୍ର ଆଉ ଘରଟିଏ ତିଆରି କରିବାର କାମରେ। ଏହି ସବୁଠାରୁ ଖାଦ୍ୟ ସମସ୍ତଙ୍କର ପ୍ରଥମ ଆବଶ୍ୟକ ପଦାର୍ଥ ଅଟେ। ତେଣୁ ସେହି ଖାଦ୍ୟ ନଷ୍ଟ କରିବା ଜଘନ୍ୟ ଅପରାଧ ନୁହେଁ କି? ସେଇଥିପାଇଁ ତ ଖାଦ୍ୟକୁ ମା ଲକ୍ଷ୍ମୀଙ୍କର ସହିତ ତୁଳନା କରାଯାଇଛି। ସେଇ ଦୃଷ୍ଟିରୁ ପ୍ରତ୍ୟେକ ମା ଖାଦ୍ୟ ନଷ୍ଟ ନ ହେବା ପ୍ରତି ଯତ୍ନଶୀଳ ହେବା। ପ୍ରଥମତଃ ଛୋଟ ପିଲାମାନଙ୍କୁ ତାଙ୍କର ଆବଶ୍ୟକତା ଅନୁସାରେ ଖାଦ୍ୟ ଦେବା ଉଚିତ, ଯେପରି ସେମାନେ ସବୁ ଖାଦ୍ୟ ଖାଇପାରିବେ। ସାଧାରଣତଃ ପିଲାମାନେ ସବୁ ପରିବା ଖାଇବାକୁ ପସନ୍ଦ କରନ୍ତି ନାହିଁ, ମାତ୍ର ସେହି ପରିବାକୁ ଅଳ୍ପ ବେସନ ବା ଆରାରୁଟ ବା କର୍ଣ୍ଣଫ୍ଲାକ୍ସ ଦେଇ ଛାଣିଦେଲେ ବା ଭାଜିଦେଲେ ସେମାନେ ଆନନ୍ଦରେ ଖାଇଦେଇଥାନ୍ତି। ଆହୁରି ମଧ୍ୟ ଯଦି ପରିବାକୁ ଭାଜିଲେ ଖାଇବାକୁ ପିଲାମାନେ ଭଲ ପାଆନ୍ତି ନାହିଁ, ସେଥିରେ ସାମାନ୍ୟ ଟମାଟୋ ସସ୍ ବା ଚିଲି ସସ୍ ପକାଇଦେଲେ ଚିଲି ଆଇଟମ୍ ଭାବି ଖାଇଦିଅନ୍ତି। ସେହିପରି ଘରର ବୟୋଜ୍ୟେଷ୍ଠ ଲୋକମାନଙ୍କୁ ତାଙ୍କର ରୁଚି ଓ ଆବଶ୍ୟକତା ଅନୁସାରେ ଖାଦ୍ୟ ଖାଇବାକୁ ଦେବା ଉଚିତ। ପୁଣି ଯଦି କେହି କୌଣସି କାରଣରୁ ଖାଦ୍ୟ ଖାଇ ନ ପାରି ଛାଡି ଦେଇଥାନ୍ତି, ତେବେ ସେହି ଖାଦ୍ୟକୁ ଫୋପାଡ଼ି ନ ଦେଇ ଘରେ ବା ବାହାରେ ଥିବା ଜୀବଜନ୍ତୁଙ୍କୁ ଦେବା ଉଚିତ। ଠିକ୍ ସେହିପରି ଘରର ମଣିଷ ଏପରିକି ଜୀବଜନ୍ତୁମାନଙ୍କୁ ଅଧିକ ଖାଦ୍ୟ ନ ଦେଇ ସେମାନେ ଖାଇପାରିବା ପରି ଉଚିତ ପରିମାଣର ଖାଦ୍ୟ ଖାଇବାକୁ ଦେବା ଆବଶ୍ୟକ। ରୋଗୀ ବା ଅସୁସ୍ଥ ବ୍ୟକ୍ତି ଓ ଜୀବଜନ୍ତୁମାନଙ୍କୁ ତାଙ୍କର ସ୍ୱାସ୍ଥ୍ୟ ଉପଯୋଗୀ ଓ ଉଚିତ ପରିମାଣରେ ଖାଦ୍ୟ ଦେବା ଆବଶ୍ୟକ। ଏପରି କରିବା ଦ୍ୱାରା ଆମେ ଖାଦ୍ୟ ନଷ୍ଟକୁ ରୋକିପାରୁ।

ଭଉଣୀ, ସକାଳୁ ଖବରକାଗଜଟାକୁ ଓଲଟାଇ ଦେଲି, ଗୋଟିଏ ଖବର ନିଶ୍ଚୟ ପଢ଼ିବାକୁ ପାଇବେ, ସାପ କାମୁଡ଼ାରେ ମୃତ୍ୟୁ। ହଁ ଭଉଣୀ, ଏବେ ସାପ କାମୁଡ଼ା ଜନିତ ମୃତ୍ୟୁ ଆତଙ୍କ ସୃଷ୍ଟି କରିଦେଇଛି। ଏହାର କାରଣ, ବର୍ତ୍ତମାନ ଚାଷୀ ଭାଇମାନେ ବିଲରେ ଚାଷ କାମରେ ବ୍ୟସ୍ତ ଅଛନ୍ତି। ବିଲରେ ପାଣି ହେଉ ବା ବିଲ ପାଖରେ ଥିବା ଗାତ ବା ଉଇହୁଙ୍କା ହେଉ, ସେଠାରେ ସାପମାନେ ରହିଥାନ୍ତି। ତେଣୁ ସେମାନେ ମଣିଷମାନଙ୍କୁ ଦେଖି ମଣିଷମାନେ ତାଙ୍କ ଉପରକୁ ଆକ୍ରମଣ କରିବେ ଭାବି ଭୟରେ ଦଂଶନ କରିଥାନ୍ତି। ଆହୁରି ମଧ୍ୟ ଗାଁ ଗହଳି ମାନଙ୍କରେ ସରକାର ଅନେକ ସୁବିଧା ସୁଯୋଗ ଦେଇଥିଲେ ମଧ୍ୟ କେତେକ ପାଇଖାନା ବ୍ୟବହାର ନ କରି ପଦାକୁ ଯାଇଥାନ୍ତି। ଆଉ ପଦାରେ ସାପଗାତ ଓ ଉଇହୁଙ୍କାମାନ ଥାଏ, ସେଠାରେ ସାପମାନେ ରହିଥାନ୍ତି। ସାପଗାତରେ ପାଣି ପଶିଯିବାରୁ ସାପମାନେ ଏଣେତେଣେ ବୁଲିଥାନ୍ତି। କେତେକ ସ୍ଥାନରେ ଶୁଣିବାକୁ ମିଳେ, ମଣିଷ ଶୋଇଥିବା ଅବସ୍ଥାରେ ସାପ କାମୁଡ଼ିଥାନ୍ତି। ତେଣୁ ଭଉଣୀ, ବର୍ତ୍ତମାନ ସମୟରେ ସାପମାନଙ୍କ ପ୍ରତି ସତର୍କ ରହିବା ନିତ୍ୟାନ୍ତ ଆବଶ୍ୟକ। ଗାଁ ଗହଳି ମାନଙ୍କରେ ରାତିରେ ଘରୁ ବାହାରିବା ସମୟରେ ନିଶ୍ଚିତ ରୂପେ ଟର୍ଚ୍ଚ ଲାଇଟ୍ଟିଏ ଧରି ଯାଆନ୍ତୁ, ଆଉ ଶୋଇବା ସମୟରେ ମଶାରୀ ଟାଙ୍ଗି ଶୁଅନ୍ତୁ। ଘର ଚାରିପାଖରେ ଲଟା ଥିଲେ ସେଗୁଡ଼ିକ କାଟି ତୁରନ୍ତ ସଫା କରନ୍ତୁ। ପୁଣି ଘର ଚାରିପାଖରେ ବ୍ଲିଚିଂ ବା ଫିନାଇନ୍ ସିଞ୍ଚନ କରନ୍ତୁ। ଆଉ ସାପ କାମୁଡ଼ିଲେ ଝଡ଼ାଫୁଙ୍କା ଆଦି କରି ସମୟ ନଷ୍ଟ ନ କରି ତୁରନ୍ତ ନିକଟସ୍ଥ ହସ୍ପିଟାଲ ନେଇ ଯାଆନ୍ତୁ। ଆଉ ତା ପୂର୍ବରୁ କ୍ଷତ ସ୍ଥାନର ପୂର୍ବରୁ ଓ କ୍ଷତ ସ୍ଥାନର ପରେ ଶକ୍ତ ଭାବରେ ବାନ୍ଧି ଦିଅନ୍ତୁ। ଏହିପରି ସାପ କାମୁଡ଼ା ପ୍ରତି ସତର୍କ ରୁହନ୍ତୁ।

କଥାରେ ଅଛି, ଝିଅ ଜନ୍ମ ଚୁଲି ମୁଣ୍ଡକୁ। ଝିଅଟିଏ ଶିଶୁ ଅବସ୍ଥାରୁ ହିଁ ମିଛିମିଛିକା ଭାତ ଡାଲି ରାନ୍ଧିବାର ଖେଳ ଖେଳୁ ଖେଳୁ ସମୟକ୍ରମେ ସେଇ ଖେଳ ସତ ପାଲଟିଯାଏ। କାଳୀ ପୂଜାର କ୍ଷୁଦ୍ର କୀଟଟି ପରି ସେ ଡେଇଁ ପଡ଼ିଥାଏ ନିଆଁ ଧୂଆଁର ବଳୟ ମଧ୍ୟକୁ। ସରକାରଙ୍କର ଉଜ୍ଜଳା ଯୋଜନା ଦ୍ୱାରା ବିପିଏଲ୍ କାର୍ଡଧାରୀ ସମସ୍ତ ପରିବାରକୁ ଗ୍ୟାସ୍ ଯୋଗାଇ ଦିଆଯାଇଛି ସିନା, ତେବେ ଗ୍ୟାସ୍ର ସଠିକ୍ ବ୍ୟବହାର କରିବା ପ୍ରତ୍ୟେକ ଗୃହିଣୀମାନଙ୍କର ଦାୟିତ୍ୱ। ସର୍ବପ୍ରଥମେ ଗୃହିଣୀମାନଙ୍କର ମନେ ରଖିବା ଉଚିତ, ଗ୍ୟାସ୍ର ବ୍ୟବହାର ପରେ ରେଗୁଲେଟର ବନ୍ଦ କରିବେ ଓ ବ୍ୟବହାର ପୂର୍ବରୁ ରେଗୁଲେଟରକୁ ଖୋଲିବେ। ରୋଷେଇ ଆରମ୍ଭ କରିବା ପୂର୍ବରୁ ସମସ୍ତ ରୋଷେଇର ସାମଗ୍ରୀ ସଜାଡ଼ି ରଖିବେ। ତାଛଡ଼ା ଆବଶ୍ୟକତା ଅନୁସାରେ ପ୍ରେସର କୁକର ବ୍ୟବହାର କରିବେ। ଆହୁରି ମଧ୍ୟ ଆବଶ୍ୟକତା ଅନୁସାରେ ଗ୍ୟାସ୍କୁ ସିମ୍ କରି ବ୍ୟବହାର କରିବେ। ସମୟ ସମୟରେ ଗ୍ୟାସ୍ର ପାଇପ୍ ଚେକ୍ କରୁଥିବେ, ଯଦି କୌଣସି ଛିଦ୍ର ଥାଏ ତେବେ ତୁରନ୍ତ ତାକୁ ବଦଳାଇ ଦେବେ। ଯଦି ଘରେ ମୂଷା ଆଦି ଜୀବ ଥାନ୍ତି ତେବେ ଗ୍ୟାସ୍ ପାଇପ୍ ତାଙ୍କଠାରୁ ସୁରକ୍ଷିତ ରଖିବେ। ତାଛଡ଼ା ଗୃହିଣୀମାନଙ୍କର ଜାଣି ରଖିବା ଉଚିତ, ପ୍ରତ୍ୟେକ ଗ୍ୟାସ୍ ସିଲିଣ୍ଡର ଉପରେ ନେଟ୍ ୱେଟ୍ 14.2 ଅର୍ଥାତ 14 kg 200 ଲେଖା ଥାଏ। ଅର୍ଥାତ୍ ସିଲିଣ୍ଡର ଥିବା ଗ୍ୟାସ୍ର ଓଜନ 14 kg 200 ଅଟେ। ଏହା ବ୍ୟତୀତ ସିଲିଣ୍ଡରରେ 15 kg 200, 15 kg ବା ଏମିତି ଆଉ କିଛି ଲେଖା ଥାଏ, ତାହା ଲୁହା ସିଲିଣ୍ଡରର ଓଜନ ଅଟେ। ତେବେ ଗ୍ୟାସ୍ ପୂର୍ଣ୍ଣ ସିଲିଣ୍ଡରକୁ ନିଶ୍ଚିତ ରୂପେ ଓଜନ କରି ରଖିବେ। ଯଦି ଗ୍ୟାସ୍ ପୂର୍ଣ୍ଣ ସିଲିଣ୍ଡରର ଓଜନ କମ୍

0: ଭଉଣୀ, ଖରାଦିନ ହେଉ ବା ବର୍ଷାଦିନ, ସବୁଦିନ ବଜ୍ରପାତ ଜନିତ ମୃତ୍ୟୁର ଖବର ଶୁଣିବାକୁ ମିଳେ। ଏପରିକି ଗୋରୁ ଗାଈ ବା ବଡ଼ ବଡ଼ ଗଛ ମଧ୍ୟ ବଜ୍ରପାତରେ ଜଳିବାର ଦେଖିବାକୁ ମିଳେ। ତେଣୁ ଭଉଣୀ, ଏହି ବଜ୍ରପାତ ସମୟରେ କେହି ବାହାରକୁ ନ ଯାଇ ଘରେ ରହିବା ଉଚିତ। ଆମ ଚାଷୀ ଭାଇ କଥା କହୁନାହାନ୍ତି? ଆମ ଚାଷୀ ଭାଇ ତ ବର୍ଷା ହେଲେ ବିଲରେ ଟିକିଏ ପାଣି ହେବା କ୍ଷଣି ଚାଷୀ ଭାଇର ମନ ପୁରି ଉଠେ, ଆଉ ସେ ଆନନ୍ଦରେ ତାର ଚାଷ କାମ ଆରମ୍ଭ କରିଦିଏ। ଖୋଲା ଆକାଶ ତଳେ ଆଉ ଖୋଲା ବିଲରେ ହଳ କରିବାକୁ, ଧାନ ବୁଣିବାକୁ ଆଉ ଘାସ ବାଛିବା ଆଦି କାମରେ ଲାଗିପଡ଼େ। ସେଇଥିପାଇଁ ମଧ୍ୟ ସେମାନେ ବଜ୍ରପାତରେ ଶିକାର ହୋଇଥାନ୍ତି। ଆହୁରି ମଧ୍ୟ ପିଲାମାନେ ସ୍କୁଲରୁ ଫେରିବା ସମୟରେ ବା ସ୍କୁଲରୁ ଯିବା ସମୟରେ ବା ସ୍କୁଲର ଖେଳ ପଡ଼ିଆରେ ଖେଳିବା ସମୟରେ ବଜ୍ରପାତର ଶିକାର ହୋଇଥାନ୍ତି। ଆଉ ବଡ଼ ଲୋକଙ୍କ କଥା ବା କ'ଣ କହିବା, ସେ ଯାହା ବି ହେଉ ବଜ୍ରପାତ ସମୟରେ ସମସ୍ତେ ସୁରକ୍ଷିତ ଘରେ ରହିବା ଉଚିତ। କାର୍ଯ୍ୟକ୍ରମ କିଭଳି ଲାଗିଲା ଚିଠି ଲେଖିବାକୁ ଆଦୌ ଭୁଲିବେନି। ଆପଣମାନଙ୍କର ଚିଠି ଆମର ଉତ୍ସାହ ଆଉ ଆମର ପ୍ରେରଣା। ତେଣୁ ଚିଠି ଲେଖିବାର ଠିକଣା ହେଲା ଆକାଶବାଣୀ ବାରିପଦା ମହିଳା ମହଲ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ପିନ୍ ନମ୍ବର 757002। ଆଜି ଏତିକିରେ ରହିଲୁ, ନମସ୍କାର।
1: ଶେଷ ହେଲା ମହିଳା ମହଲ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ପ୍ରଯୋଜନା କରିଥିଲେ ପ୍ରତିଭା ଦାସ, ପ୍ରଭାତୀ ଦାସ, ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। କିଛିକ୍ଷଣ ମଧ୍ୟରେ

0: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ବୟନ ଓ ପୋଷାକ କ୍ଷେତ୍ର ଭାରତର ଐତିହାସିକ ସଂସ୍କୃତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ କହିଲେ ରାଷ୍ଟ୍ରପତି। କିର୍ଗିସ୍ତାନର ବିସ୍କେକ୍ଠାରେ ଆଜି 26ତମ ଏସ୍ସିଓ ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ନେପାଳ ବନ୍ୟାରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ, 903କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା। ଭାରତୀୟ ନୌସେନାରେ ସାମିଲ ହେଲା ଆଇଏନ୍ଏସ୍ ନିପନ୍। ଏବଂ ଏସିଆ କପ୍ ମହିଳା T20 କ୍ରିକେଟରେ ଆଜି ବାଂଲାଦେଶ ଓ ଇଣ୍ଡୋନେସିଆ ମଧ୍ୟରେ ଖେଳାଯିବ ମ୍ୟାଚ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ବୟନ ଓ ପୋଷାକ କ୍ଷେତ୍ର ଭାରତର ସାଂସ୍କୃତିକ ଐତିହ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଲକ୍ଷ ଲକ୍ଷ ଲୋକଙ୍କୁ ଏହା ରୋଜଗାର ଯୋଗାଇ ଦେଉଛି। ନୂଆଦିଲ୍ଲୀଠାରେ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାସନ୍ ଟେକ୍ନୋଲୋଜି ନିପ୍ଟର ସମାବର୍ତ୍ତନ ସମାରୋହକୁ ସମ୍ବୋଧନ କରି ରାଷ୍ଟ୍ରପତି ଏହା କହିଛନ୍ତି, ଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ମୂଲ୍ୟବୋଧରେ ସାମିଲ ହୋଇ ଏକ ବିଶ୍ୱ ଦୃଷ୍ଟିକୋଣ ଆପଣେଇବା ପାଇଁ ରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି। ଫ୍ୟାସନ୍ ଶିଳ୍ପ କ୍ଷେତ୍ରରେ ମହିଳାଙ୍କର ବୃଦ୍ଧି ପାଉଥିବା ଭୂମିକା ଉପରେ ଗୁରୁତ୍ୱ ପ୍ରଦାନ କରି ରାଷ୍ଟ୍ରପତି କହିଛନ୍ତି, ଉପସ୍ଥିତ 4000 ଛାତ୍ରଛାତ୍ରୀଙ୍କ ମଧ୍ୟରୁ 85% ହେଉଛନ୍ତି ମହିଳା। ଭାରତର ଫ୍ୟାସନ୍ ଏବଂ ବୟନ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରକୁ ବିଶ୍ୱସ୍ତରରେ ପହଞ୍ଚାଇବା ଲାଗି ବ୍ୟାପକ ସୁଯୋଗ ରହିଛି ବୋଲି ରାଷ୍ଟ୍ରପତି କହିଛନ୍ତି।
1: आज हमारे देश पहले की तुलना में कहीं अधिक आत्मविश्वास के साथ विश्व पटल पर अपनी भूमिका को विस्तार दे रहे हैं। मुझे बताया गया है कि 20 साल पहले महिलाओं की संख्या केवल 20% था। अभी 4000 करीब जो बच्चे यहाँ उपस्थित थे उनमें से 85% महिलाएं।
0: ଜ୍ଞାନ, ଦକ୍ଷତା ଏବଂ ସୃଜନଶୀଳତାକୁ ଉପଯୋଗ କରି ଦେଶର ପାରମ୍ପରିକ ବୟନ ଐତିହ୍ୟକୁ ସମସାମୟିକ ବଜାର ଓ ନୂତନ ପ୍ରଯୁକ୍ତିବିଦ୍ୟା ସହ ସାମିଲ କରିବାକୁ ରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି।
1: ସାଂସ୍କୃତିକ ବିରାସତ ସଂରକ୍ଷଣ ଓ ସମ୍ବର୍ଦ୍ଧନ ବି ଆପଣ ଯୋଗଦାନ ଦେଇ ସକେ। 2047
0: ବିକଶିତ ଭାରତ ସ୍ୱପ୍ନ ସାକାର କରିବା କ୍ଷେତ୍ରରେ ନିଜକୁ ସାମିଲ କରିବାକୁ

ରାଷ୍ଟ୍ରପତି ଯୁବବର୍ଗଙ୍କୁ ଆହ୍ୱାନ ଦେଇଛନ୍ତି। ଅନ୍ୟମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି। ଗତ ଚାରି ଦଶନ୍ଧି ଧରି ନିଫ୍ଟର ଛାତ୍ରଛାତ୍ରୀ ଏବଂ ବୃତ୍ତିଧାରୀ ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ହାସଲ କରିଥିବା ସଫଳତା ଉପରେ ରାଷ୍ଟ୍ରପତି ଏହି ଅବସରରେ ଆଲୋକପାତ କରିଛନ୍ତି। କିର୍ଗିଜିସ୍ତାନକୁ ଦୁଇଦିନିଆ ଗସ୍ତ ଅବସରରେ ପ୍ରଥମ ଦିନରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିସ୍କେକ୍ଠାରେ ଭାରତର ବନ୍ଧୁ କାର୍ଯ୍ୟକ୍ରମରେ ଭାଗ ନେଇ ଅଂଶଗ୍ରହଣକାରୀଙ୍କ ସହ ଭାବ ବିନିମୟ କରିଛନ୍ତି। ଯୋଗ ଏବଂ ମାନସ ଏକାଡେମୀ ସମେତ ବିଭିନ୍ନ କ୍ଷେତ୍ରର ଭାରତ ସହିତ ସହଯୋଗିତାପୂର୍ଣ୍ଣ ଭାବେ କାର୍ଯ୍ୟ କରୁଥିବା ଚାରୋଟି ପ୍ରତିନିଧି ମଣ୍ଡଳୀ ଏହି ଅବସରରେ ଉପସ୍ଥିତ ଥିଲେ। ବିସ୍କେକ୍ଠାରେ ଶ୍ରୀ ମୋଦି ଏହି ବୈଠକ ପରେ ମହାତ୍ମା ଗାନ୍ଧି ସ୍ମାରକୀ ପାର୍କରେ ଅବସ୍ଥିତ ଜାତିର ପିତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଶ୍ରୀ ମୋଦି ଆଜି 26ତମ ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀରେ ଯୋଗଦେବେ। ରୁଷ, ଇରାନ, କିର୍ଗିଜିସ୍ତାନ ଏବଂ ଆର୍ମେନିଆର ରାଷ୍ଟ୍ରମୁଖ୍ୟ ଏହି ବୈଠକରେ ଅଂଶଗ୍ରହଣ କରିବେ। ଆସନ୍ତାକାଲି ଗସ୍ତର ଶେଷ ଦିବସରେ ଶ୍ରୀ ମୋଦି ଏହି ବୈଠକକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ନେପାଳରେ ପ୍ରଳୟଙ୍କରୀ ବନ୍ୟା ପରେ ତ୍ରିଶୁଳ 3A ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲ ଭିତରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି। ଭାରତ ଏବଂ ଚୀନ୍ର ବିଶେଷଜ୍ଞଙ୍କ ସମେତ ଉଦ୍ଧାରକାରୀମାନେ ସୁଡ଼ଙ୍ଗ ଭିତରେ ଥିବା ଲୋକଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ସୁଡ଼ଙ୍ଗ ଭିତରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ବିଭିନ୍ନ ଜଳବିଦ୍ୟୁତ୍ ପ୍ରକଳ୍ପ ଅଞ୍ଚଳରେ ଅତି କମ୍ରେ 933 ଜଣ ଶ୍ରମିକ ଅଟକି ରହିଥିବା ଅନୁମାନ କରାଯାଇଛି। ଗତ ବୁଧବାର ନେପାଳରେ ହୋଇଥିବା ବନ୍ୟାରେ ଏପର୍ଯ୍ୟନ୍ତ 903 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 4247ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ତିବ୍ଦତରେ ସରକାରୀ ଭାବେ ମୃତ୍ୟୁ ସଂଖ୍ୟା 16 ଥିବାବେଳେ 540 ଜଣ ନିଖୋଜ ଥିବା କୁହାଯାଇଛି। ନିଖୋଜ ଲୋକଙ୍କୁ ଖୋଜିବା ଏବଂ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ନେପାଳର ସମସ୍ତ 8 ପ୍ରଭାବିତ ଜିଲ୍ଲାରୁ ମୃତଦେହ ଉଦ୍ଧାର କରାଯାଇଛି। ତ୍ରିଶୁଳୀ ନଦୀରେ ପୁଣି ବନ୍ୟା ଯୋଗୁଁ କେନ୍ଦ୍ରୀୟ ନେପାଳରେ ଏକ ଝୁଲା ପୋଲ ଭାସିଯାଇଛି। ପ୍ରାୟ 3 ଘଣ୍ଟା ଧରି ଚାଲିଥିବା ବନ୍ୟା ସକାଳ ପ୍ରାୟ 11:30 ସମୟରେ ପୋଲଟିକୁ ଭସାଇ ନେଇଥିଲା। ଏହା ପୂର୍ବରୁ ଅଗଷ୍ଟ 26 ଆସିଥିବା ଭୟଙ୍କର ବନ୍ୟା କାଠମାଣ୍ଡୁଠାରୁ ଅଳ୍ପ ଦୂରରେ ଧାୱାଡ଼ିଘାଟଠାରେ ଏହି ପୋଲକୁ ଭସାଇ ଦେଇଥିଲା। ଅନ୍ୟପକ୍ଷରେ ଭାରତରୁ ପଠାଯାଇଥିବା ଏକ ସ୍ୱତନ୍ତ୍ର ସୁଡ଼ଙ୍ଗ ଉଦ୍ଧାରକାରୀ ଦଳ ଚିଲିମେ ଏବଂ ଲ୍ୟାଙ୍ଗଟାକ୍ ଅଞ୍ଚଳର ଜଳବିଦ୍ୟୁତ୍ ସୁଡ଼ଙ୍ଗ ସ୍ଥାନରେ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ନେପାଳୀ ସେନା ସହିତ କାର୍ଯ୍ୟ କରୁଛନ୍ତି। ନେପାଳରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ନବୀନ ଶ୍ରୀବାସ୍ତବ କହିଛନ୍ତି ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଭାରତୀୟ ଉଦ୍ଧାରକାରୀମାନେ ନେପାଳୀ ସେନା ସହିତ ସମନ୍ୱୟ ରକ୍ଷା କରି ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତୀୟ ନୌସେନାରେ ଆଜି ଆଇଏନ୍ଏସ୍ ନିପ୍ପନ ଜାହାଜକୁ ସାମିଲ କରାଯାଇଛି। ମୁମ୍ବାଇସ୍ଥିତ ନୌସେନା ଡକ୍ୟାର୍ଡରେ ନିଷ୍ଟର କ୍ଲାସ୍ର ଦ୍ୱିତୀୟ ଡାଇଭିଂ ସପୋର୍ଟ ଜାହାଜ ଭାବେ ଏହି ଜାହାଜକୁ ଜଳାବତରଣ କରାଯାଇଛି। କାର୍ଯ୍ୟକ୍ରମରେ ଯୋଗଦେଇ ନୌସେନା ମୁଖ୍ୟ ଆଡମିରାଲ କୃଷ୍ଣ ସ୍ୱାମୀନାଥନ କହିଛନ୍ତି ଏହି ଜାହାଜ ସାମିଲ ହେବା ଦ୍ୱାରା ଭାରତୀୟ ନୌସେନାର ଦକ୍ଷତା ବୃଦ୍ଧି ପାଇଛି। ରଣନୈତିକ ପରିବର୍ତ୍ତନ କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଡାଇଭିଂ ସପୋର୍ଟ ଏବଂ ଉଦ୍ଧାର କାର୍ଯ୍ୟରେ ଏହି ଜାହାଜ ଉପଯୋଗୀ ସାବ୍ୟସ୍ତ ହେବ। ବିଶାଖାପଟ୍ଟନମ୍ସ୍ଥିତ ହିନ୍ଦୁସ୍ତାନ ସିପ୍ୟାର୍ଡ ଲିମିଟେଡ୍ ଦ୍ୱାରା ସ୍ୱଦେଶୀ ଭାବରେ ଏହି ଜାହାଜକୁ ପ୍ରସ୍ତୁତ କରାଯାଇଛି। ଦୀର୍ଘ ସମୟ ଧରି ସମୁଦ୍ରରେ ରହିବା ସହ ଜଟିଳ ଏବଂ ସ୍ୱତନ୍ତ୍ର କାର୍ଯ୍ୟ ସମ୍ପାଦନ କରିବାରେ ଏହି ଜାହାଜ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଭବିଷ୍ୟତରେ ବିଶ୍ୱ ସେମିକନ୍ ମୂଲ୍ୟ ଶୃଙ୍ଖଳରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ନୂଆଦିଲ୍ଲୀଠାରେ ଆଜି ଗଣମାଧ୍ୟମକୁ ସମ୍ବୋଧନ କରି ସେ କହିଛନ୍ତି ଏହି କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି। ଆଗାମୀ ଦଶନ୍ଧିରେ ଭାରତ ସେମିକଣ୍ଡକ୍ଟର କ୍ଷେତ୍ରରେ ଏକ ଉତ୍କୃଷ୍ଟ ନିବେଶସ୍ଥଳୀ ଭାବେ ପରିଗଣିତ ହେବ ବୋଲି ଶ୍ରୀ ବୈଷ୍ଣବ ଆଶା ବ୍ୟକ୍ତ କରିଛନ୍ତି। ଭାରତ ଦକ୍ଷ ମାନବ ସମ୍ଭଳ, ନୀତିଗତ ଦୃଢ଼ ନିଷ୍ପତ୍ତି ଏବଂ କାର୍ଯ୍ୟ କରିବାର ସହଜତା ସେମିକଣ୍ଡକ୍ଟର କ୍ଷେତ୍ରରେ ଉତ୍ପାଦନ ପ୍ରସ୍ତୁତିକୁ ଅଧିକ ବ୍ୟାପକ କରିପାରିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ସେମିକନ୍ ଇଣ୍ଡିଆ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟର ସମସ୍ତ 6 ପ୍ରସଙ୍ଗ ଆଧାରିତ ବିଜ୍ଞପ୍ତି ଆଜି ଶ୍ରୀ ବୈଷ୍ଣବ ପ୍ରକାଶ କରିଛନ୍ତି। ଏସିଆ କପ୍ ମହିଳା ଟି20 କ୍ରିକେଟ୍ରେ ଆଜି ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ବାଂଲାଦେଶ ଏବଂ ଇଣ୍ଡୋନେସିଆ ପରସ୍କରକୁ ଭେଟିବେ। ଦୁବାଇଠାରେ ଭାରତୀୟ ସମୟ ରାତି 8 ମ୍ୟାଚ୍ ଆରମ୍ଭ ହେବ। ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଭାରତ ଥାଇଲାଣ୍ଡକୁ 94 ରନ୍ରେ ପରାସ୍ତ କରିଛି। ୟୁଏସ୍ ଓପନ୍ ଟେନିସ୍ ପ୍ରତିଯୋଗିତାରେ ନୋଭାକ୍ ଜୋକୋଭିକ୍ ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇଛନ୍ତି। ନ୍ୟୁୟର୍କର ଆର୍ଥର ଆସେ ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ମ୍ୟାଚ୍ରେ ଜୋକୋଭିକ୍ ଆର୍ଜେଣ୍ଟିନାର ମାରିଆନୋ ନାଭୋନିଙ୍କଠାରୁ ପରାସ୍ତ ହୋଇଛନ୍ତି। ଜୀବନର 25ତମ ଟାଇଟଲ୍ ହାସଲ କରିବାକୁ ଲକ୍ଷ୍ୟ ରଖିଥିବା ଜୋକୋଭିକ୍ଙ୍କର ଏହି ପରାଜୟ ସହ ଆଶା ଧୂଳିସାତ୍ ହୋଇଯାଇଛି। ଓଡ଼ିଶା ଏବଂ ଛତିଶଗଡ଼ରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି। ଆସନ୍ତାକାଲି ପର୍ଯ୍ୟନ୍ତ ବିହାର, ଉତ୍ତରପ୍ରଦେଶ ପୂର୍ବଭାଗ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ

0: ପୂର୍ବ ଭାଗ ଝାଡ଼ଖଣ୍ଡ ଏବଂ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଓଡ଼ିଶା ସମେତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗର ଗାଙ୍ଗେୟ ଅଞ୍ଚଳ, ତାମିଲନାଡୁ, ପୁଡୁଚେରୀ ଏବଂ କରେକାଲ୍ଠାରେ ଆସନ୍ତାକାଲି ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି। କର୍ଣ୍ଣାଟକ, କେରଳ, ମାହେ, ଲାକ୍ଷାଦ୍ୱୀପ, ପଶ୍ଚିମବଙ୍ଗର ଉପ ହିମାଳୟ ଅଞ୍ଚଳ, ସିକ୍କିମ୍, ତେଲଙ୍ଗାନା ଏବଂ ମରାଠୱାଡ଼ାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍ସଲଗ୍ନ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଏହା ପଶ୍ଚିମ ଏବଂ ଉତ୍ତର ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ରାଜ୍ୟର ପଶ୍ଚିମାଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ବରଗଡ଼ ଜିଲ୍ଲାରେ ବିଦ୍ୟାଳୟଗୁଡ଼ିକୁ ଆଜି ବନ୍ଦ ରଖାଯାଇଛି। ଆଗାମୀ କିଛିଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ କଡ଼ା ନଜର ରଖାଯାଇଛି। ଅନ୍ୟପକ୍ଷରେ ନେପାଳ ବନ୍ୟା ଏବଂ ପ୍ରବଳ ବର୍ଷା ଯୋଗୁଁ ବିହାରର ଗଣ୍ଡକ ଏବଂ କୋଶି ନଦୀରେ ଜଳସ୍ତର ବୃଦ୍ଧି ପାଇଛି। କୋଶିର ବାଲ୍ମୀକି ନଗର ବ୍ୟାରେଜ୍ରେ ସମସ୍ତ 36 ଯାକ ଗେଟ୍ ଖୋଲା ରଖାଯାଇଛି। ବୀରପୁର ବ୍ୟାରେଜ୍ର 56 25 ଗେଟ୍ ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି। ବୟନ ଓ ପୋଷାକ କ୍ଷେତ୍ର ଭାରତର ସାଂସ୍କୃତିକ ଐତିହ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ କହିଲେ ରାଷ୍ଟ୍ରପତି। କିର୍ଗିଜିସ୍ତାନର ବିଶ୍କେକ୍ଠାରେ ଆଜି 26ତମ ଏସୀୟ ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ନେପାଳ ବନ୍ୟାର ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ, 903କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା। ଭାରତୀୟ ନୌସେନାରେ ସାମିଲ ହେଲା ଆଇଏନ୍ଏସ୍ ନିପ୍ପନ୍। ଏବଂ ଏସୀୟ କପ୍ ମହିଳା ଟି20 କ୍ରିକେଟ୍ରେ ଆଜି ବାଂଲାଦେଶ ଓ ଇଣ୍ଡୋନେସିଆ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the Midday News. The headlines. Prime Minister Narendra Modi to hold bilateral meetings with leaders of Shanghai Cooperation Organization member states in Bishkek today. Government notifies all 6 pillars of Semicon India Programme 2.0 with total outlay of 1.27 lakh crore rupees. President Draupadi Murmu calls upon NIFT students to adopt global outlook while remaining rooted in the country's rich cultural heritage. Indian Navy commissions INS Nipun, a special designed platform to support wide spectrum of diving and underwater operations. Relief and rescue operations intensify in Nepal after deadly flash floods. Death toll rises to 903 and over 4,000 people still missing. And in football, India is set to begin AFC Under-20 Asian Cup qualifying campaign against Syria in Tashkent today. Prime Minister Narendra Modi today interacted with the Friends of India in Bishkek on the first day of his two-day visit to Kyrgyzstan. 4 delegations working with India in various fields were present on the occasion. The Prime Minister will also hold bilateral meetings today with leaders of the Shanghai Cooperation Organization member states. These include meetings with the heads of state of Russia, Iran, Kyrgyzstan and Armenia. More from our correspondent.
2: Prime Minister Narendra Modi today had a warm interaction with members of the Indian community in Bishkek. PM appreciated their energy, enthusiasm and valuable contributions towards strengthening the bonds of friendship between India and Kyrgyz Republic. During his visit to Kyrgyzstan, Shri Modi paid floral tribute at the Mahatma Gandhi Memorial in Bishkek. The tribute reflected the enduring relevance of Gandhiji's ideals and their universal appeal. Prime Minister will also hold bilateral meetings today with the leaders of Russia, Iran, Kyrgyzstan and Armenia. Tomorrow, he will address the 26th Summit of the Shanghai Cooperation Organization. Vikalp Shukla, Akashvani News, Bishkek.

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ସହରାଞ୍ଚଳ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ନାଗରିକଙ୍କୁ ଉନ୍ନତ ପୌରସେବା ପ୍ରଦାନ ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର, କହିଲେ ମୁଖ୍ୟମନ୍ତ୍ରୀ। ପଞ୍ଚାୟତ ଓ ପୌର ନିର୍ବାଚନକୁ ତ୍ରୁଟିଶୂନ୍ୟ କରିବା ଲାଗି ଆସନ୍ତା ଅକ୍ଟୋବର 26ରୁ ଆରମ୍ଭ ହେବ ରାଜ୍ୟବ୍ୟାପୀ ସର୍ବେକ୍ଷଣ। ପୁରୀ ଶ୍ରୀମନ୍ଦିରରେ ପୁଣି ଥରେ ଆରମ୍ଭ ହେଲା ରତ୍ନଭଣ୍ଡାର ଗଣତି ମଣତି। କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା 20 ତାରିଖରୁ ଆରମ୍ଭ ହେବ ଓଡ଼ିଶା T20 କ୍ରିକେଟ ଲିଗ୍ ଏବଂ ଲଘୁଚାପ ପ୍ରଭାବରେ ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ ଓ ବରଗଡ଼ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ସ୍ୱାୟତ୍ତ ଶାସନ ବ୍ୟବସ୍ଥାରେ ଜନସାଧାରଣଙ୍କ ସମସ୍ୟାଗୁଡ଼ିକର ସମାଧାନ ଦିଗରେ ଜନସାଧାରଣଙ୍କୁ କ୍ଷମତା ପ୍ରଦାନ କରିବା ନେଇ ଆଜି ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯାଉଛି। 1992 ପଞ୍ଚାୟତିରାଜ ବ୍ୟବସ୍ଥା ଦ୍ୱାରା ସ୍ୱାୟତ୍ତ ଶାସନ ଆରମ୍ଭ ହୋଇଥିଲା। ସ୍ୱାୟତ୍ତ ଶାସନ ଦିବସ ଅବସରରେ ରାଜ୍ୟର ବିଭିନ୍ନ

0: ଅଞ୍ଚଳରେ ଲୋକମାନଙ୍କର କ୍ଷମତା ଓ ଅଧିକାର ସମ୍ବନ୍ଧରେ ସଚେତନ କରାଇବା ନେଇ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନଠାରେ ରାଜ୍ୟସ୍ତରୀୟ ସମାରୋହରେ ଯୋଗଦେଇ କହିଛନ୍ତି, ସହରାଞ୍ଚଳର ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ସହ ନାଗରିକଙ୍କୁ ଉନ୍ନତ ଓ ସହଜ ପୌରସେବା ପ୍ରଦାନ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ସହରଗୁଡ଼ିକର ଜୀବନଧାରଣ ମାନ ଉନ୍ନତ କରିବା ପାଇଁ ଭିତ୍ତିଭୂମି ବିକାଶ ଓ ଶିଳ୍ପ ପ୍ରତିଷ୍ଠାକୁ ତ୍ୱରାନ୍ୱିତ କରାଯାଉଛି।
1: ଗୋଟେ ସହରର ବିକାଶ, ଗୋଟାଏ ସହରର ସୁଖ ସ୍ୱାଚ୍ଛନ୍ଦ ବ୍ୟବସ୍ଥା ହେବ, ଗୋଟେ ସହରର ଡ୍ରେନେଜ ବ୍ୟବସ୍ଥା ହେବ, ଗୋଟେ ସହରର ଆପଣଙ୍କର ପିଇବା ପାଣିର ବ୍ୟବସ୍ଥା ହେବ, ପରିମଳ ବ୍ୟବସ୍ଥା ହେବ, ଇଏ ସମସ୍ତ କଥାକୁ ମୂଳ ଆଧାର ହିସାବରେ ଆଜି ଆମେ ମଧ୍ୟ ସ୍ୱୀକାର କରି ସେହି ଆଧାରରେ ଆମେ ତାହାର ଡିପିଆର ସେହି ଅନୁସାରେ ଆମେ ତାହାର ଯୋଜନା ଆଜି ତିଆରି କରିକି ଆପଣମାନେ ଟିକେ ସୁଖରେ କେମିତି ରହିବେ, ଆପଣମାନଙ୍କର ଲାଇଫ ଷ୍ଟାଇଲ କେମିତି ଗୋଟାଏ ସୁଖଦ ଅନୁଭବ।
0: ମୁଖ୍ୟମନ୍ତ୍ରୀ କହିଛନ୍ତି, ସୁଦୃଢ଼ ଓ ସଶକ୍ତ ସ୍ଥାନୀୟ ଶାସନ ବ୍ୟବସ୍ଥା ମାଧ୍ୟମରେ ଜନସାଧାରଣଙ୍କ ନିକଟରେ ଉତ୍ତମ ସେବା ପହଞ୍ଚାଇବା ସହ ସହରାଞ୍ଚଳର ସାମଗ୍ରିକ ବିକାଶକୁ ଗତି ଦେବା ସରକାରଙ୍କ ପ୍ରମୁଖ ସଂକଳ୍ପ। ଏହି ଅବସରରେ ଶ୍ରୀ ମାଝୀ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ଏଥିସହିତ ଓଡ଼ିଆ ଯାତ୍ରୀ ସୁରକ୍ଷା ଆପ୍ର ଉଦ୍ଘାଟନ ଓ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ଆବାସ ବନ୍ଧୁ ଯୋଜନାର ମଧ୍ୟ ଶୁଭାରମ୍ଭ କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ତରଭା ଓ ବିନିକା ବିଜ୍ଞପିତା ଅଞ୍ଚଳରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ପ୍ରମୁଖ ଯୋଗଦେଇ ସରକାରଙ୍କ ପକ୍ଷରୁ ସହରାଞ୍ଚଳ ବିକାଶକୁ ନେଇ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ। ନବରଙ୍ଗପୁର ଜିଲ୍ଲାରେ ଆଜି ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ପ୍ରାୟ 2 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ପୌରପାଳିକାର ଓସ୍ୱାନ ହଲ୍, ଶିଶୁ ଉଦ୍ୟାନ ଏବଂ 17 ନମ୍ଘର ୱାର୍ଡର ପ୍ରତାପ ସାଗର ରୋଡ୍ର ଲୋକାର୍ପଣ କରିଛନ୍ତି। ସହରର ସାମଗ୍ରିକ ବିକାଶ, ପରିମଳ ବ୍ୟବସ୍ଥାର ସୁଦୃଢ଼ୀକରଣ, ପାନୀୟ ଜଳ ଯୋଗାଣ, ରାସ୍ତାଘାଟ ଓ ଆଲୋକୀକରଣ ସମେତ ପ୍ରତ୍ୟେକ ନାଗରିକଙ୍କୁ ଉତ୍ତମ ପୌରସେବା ପ୍ରଦାନ କରିବା ଉପରେ କାର୍ଯ୍ୟକ୍ରମରେ ଗୁରୁତ୍ୱାରୋପ କରାଯାଇଥିଲା। ବଲାଙ୍ଗୀର ଜିଲ୍ଲାରେ ଏହି ଦିବସ ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗ୍ରାମକୁ ସ୍ୱଚ୍ଛ ରଖିବା ସଙ୍ଗେ ସଙ୍ଗେ ନିଜକୁ ସ୍ୱଚ୍ଛ ରଖିବା ଆବଶ୍ୟକ ବୋଲି ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ। ଭଦ୍ରକ ଜିଲ୍ଲା ସ୍ୱାୟତ୍ତ ଶାସନ ଦିବସ ଅବସରରେ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଯୋଗଦେଇ 500ରୁ ଅଧିକ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରିବା ସହ ସ୍ୱଚ୍ଛତା ପାଇଁ ପୌର କର୍ମଚାରୀ ଏବଂ ବହୁ ସ୍ୱେଚ୍ଛାସେବୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଅଗ୍ରେସନ ଧର୍ମଶାଳା ପରିସରରେ ଆଭାସୀ ଜରିଆରେ ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଭିଜନ 2036 ପାଇଁ ଯୋଜନା ସମସ୍ତଙ୍କ ସହଭାଗିତାରେ ବିକାଶ ପରିକଳ୍ପନା ହେବ ବୋଲି ଏନ୍ଏସି ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା ପ୍ରକାଶ କରିଛନ୍ତି। ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ସ୍ୱଚ୍ଛ, ନିର୍ଭୁଲ ଓ ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଭୋଟର ତାଲିକାରେ ଥିବା ତ୍ରୁଟିକୁ ସଂଶୋଧନ ଲକ୍ଷ୍ୟରେ ବିଶେଷ ପାଇଲଟ ସର୍ଭେ ଅଭିଯାନ ଆସନ୍ତା 3 ତାରିଖରୁ ଭୁବନେଶ୍ୱର ମହାନଗର ନିଗମ ବିଏମ୍ସିରେ ଆରମ୍ଭ ହେବ। ବିଏମ୍ସି ଅଧୀନରେ ଥିବା 3 ବିଧାନସଭା କ୍ଷେତ୍ରରେ ଆସନ୍ତା 11 ତାରିଖ ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀ ବିଏଲ୍ଓମାନେ ଘରକୁ ଘର ଯାଇ ସର୍ଭେ କରିବେ। ତେବେ ଆସନ୍ତା ଅକ୍ଟୋବର ମାସ 26 ତାରିଖରୁ ନଭେମ୍ବର ମାସ 7 ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଏହି ସର୍ଭେ କାର୍ଯ୍ୟକୁ ଆରମ୍ଭ କରାଯିବ। ସର୍ଭେ କାର୍ଯ୍ୟରେ ନିୟୋଜିତ ଅଧିକାରୀ ଓ କର୍ମଚାରୀଙ୍କୁ ସଠିକ୍ ତଥ୍ୟ ପ୍ରଦାନ କରି ପୂର୍ଣ୍ଣ ସହଯୋଗ କରିବାକୁ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଛି। ରାଜ୍ୟରେ ସମବାୟ କ୍ଷେତ୍ରର ସମ୍ପ୍ରସାରଣ ଲକ୍ଷ୍ୟ ନେଇ ଆସନ୍ତାକାଲି ମେଗା ସଦସ୍ୟତା ଅଭିଯାନ ସମ୍ବନ୍ଧର ଶୁଭାରମ୍ଭକୁ ଅନିବାର୍ଯ୍ୟ କାରଣବଶତଃ ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ସମୟରେ ଏହି ସଦସ୍ୟତା ଅଭିଯାନ ଆରମ୍ଭ ହେବା ସହ ଏକାଧିକ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ପୁଣି ଥରେ ଆଜିଠାରୁ ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ 2 ଦିନ ଧରି ଗଣତି ମଣତି ଚାଲିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ପ୍ରକ୍ରିୟା ଜାରି ରହିଥିବାବେଳେ ଶ୍ରୀଜୀଉଙ୍କ ନୀତିକାନ୍ତି ଯଥାରୀତି ଜାରି ରହିବ। ତେବେ ଅପରାହ୍ନ 4ଟାରୁ ସନ୍ଧ୍ୟାଧୂପ ଶେଷ ପର୍ଯ୍ୟନ୍ତ ଭିତର କାଠରୁ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ସ୍ନାନଯାତ୍ରା ଓ ରଥଯାତ୍ରା ନେଇ ଭିତର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି କାର୍ଯ୍ୟ ବନ୍ଦ ରହିଥିବାବେଳେ ମହାପ୍ରଭୁଙ୍କ 9 ଦୁର୍ଲଭ ଶ୍ରୀଅଙ୍ଗ ଲାଗି ଅଳଙ୍କାର ଗଣତି ମଣତି କାର୍ଯ୍ୟକୁ ରଥଯାତ୍ରା ସମୟରେ ବନ୍ଦ କରାଯାଇଥିଲା। ସମସ୍ତ ଅଳଙ୍କାରର ଓଜନ ମାପ ପରେ 3D ଓ ଭିଡିଓଗ୍ରାଫି ସହ ରତ୍ନ ବିଶାରଦମାନଙ୍କ ଦ୍ୱାରା ମୂଲ୍ୟବାନ ରତ୍ନଗୁଡ଼ିକର ଚିହ୍ନଟ କରାଯାଉଛି।

0: ଗରୁଡ଼ସ୍ତମ୍ଭ ନିକଟରେ ଥିବା ନାଟମଣ୍ଡପରେ ଆଜିଠାରୁ ବାତାନୁକୂଳିତ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି।
1: ବାତାନୁକୂଳିତ ବ୍ୟବସ୍ଥା ଥିଲା ଏବଂ ଆଜି ନାଟମଣ୍ଡପରେ ହେବା ପରେ ଶ୍ରୀମନ୍ଦିରର ସମ୍ପୂର୍ଣ୍ଣ ଭାବରେ ବାତାନୁକୂଳିତ ହୋଇଛି। ଏହା ଭକ୍ତ ଶ୍ରଦ୍ଧାଳୁମାନଙ୍କ ନିଶ୍ଚିତ ଭାବରେ ସୁଗମ ଦର୍ଶନ ବ୍ୟବସ୍ଥା ଦେବ ବୋଲି ଆମେ ଆଶା କରୁଛୁ। ଏୟାର କଣ୍ଡିସନିଂ ସିଷ୍ଟମ ନାଟମଣ୍ଡପରେ ନିଶ୍ଚିତ ଭାବରେ ଭକ୍ତ ଶ୍ରଦ୍ଧାଳୁମାନଙ୍କ ସୁଗମ ତାଙ୍କର ଦର୍ଶନକୁ କରିବ।
0: ଢେଙ୍କାନାଳ ଜିଲ୍ଲାରେ ଚାଉଳ ଏଟିଏମ୍କୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉଦ୍ଘାଟନ କରିଛନ୍ତି। ଏହି ଏଟିଏମ୍ରେ ହିତାଧିକାରୀଙ୍କୁ 24 ଘଣ୍ଟା ଚାଉଳ ଉପଲବ୍ଧ ହେବ। ଫିଙ୍ଗର ପ୍ରିଣ୍ଟ ଓ କାର୍ଡ ନମ୍ଘର ଦେଇ ହିତାଧିକାରୀମାନେ ଚାଉଳ ଉଠାଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ଭୁବନେଶ୍ୱର ଝାରସୁଗୁଡ଼ା ପରେ ଢେଙ୍କାନାଳ ଜିଲ୍ଲାରେ ଏହା ତୃତୀୟ ଚାଉଳ ଏଟିଏମ୍ ଖୋଲାଯାଇଥିବା ଜଣାପଡ଼ିଛି। ଆଗାମୀ ଦିନରେ ପ୍ରତ୍ୟେକ ଜିଲ୍ଲାରେ ଏଭଳି ଏଟିଏମ୍ ଖୋଲିବା ନେଇ ମନ୍ତ୍ରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି। ରାଜ୍ୟର ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ 2026-27 ଶିକ୍ଷାବର୍ଷ ପାଇଁ ଆସନ୍ତା ମାସ ଚତୁର୍ଥ ସପ୍ତାହରେ ସମେଟିଭ୍ ଆସେସ୍ମେଣ୍ଟ 1 ପରୀକ୍ଷା ଅନୁଷ୍ଠିତ ହେବ। ଶିଶୁ ବାଟିକା 3ରୁ 8ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟରେ ଏହି ପରୀକ୍ଷା କରାଯିବ। ସମେଟିଭ୍ 1 ପରୀକ୍ଷାକୁ ସଠିକ୍ ସମୟରେ ପରିଚାଳନା କରିବା ପାଇଁ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି। ରାୟଗଡ଼ା ଜିଲ୍ଲାର ଅଧିଷ୍ଠାତ୍ରୀ ମା ମଝି ଘରିଆଣୀଙ୍କ ମନ୍ଦିରର ଦାନ ହୁଣ୍ଡି 2 ମାସ ପରେ ସ୍ଥାନୀୟ ତହସିଲଦାରଙ୍କ ତତ୍ତ୍ୱାବଧାନରେ ପୁଲିସର କଡ଼ା ସୁରକ୍ଷା ମଧ୍ୟରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଆଜି 9ଟି ଦାନହୁଣ୍ଡି ଖୋଲାଯାଇ ଗଣତି ଆରମ୍ଭ କରାଯାଇଛି। ଗଣତିରେ 250 ଜଣ ମହିଳା ସ୍ୱେଚ୍ଛାସେବୀ ନିୟୋଜିତ ଅଛନ୍ତି। ସନ୍ଧ୍ୟା ସୁଦ୍ଧା ଅର୍ଥର ସୂଚନା ମିଳିବ ବୋଲି ମନ୍ଦିର କମିଟି ପକ୍ଷରୁ କୁହାଯାଇଛି। ଗତବର୍ଷ ହୁଣ୍ଡିରୁ 1,26,26,854 ଟଙ୍କା ମିଳିଥିଲା। ପାଣିପାଗ ଉତ୍ତର ବଙ୍ଗୋପସାଗର ସଂଲଗ୍ନ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳରେ ସୃଷ୍ଟ ସ୍ୱଷ୍ଟ ଚିହ୍ନିତ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଏହା କ୍ରମଶଃ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବାଲେଶ୍ୱର କେନ୍ଦୁଝର ମୟୂରଭଞ୍ଜ ଏବଂ ବରଗଡ଼ ଜିଲ୍ଲାର ଅତିପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 48 ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି। ବରଗଡ଼ ଜିଲ୍ଲାରେ ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ବିଦ୍ୟାଳୟକୁ ବନ୍ଦ ରଖାଯାଇଛି। ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ କଡ଼ା ନଜର ରଖାଯାଇଛି। ବୈତରଣୀ ବ୍ରାହ୍ମଣୀ ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ନଦୀ ଜଳସ୍ତର ବିପଦ ସଂକେତ ତଳେ ରହିଥିବା ଜଣାପଡ଼ିଛି। ଗତ 24 ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାର ଟେନ୍ସାରେ ସର୍ବାଧିକ 162.2 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଖେଳ ଖବର କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ମାସ 20 ତାରିଖରୁ ଓଡ଼ିଶା T20 କ୍ରିକେଟ୍ ଲିଗ୍ ସିଏମ୍ ଟ୍ରଫିର ଦ୍ୱିତୀୟ ସଂସ୍କରଣ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟରେ 6ଟି ଦଳ ଅଂଶଗ୍ରହଣ କରିବେ। ଏହି ଲିଗ୍ ଆସନ୍ତା 29 ତାରିଖ ପର୍ଯ୍ୟନ୍ତ ଚାଲିବ। ମୁଖ୍ୟ ସମ୍ବାଦ ପୁଣିଥରେ ସହରାଞ୍ଚଳ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ନାଗରିକଙ୍କୁ ଉନ୍ନତ ପୌରସେବା ପ୍ରଦାନ ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର, କହିଲେ ମୁଖ୍ୟମନ୍ତ୍ରୀ। ପଞ୍ଚାୟତ ପୌର ନିର୍ବାଚନକୁ ତ୍ରୁଟିଶୂନ୍ୟ କରିବା ଲାଗି ଆସନ୍ତା ଅକ୍ଟୋବର 26ରୁ ଆରମ୍ଭ ହେବ ରାଜ୍ୟବ୍ୟାପୀ ସର୍ବେକ୍ଷଣ। ପୁରୀ ଶ୍ରୀମନ୍ଦିରରେ ପୁଣି ଥରେ ଆରମ୍ଭ ହେଲା ରତ୍ନଭଣ୍ଡାର ଗଣତି ମଣତି। କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା 20 ତାରିଖରୁ ଆରମ୍ଭ ହେବ ଓଡ଼ିଶା T20 କ୍ରିକେଟ୍ ଲିଗ୍ ଏବଂ ଲଘୁଚାପ ପ୍ରଭାବରେ ବାଲେଶ୍ୱର କେନ୍ଦୁଝର ମୟୂରଭଞ୍ଜ ଓ ବରଗଡ଼ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45ରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

ଶ୍ରୋତାବନ୍ଧୁ ଆପଣମାନେ ଶୁଣୁଥିଲେ ପରେ ପରେ ଗୀତଟି ଭକ୍ତି ଗୀତ ଆକାଶବାଣୀ ବାରିପଦା। ଆସନ୍ତୁ ଶୁଣିବା ପରେ ପରେ ଗୀତଟି ସୁଗମ ସଙ୍ଗୀତ ନିଜାମଙ୍କ ରଚନାରୁ ବାବୁଲ ସୁପ୍ରିୟଙ୍କ କଣ୍ଠରେ। ଆସନ୍ତୁ ଶୁଣିବା ଏ ଗୀତଟି।

0: ଓ ସକାରାତ୍ମକ ମନୋଭାବ ବୃଦ୍ଧି କରେ। ଶୃଙ୍ଖଳା ଓ ଚରିତ୍ର ନିର୍ମାଣ ଦିଗରେ କ୍ରୀଡ଼ା ଏକ ପ୍ରମୁଖ ଭୂମିକା ଗ୍ରହଣ କରେ। କ୍ରୀଡ଼ା କ୍ଷେତ୍ରରେ ଯୁବପିଢ଼ିଙ୍କ ଯୋଗଦାନ ଦେଶର ନାଁକୁ ବିଶ୍ୱ ଦରବାରରେ ଏକ ନୂତନ ପରିଚୟ ଦିଏ। ଖେଳାଳିମାନଙ୍କର ପରିଶ୍ରମ, ଅଧ୍ୟବସାୟ ଓ ଉତ୍ସର୍ଗ ଯୋଗୁଁ କ୍ରୀଡ଼ା ଆଜି କେବଳ ଏକ ମନୋରଞ୍ଜନ ନହୋଇ ରାଷ୍ଟ୍ରୀୟ ଗୌରବର ପ୍ରତୀକ ପାଲଟିଛି। ଅନ୍ତର୍ଜାତୀୟ ସ୍ତରରେ ଭାରତକୁ ଐତିହାସିକ ସଫଳତା ମିଳୁଛି। ଅଲିମ୍ପିକ୍ସ, ପାରା ଅଲିମ୍ପିକ୍ସ, ଏସୀୟ କ୍ରୀଡ଼ା ଏବଂ ବିଶ୍ୱ ଚାମ୍ପିଅନସିପ୍ ଭଳି ବଡ଼ ବଡ଼ ମଞ୍ଚରେ ଯୁବ କ୍ରୀଡ଼ାବିତ୍ମାନେ ରେକର୍ଡ ସଂଖ୍ୟକ ପଦକ ଜିତି ଭାରତର ଟେକ ରଖୁଛନ୍ତି। ଏହି ଅବସରରେ ଆଜି ରହିଛି ଆଲୋଚନା, ଯୁବ ଓ କ୍ରୀଡ଼ା ନୂତନ ଭାରତର ଶକ୍ତି। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ସନାତନ ପାଣି।
1: ଯୁବ ଓ କ୍ରୀଡ଼ା ନୂତନ ଭାରତର ଶକ୍ତି, ଦୁର୍ବଳ ଶକ୍ତିକୁ ନେଇ ବିକଶିତ ଭାରତ ଗଠନ କରିବା, ସେଇ ଯୋଉ କଳ୍ପନା ବା ସେଇ ଯୋଉ ଚିନ୍ତାଧାରାଟା ବହୁତ ସ୍ୱାଗତଯୋଗ୍ୟ ପଦକ୍ଷେପ। ଦୁର୍ବଳ ଶକ୍ତି ହିଁ ଭାରତର ଭବିଷ୍ୟତ ଏବଂ ସେମାନଙ୍କର ସାମର୍ଥ୍ୟ, ସେମାନଙ୍କର ଦକ୍ଷତା ଏବଂ ସେମାନଙ୍କର ଜ୍ଞାନ, କର୍ମତତ୍ପରତା ଏସବୁକୁ ନେଇ ଯଦି ଆମେ ପ୍ରକୃତରେ କାମରେ ଲଗେଇ ପାରିବା ତାହେଲେ ଦେଶ ଆଗକୁ ବଢ଼ିପାରିବ, ଏଥିରେ କୌଣସି ପ୍ରକାର ସନ୍ଦେହ ନାହିଁ। ଏବଂ କ୍ରୀଡ଼ା କ୍ଷେତ୍ରରେ ଯୁବଶକ୍ତିର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ, କାହିଁକିନା ଯେତେ ଜନ୍ମ ଠାରୁ ଯୁବକ ଅବସ୍ଥା ପର୍ଯ୍ୟନ୍ତ ଖେଳରେ ମନୋନିବେଶ କରିଥାଏ ଏବଂ ଖେଳ ସହିତ ପ୍ରତ୍ୟକ୍ଷ ଭାବେ ଜଡ଼ିତ ହୁଏ। ଖେଳ କହିଲେ ଯୁବଗୋଷ୍ଠୀକୁ ମୁଖ୍ୟତଃ ବୁଝାଏ, ତେଣୁ ଖେଳର ବିକାଶ ଦେଶର ବିକାଶ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଏବଂ ଖେଳର ବିକାଶ ପାଇଁ ଯୁବଶକ୍ତିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ସେମାନଙ୍କୁ ଖେଳ ସହିତ ଅଧିକ ଯୋଡ଼ି ପାରିଲେ ଏବଂ ସେମାନଙ୍କର ଖେଳରେ ଦକ୍ଷତା ବୃଦ୍ଧି ଏବଂ ଜାତୀୟ ଆନ୍ତର୍ଜାତିକ କ୍ଷେତ୍ରରେ କ୍ରୀଡ଼ା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିପାରିଲେ ତାହା ମଧ୍ୟ ଆମର ସାଧାରଣ ଜୀବନ ହେଉ କିମ୍ବା ରାଷ୍ଟ୍ରୀୟ ବିକାଶ ହେଉ ସବୁଥିରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏବଂ ଏହା ବହୁତ ପ୍ରକାର ସହାୟତା ଯୋଗାଇ ପାରିବ। କିନ୍ତୁ କଥା ହେଉଛି ଯେ ସେଥିପାଇଁ ମଧ୍ୟ ମୁଁ ଦେଖୁଛି ଯେ ବହୁତ ପ୍ରକାର ଯୋଜନା ପ୍ରଣୟନ କରାଯାଉଛି କ୍ରୀଡ଼ାର ବିକାଶ ପାଇଁ ଏବଂ ଯୁବଗୋଷ୍ଠୀକୁ ସେଥିରେ ସାମିଲ କରିବା ପାଇଁ ବହୁତ ପ୍ରକାର ଯୋଜନା ତିଆରି ଚାଲିଛି ଏବଂ ସେଗୁଡ଼ିକ କାର୍ଯ୍ୟକାରୀ ମଧ୍ୟ ହେଉଛି। ଯଥା ଆମର ଟପ୍ ସ୍କିମ୍ ଯାହାକୁ କୁହାଯାଉଛି ଟାର୍ଗେଟ୍ ଅଲିମ୍ପିକ୍ ପୋଡିୟମ୍, ତ ଅଲିମ୍ପିକ୍ କ୍ରୀଡ଼ା ହେଉଛି ବିଶ୍ୱର ସର୍ବବୃହତ ବିଭିନ୍ନ କ୍ରୀଡ଼ାର ମିଳିତ ସମାବେଶ, ଯୋଉଠିକି କ୍ରୀଡ଼ା କ୍ଷେତ୍ରରେ ସବୁଠାରୁ ସର୍ବୋଚ୍ଚ ସମ୍ମାନ ସେଇଠି ମିଳେ। ତେଣୁ ସେ ମଞ୍ଚରେ କେମିତି ଆମ ଦେଶ ଏବଂ ଆମ ରାଜ୍ୟ କିପରି ଭାବରେ ଅଧିକ କୃତିତ୍ୱ ହାସଲ କରିପାରିବ ସେଥିପାଇଁ ଏଇ ଟପ୍ ସ୍କିମ୍ଟି ଆରମ୍ଭ କରାଯାଇଛି। ଏହାଦ୍ୱାରା ଯେଉଁମାନେ ଜାତୀୟ ଏବଂ ଆନ୍ତର୍ଜାତିକ କ୍ଷେତ୍ରରେ କୃତିତ୍ୱ ପ୍ରଦର୍ଶନ କରୁଥିବା ପ୍ରତିଭାମାନଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସହାୟତା ରାଶି ପ୍ରଦାନ କରାଯାଉଛି, ସେମାନଙ୍କର ତାଲିମ ହେଉ, ସେମାନଙ୍କର ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ ହେଉ, ସେଥିପାଇଁ ସେମାନଙ୍କୁ କେନ୍ଦ୍ର ସରକାର ସହାୟତା ଯୋଗାଇ ଦେଉଛନ୍ତି। ଏଇଟା ବହୁତ ସୁନ୍ଦର କଥା। ତା ଛଡ଼ା ଆଉ ଗୋଟେ ବଡ଼ ଫ୍ଲାଗସିପ୍ ପ୍ରୋଗ୍ରାମ କେନ୍ଦ୍ର ସରକାରଙ୍କ ରହିଛି, ସେଇଟା ହେଉଛି ଖେଲୋ ଇଣ୍ଡିଆ। ଆଗକୁ ଏମିତି କୌଣସି ପ୍ରକାରର ସରକାରୀ ସ୍ତରରେ ଗୋଟେ ପ୍ୟାନ୍ ଇଣ୍ଡିଆ ବା ରାଷ୍ଟ୍ରବ୍ୟାପୀ ଗୋଟେ ୟୁନିଫର୍ମ କ୍ରୀଡ଼ା ପ୍ରତିଯୋଗିତା କୌଣସି ହେଉନଥିଲା, ସିଙ୍ଗିଲ୍ ଖେଳରେ ହେଉଥିଲା, କିନ୍ତୁ ସେମିତିକା ଗୋଟେ ବିଜୁ ଭାରତ ଭାବେ ଗୋଟିଏ ଛତା ତଳେ ସେଭଳିଆ କିଛି ନଥିଲା। ବର୍ତ୍ତମାନ ଯୋଉ ଖେଲୋ ଇଣ୍ଡିଆ ସ୍କିମ୍ଟି ଇଣ୍ଟ୍ରୋଡ୍ୟୁସ୍ କରାଯାଇଛି ତାହା ବିଭିନ୍ନ ଖେଳରେ ରାଜ୍ୟ ସ୍ତରରେ ହେଉ ଜାତୀୟ ସ୍ତରରେ ହେଉ ଏହି ପ୍ରୋଗ୍ରାମ ବହୁତ ସଫଳତାର ସହିତ ମଧ୍ୟ କାର୍ଯ୍ୟକାରୀ ହେଉଛି। ବିଶେଷ କରି ଯୁବକ ଯୁବତୀମାନଙ୍କ ନାରୀ ସଶକ୍ତିକରଣ ବା ଝିଅମାନଙ୍କୁ ଅଧିକ ସଂଖ୍ୟାରେ ଖେଳକୁ ଆପଣାଇବା ପାଇଁ ଯେଉଁ ପ୍ରୋତ୍ସାହନ ମିଳିବା କଥା ତାହା ଯୋଗାଇ ଦେବା ପାଇଁ ଏହି ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମଟି ବହୁତ ସହାୟକ ହୋଇପାରିଛି। ଏହାଦ୍ୱାରା ବିଭିନ୍ନ ଖେଳରେ ଲିଗ୍ କରାଯାଉଛି, ଓମେନ୍ସ ଲିଗ୍ ହେଉଛି ଏବଂ ରାଜ୍ୟସ୍ତରୀୟ ଠାରୁ ଆରମ୍ଭ କରିକି ଜିଲ୍ଲାସ୍ତରଠୁ ଆରମ୍ଭ କରିକି ରାଷ୍ଟ୍ରୀୟ ସ୍ତର ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଆୟୋଜିତ ହେଉଛି, ଯାହାଦ୍ୱାରା ବହୁତ ଗ୍ରାମାଞ୍ଚଳରୁ ନୂତନ ପ୍ରତିଭା ଲୋକଲୋଚନକୁ ଆସୁଛନ୍ତି ଏବଂ ସେମାନଙ୍କୁ ଏଇ ଖେଲୋ ଇଣ୍ଡିଆ ପ୍ରତିଯୋଗିତାରେ ସାମିଲ ହୋଇ ସେମାନଙ୍କର କ୍ରୀଡ଼ା କୌଶଳ ବା ସେମାନଙ୍କର ଶାରୀରିକ ଦକ୍ଷତା ପ୍ରଦର୍ଶନ କରିବା ପାଇଁ ବହୁତ ବଡ଼ ମଞ୍ଚ ମିଳୁଛି, ଯାହାଦ୍ୱାରା ସେମାନେ ନିଜ ପ୍ରତିଭା ପ୍ରଦର୍ଶନ କରି ଆଗକୁ ବଢ଼ିପାରୁଛନ୍ତି ଏବଂ ଆନ୍ତର୍ଜାତିକ କ୍ଷେତ୍ରରେ ମଧ୍ୟ ନିଜର ପ୍ରତିଭା ପ୍ରଦର୍ଶନ ପାଇଁ ଏବଂ କୃତିତ୍ୱ ହାସଲ ପାଇଁ ମଞ୍ଚ ସେମାନଙ୍କୁ ମିଳିପାରୁଛି ଏବଂ ପ୍ରସ୍ତୁତ ସେମାନେ ନିଜ ନିଜକୁ କରିପାରୁଛନ୍ତି। ଖେଲୋ ଇଣ୍ଡିଆ ସ୍କିମ୍ ବହୁତ ଯୁଗୋପଯୋଗୀ ଯୋଜନା। ସେହିପରି ବିଭିନ୍ନ ଉତ୍କର୍ଷ କ୍ରୀଡ଼ା କେନ୍ଦ୍ର, ସେଣ୍ଟର ଅଫ୍ ଏକ୍ସଲେନ୍ସ, ଆମର ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଜରିଆରେ ଦେଶବ୍ୟାପୀ ସବୁ ରାଜ୍ୟରେ ଆଞ୍ଚଳିକ ଖେଲୋ ଇଣ୍ଡିଆ ସେଣ୍ଟର ମଧ୍ୟ ପ୍ରତିଷ୍ଠା କରାଯାଉଛି, ଯୋଉଠିକି କମ୍ ବୟସର ପିଲାମାନଙ୍କୁ

0: ସେଠି ତାଲିମ ଏବଂ ପ୍ରଶିକ୍ଷଣ ସୁବିଧା ଯୋଗାଇ ଦିଆଯାଉଛି। ସେଇ ସେଣ୍ଟର ଗୁଡାକର ନିହାତି ଆବଶ୍ୟକ ଥିଲା, ଯାହାଦ୍ୱାରା ଆମର ଯୁବକ ତୃତୀୟ ମାନେ ପ୍ରତିଭା ହୁଅନ୍ତୁ, ମାନେ କମ ବୟସରେ ନୂଆ ନୂଆ ଖେଳ ଶିଖିବାକୁ ଚାହୁଁଛନ୍ତି, ସେମାନଙ୍କୁ ବହୁତ ବଡ ମଞ୍ଚ ଏବଂ ଖେଳର ମୌଳିକ ଜିନିଷ ଶିଖିବା ପାଇଁ ଏବଂ ଅଧିକ ତାଲିମ ନେଇ ଆହୁରି ଉପର ସ୍ତରକୁ ଯିବା ପାଇଁ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଏହିସବୁ କେନ୍ଦ୍ର ମାନଙ୍କରେ ମିଳିପାରୁଛି। ସେହିପରି ରାଜ୍ୟ ସ୍ତରରେ ମଧ୍ୟ ବିଭିନ୍ନ କ୍ରୀଡ଼ା ବିକାଶ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଉଛି ଏବଂ ସେଗୁଡ଼ିକ ମଧ୍ୟ କାର୍ଯ୍ୟକାରୀ କରାଯାଉଛି। ଏବଂ ଗୋଟେ କଥା ମୁଁ ସ୍ପଷ୍ଟ କରିଦେବାକୁ ଚାହେଁ ମୋର ଅଭିଜ୍ଞତାରୁ, ଯେ ଗୋଟେ ଦେଶର ବିକାଶ ବହୁତ ପରିମାଣରେ କ୍ରୀଡ଼ାରେ ହାସଲ କରାଯାଇଥିବା ବିକାଶ ସହିତ ଜଡ଼ିତ। ଆପଣ ଦେଖନ୍ତୁ, ଯୋଉ ଦେଶଗୁଡ଼ିକ କ୍ରୀଡ଼ା କ୍ଷେତ୍ରରେ ଆଗୁଆ ବିକଶିତ ରାଷ୍ଟ୍ର, ସେଗୁଡ଼ାକର ମଧ୍ୟ ସେମାନଙ୍କର ସାମାଜିକ ସ୍ତରରେ ହଉ, ଅର୍ଥନୈତିକ ସ୍ତରରେ ହଉ, ବୈଷୟିକ ସ୍ତରରେ ହଉ, ଶିକ୍ଷା କ୍ଷେତ୍ରରେ ହଉ, ସେମାନେ ମଧ୍ୟ ସେଇଭଳି ଆଗୁଆ। ତେଣୁ କ୍ରୀଡ଼ାକୁ ଗୋଟେ ବିଭିନ୍ନ କ୍ଷେତ୍ରର ଗୋଟେ ଚାବିକାଠି କହିଲେ ଅତ୍ୟୁକ୍ତି ହେବନି। ଆପଣ ଗୋଟେ ସାଧାରଣ ଉଦାହରଣ ଦେଖିବାକୁ ଗଲେ, ଆପଣ ଖେଳକୁ ଶରୀରକୁ ସୁସ୍ଥ ରଖେ ଏବଂ ଖେଳ ମାନସିକ ଭାବେ ମଧ୍ୟ ଶୃଙ୍ଖଳିତ ଏବଂ ବହୁତ ଜିନିଷ ମେଣ୍ଟାଲି ମଧ୍ୟ ମାନସିକ ସ୍ତରରେ ବହୁତ ଡେଭଲପ୍ କରାଏ। ତ ଏହାଦ୍ୱାରା ଆମେ ଯଦି ପ୍ରତ୍ୟେକ ଲୋକ କିଛି ସମୟ ପାଇଁ ପ୍ରତିଦିନ ଖେଳରେ ସମୟ ଦିଏ, ତାହେଲେ ତାର ଉପକାରଟା ସବୁ କ୍ଷେତ୍ରରେ ଆପଣଙ୍କୁ ସହାୟକ ହେବ। ଫିଟନେସ୍ ଯେଉଁଟା କରାହଉଛି, ଫିଟନେସ୍ ପାଇଁ ମଧ୍ୟ କେନ୍ଦ୍ର ସରକାର ତା ଉପରେ ଗୁରୁତ୍ୱ ଦେଇକି ଫିଟ୍ ଇଣ୍ଡିଆ ଅଭିଯାନ ଆରମ୍ଭ କରିଛନ୍ତି। ମୋ କହିବାର ଉଦ୍ଦେଶ୍ୟ ହେଉଛି ଯେ ଯେତିକି ଆମର ଜନସଂଖ୍ୟା ଅଛି, ସେଇ ତୁଳନାରେ ଆମର କ୍ରୀଡ଼ା ସାକ୍ଷରତା ମାନେ ସ୍ପୋର୍ଟସ୍ ଲିଟରାସି, କେତେ ଲୋକ ଆମର ପ୍ରାକ୍ଟିକାଲି ଖେଳରେ ପ୍ରକୃତ ପକ୍ଷେ ପଡ଼ିଆରେ ଯାଇକି କିଛି ସମୟ କଟାଉଛନ୍ତି ବା ଖେଳରେ ମନୋନିବେଶ କରୁଛନ୍ତି, ତ ସେ ପରିସଂଖ୍ୟାନଟା ଆମକୁ ଆଦୌ ଉତ୍ସାହଜନକ ନୁହଁ। ତ ମୋର ବ୍ୟକ୍ତିଗତ ଧାରଣା ଯେ ଯଦି ଆମକୁ ଖେଳରେ ବିକାଶ ହାସଲ କରିବାର ଅଛି, ତାହେଲେ ଆମକୁ ଅଧିକ ଜନସମ୍ପୃକ୍ତି ଆବଶ୍ୟକ କରୁଛି, ବିଶେଷ କରି ଯୁବଗୋଷ୍ଠୀ, ପ୍ରତ୍ୟେକ ଗାଁ ଗହଳି ହଉ, ପ୍ରତ୍ୟେକ ପରିବାର ସଦସ୍ୟମାନେ କିଛି ନା କିଛି ସମୟ ଖେଳରେ ନିୟୋଜିତ କରିବା ଦରକାର। ତାହାଦ୍ୱାରା ତାଙ୍କୁ ଅନ୍ୟାନ୍ୟ କାମ କରିବାକୁ ସୁବିଧା ହେବ, ସେମାନଙ୍କର ମନ ମଧ୍ୟ, ଯୋଉ କାମଟା ଆପଣଙ୍କୁ ଅଧିକ ସମୟ ଲାଗୁଛି, ଆପଣ ଯଦି ଖେଳରେ କିଛି ସମୟ ଦେଉଥିବେ, ତାହେଲେ ଆପଣଙ୍କୁ ସେ କାମଟା ସହଜ ଲାଗିବ, କାରଣ ଆପଣଙ୍କ ପାଖରେ ଫିଟନେସ୍ ଅଛି, ଶରୀରର ଚଳଚଞ୍ଚଳତା ଅଧିକ ଅଛି। ତେଣୁ ଆପଣ ଗୋଟେ କାମକୁ ଯେତିକି ସମୟ ନେବା କଥା ଆପଣ ଯଦି ଖେଳରେ କିଛି ସମୟ ଦେଉଛନ୍ତି, ତାହେଲେ ସେ କାମଟା ଆପଣଙ୍କୁ ଅଧିକ ସହଜ ହେବ। ତା ଛଡ଼ା ଆପଣ ଯଦି ଖେଳରେ ମନୋନିବେଶ କରିବେ, ବହୁତ ପ୍ରକାର ଡିଷ୍ଟ୍ରାକ୍ସନ୍ସ ବା ଯୋଉଟା ଆପଣଙ୍କୁ ବିପଥଗାମୀ କରାହଉଛି, ପିଲାମାନେ ଆଜିକାଲି ଦେଖାଯାଉଛି ବହୁତ ସମୟ ମୋବାଇଲକୁ ଧରିକି ସେଥିରେ ସମୟ ଅତିବାହିତ କରୁଛନ୍ତି, ଏବଂ ତାଦ୍ୱାରା କିଛି ଆମକୁ ପ୍ରାକ୍ଟିକାଲି ବିଶେଷ କିଛି ଲାଭ ନାହିଁ। ଆମେ ଅର୍ଜନ କରିବାକୁ ହେଲେ ସୂଚନା ଇନଫର୍ମେସନ୍ ପାଇଁ ଆପଣ ବହୁତ ପ୍ରକାର ଅଛି ଉପାୟ ବା ମାର୍ଗ ଅଛି, କିନ୍ତୁ ଯାନ୍ତ୍ରିକ ଛୋଟିଆ ମୋବାଇଲରେ ଦେଖିକି ସେଥିରୁ କିଛି ଶିଖିବା, ସେଥିରେ ସବୁ ଜିନିଷ ଠିକ୍ ନୁହଁ। ଇନଫର୍ମେସନ୍ ମିଳୁଛି, ତାଦ୍ୱାରା ଅଧିକ ମୂଲ୍ୟହୀନ ବା ବିପଦଗାମୀ କଲା ଭଳିଆ ସୂଚନା ମଧ୍ୟ ଆସୁଛି, ଯୋଉଟାକି ଆମକୁ ଆଦୌ ହେଲ୍ପ କରୁନି। ସେଥିପାଇଁ ବହୁତ ରାଷ୍ଟ୍ରରେ ମୋବାଇଲ ବା ସୋସିଆଲ ମିଡିଆରେ ବ୍ୟବହାର ଉପରେ ମଧ୍ୟ କଟକଣା ବୟସ ସୀମା ଜାରି କରାଗଲାଣି। ଯୁବଗୋଷ୍ଠୀକୁ ଅଧିକ ଖେଳରେ ନିୟୋଜିତ କରିବା ପାଇଁ ଯୋଜନା ପ୍ରଣୟନ ଦରକାର। ସେସବୁ ଯୋଜନା କେବଳ ଖାଲି କାଗଜପତ୍ରରେ ନୁହଁ, ତାକୁ ବାସ୍ତବ କ୍ଷେତ୍ରରେ ରୂପାନ୍ତରିତ କରିବା ପାଇଁ ବା କାମରେ ପରିଣତ କରିବା ପାଇଁ ମଧ୍ୟ ଗୁରୁତ୍ୱ ଦିଆଯିବା ଦରକାର। ଆମ ରାଜ୍ୟରେ ବହୁତ ପ୍ରକାର ଷ୍ଟାଡିୟମ୍ ନିର୍ମାଣ ହେଉଛି, ବଡ଼ ବଡ଼ ପ୍ରତିଯୋଗିତା ହେଉଛି, ଆନ୍ତର୍ଜାତିକ ବିଶ୍ୱକପ୍ ଏସବୁ ଜିନିଷ ହେଉଛି, ବଡ଼ ବଡ଼ ଷ୍ଟାଡିୟମ୍ ମାନ ଗଢ଼ି ଉଠିଛି, ସେସବୁ ଠିକ୍ ଅଛି। କିନ୍ତୁ ତା ସହିତ ମଧ୍ୟ ଆହୁରି ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ହେଉଛି ଗ୍ରାମାଞ୍ଚଳରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ।
1: ଶୁଣୁଥିଲେ ଆଲୋଚନା, ଯୁବ ଓ କ୍ରୀଡ଼ା ନୂତନ ଭାରତର ଶକ୍ତି, ଏ ସମ୍ପର୍କରେ ଆଲୋଚନା କରୁଥିଲେ ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ସନାତନ ପାଣି। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ, ନମସ୍କାର।
2: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ, ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ।
3: କେତେ ବାରଣ କରିବି, ପୁରୁଣା ଟାୟାର ରଖ ନାହିଁ, ଫୁଲ କୁଣ୍ଡରୁ ପାଣି ଗଡ଼େଇ ଦିଅ, ଭଙ୍ଗା ଭଙ୍ଗି ଜିନିଷ ରଖ ନାହିଁ ଯେଉଁଥିରେ ପାଣି ଜମିବ, ପାଣି କୁଣ୍ଡରେ ପୁରୁଣା ପାଣି ରଖ ନାହିଁ। ଏଇ ଦେଖ ମଶାରୀ ଟେକା ହେଇଛି, ଶୋଇଛି କଣ? ଗୋଡ଼ ହାତର ହାଡ଼ ଗଣ୍ଠି ବିନ୍ଧା ହେଉଛି, ଦେହରେ ତ ନାଲି ଦାଗ, ବାନ୍ତି ମୁଣ୍ଡ ବିନ୍ଧା ହେଲାଣି ନା? ଆରେ ଯାଅ ପାଖ ଡାକ୍ତରଖାନାରେ ପରାମର୍ଶ କର।
4: ତମେ କିଏ?
3: ମୁଁ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନିନା ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟର 28 ନୂତନ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ପାଇଁ 560 କୋଟି ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ। 2026-27 ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଦେଶର ପ୍ରକୃତ GDP 7.8% ଅଭିବୃଦ୍ଧି ହାସଲ। ଦେଶରେ ଚିପ୍ ବିନିର୍ମାଣକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସେମିକନ୍ 2.0 ଯୋଜନାର ଅଧିସୂଚନା ଜାରି କଲେ କେନ୍ଦ୍ର ସରକାର। ଏବଂ ଲଘୁଚାପର ପ୍ରଭାବରେ

କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ସ୍ୱାୟତ୍ତ ଶାସନ ବ୍ୟବସ୍ଥାରେ ଜନସାଧାରଣଙ୍କୁ କ୍ଷମତା ପ୍ରଦାନ ଓ ସେମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବା ନେଇ ଆଜି ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯାଉଛି। 1992 ପଞ୍ଚାୟତିରାଜ ବ୍ୟବସ୍ଥା ଦ୍ୱାରା ସ୍ୱାୟତ୍ତ ଶାସନ ଆରମ୍ଭ ହୋଇଥିଲା। ସ୍ୱାୟତ୍ତ ଶାସନ ଦିବସ ଅବସରରେ ରାଜ୍ୟର ବିଭିନ୍ନ ପୌରାଞ୍ଚଳରେ ଲୋକମାନଙ୍କର କ୍ଷମତା ଓ ଅଧିକାର ସମ୍ବନ୍ଧରେ ସଚେତନ କରାଇବା ନେଇ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ଜନସାଧାରଣଙ୍କ ଆବଶ୍ୟକତା ଓ ଆକାଂକ୍ଷାକୁ ଆଧାର କରି ସହରାଞ୍ଚଳରେ ଉନ୍ନତ ସଡ଼କ ବ୍ୟବସ୍ଥା, ଡ୍ରେନେଜ୍ ଓ ପରିମଳ ବ୍ୟବସ୍ଥା ସହ ଆଧୁନିକ ନାଗରିକ ସୁବିଧାର ବିକାଶ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନଠାରେ ରାଜ୍ୟସ୍ତରୀୟ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ନଗରୀକରଣ କେବଳ ଭିଭିଭୂମିର ବିକାଶ ନୁହେଁ, ଏହା ପ୍ରତ୍ୟେକ ନାଗରିକଙ୍କ ଜୀବନକୁ ଅଧିକ ସୁଖଦ, ସୁବିଧାଜନକ ଓ ସୁନ୍ଦର କରିବାର ଏକ ପ୍ରତିବଦ୍ଧତା। ରାଜ୍ୟ ସରକାର ଏ ଦିଗରେ ନିରନ୍ତର କାର୍ଯ୍ୟ କରୁଛନ୍ତି। ସହର ଲୋକଙ୍କ ପାଇଁ ରୋଜଗାର, ଉଦ୍ୟମ, ନବସୃଜନ ଓ ସମୃଦ୍ଧିର କେନ୍ଦ୍ର, ଯୁବପିଢ଼ିଙ୍କ ପାଇଁ ନୂଆ ସୁଯୋଗ ଓ ଉଦ୍ୟୋଗୀଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରି ସହରଗୁଡ଼ିକୁ ବିକାଶର ଇଞ୍ଜିନ୍ ଭାବେ ଗଢ଼ିବାକୁ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି। ଜଳାଶୟ ସୁରକ୍ଷା, ସବୁଜ ଅଞ୍ଚଳ ବୃଦ୍ଧି, ଜଳ ସଂରକ୍ଷଣ, ବର୍ଜ୍ୟ ପରିଚାଳନା ଓ ସ୍ୱଚ୍ଛ ଶକ୍ତିର ବ୍ୟବହାର ସହ ସହରଗୁଡ଼ିକୁ ସ୍ୱଚ୍ଛ ଓ ସବୁଜ କରିବା ସରକାରଙ୍କ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ 28 ନୂତନ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ୟୁଏଲ୍ବି ପାଇଁ 560 କୋଟି ଟଙ୍କା ଘୋଷଣା କରିଛନ୍ତି। ଏଥିସହ 62 ପୌରାଞ୍ଚଳ ପାଇଁ 523 କୋଟି ଟଙ୍କାର 593 ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି।

0: ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଜିର ପ୍ରସଙ୍ଗ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା।

କାହ୍ନାଏ ବାଣ୍ଡ୍ରା ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ନାଉରୁ ତପନ, ଲାଦୁ ସୟ, ରାମଚନ୍ଦ୍ର ବାଣ୍ଡ୍ରା, ଗାର୍ଦି ସୟ, ବାଗୁନ ହେମ୍ରମ, ପାଙ୍ଗଲା ସୟ, ସୁକୁରମୁନି ସୟ, ଜାନକୀ ବାଣ୍ଡ୍ରା ଏବଂ ସୁମି ବାଣ୍ଡ୍ରା।

ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ବିସ୍କେକ୍ଠାରେ ଆୟୋଜିତ 26ତମ ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀକୁ ଆସନ୍ତାକାଲି ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ। 2026-27 ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଦେଶର GDP ଅଭିବୃଦ୍ଧି ହାର ରହିଛି 7.8%। ଏହି ଦୃଷ୍ଟାନ୍ତମୂଳକ ସଫଳତା ସରକାରଙ୍କ ବିଭିନ୍ନ ଆର୍ଥିକ ସଂସ୍କାରମୂଳକ ପଦକ୍ଷେପ ଓ ଦେଶବାସୀଙ୍କ ଏ କ୍ଷେତ୍ରରେ ସାମୂହିକ ଶକ୍ତିର ପ୍ରତିଫଳନ କହିଲେ ପ୍ରଧାନମନ୍ତ୍ରୀ। ଦେଶରେ ଚିପ୍ ବିନିର୍ମାଣ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସରକାର ଆଜି ଜାରି କଲେ ସେମିକନ୍ 2.0 ଯୋଜନା ସମ୍ପର୍କିତ ଅଧିସୂଚନା। ଭିବିଜି ରାମଜୀ ଆଇନ 2025ର ସଫଳ କାର୍ଯ୍ୟକାରିତା ନେଇ ଦେଶବ୍ୟାପୀ ଆୟୋଜିତ ହୋଇଛି 1300ରୁ ଉର୍ଦ୍ଧ୍ୱ ପଞ୍ଚ ସମ୍ମିଳନୀ ଏବଂ WTT ଫିଡର ଓଲୋମୋକ୍ ଟୁର୍ଣ୍ଣାମେଣ୍ଟର ପୁରୁଷ ସିଙ୍ଗଲ୍ସ ବର୍ଗରେ ପ୍ରଥମ ଥର ଲାଗି ଟାଇଟଲ ହାସଲ କଲେ ଭାରତର ଅଙ୍କୁର ଭଟ୍ଟାଚାର୍ଯ୍ୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କିର୍ଗିଜ୍ ଗଣତନ୍ତ୍ରର ରାଷ୍ଟ୍ରପତି ସାଦିର୍ ଝାପାରୋଭ୍ଙ୍କ ସହିତ ଦ୍ୱିପକ୍ଷୀୟ ବୈଠକ କରିଛନ୍ତି। ବିସ୍କେକ୍ଠାରେ ଆୟୋଜିତ ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀରେ ଯୋଗ ଦେବା ଲାଗି ସମ୍ପ୍ରତି ଶ୍ରୀ ମୋଦିଙ୍କର କିର୍ଗିଜ୍ସ୍ତାନ ଗସ୍ତ ଅବସରରେ ହୋଇଥିବା ଏହି ବୈଠକରେ ଉଭୟ ନେତା ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ସହଯୋଗର ସମୀକ୍ଷା କରିଛନ୍ତି। ଭାରତ ଓ

କିର୍ଗିସ୍ତାନ ମଧ୍ୟରେ ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଦିଗରେ ଉଭୟ ନେତା ଏହି ଅବସରରେ ନିଜର ପ୍ରତିବଦ୍ଧତା ଜାହିର କରିଛନ୍ତି। ଏତଦ୍ବ୍ୟତୀତ ଅର୍ଥନୈତିକ ବାଣିଜ୍ୟ ସାଂସ୍କୃତିକ ଓ ଶିକ୍ଷା କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗକୁ ଅଧିକ ସମ୍ପ୍ରସାରିତ କରିବା ସହିତ ଜନସମ୍ପର୍କକୁ ସଶକ୍ତ କରିବା ଉପରେ ମଧ୍ୟ ଉଭୟ ଦେଶର ନେତୃବୃନ୍ଦ ଏହି ବୈଠକରେ ଆଲୋଚନା କରିଛନ୍ତି। ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସାଂଘାଇ ସହଯୋଗ ସଂଗଠନ ବୈଠକ ଅବସରରେ ଇରାନ ରାଷ୍ଟ୍ରପତି ଡକ୍ଟର ମାସୁଦ ପେଜେସ୍କିଆନଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଦୁଇ ନେତା ବିଭିନ୍ନ ଦ୍ୱିପକ୍ଷୀୟ ସମ୍ପର୍କର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ପଶ୍ଚିମ ଏସିଆ ବିବାଦର ସାମ୍ପ୍ରତିକ ସ୍ଥିତି ଉପରେ ମଧ୍ୟ ମତ ବିନିମୟ କରିଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ଏଥିଲାଗି ଜାରି ରହିଥିବା ଉତ୍ତେଜନା ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ଉଦ୍ବେଗ ପ୍ରକାଶ କରିବା ସହିତ କଥାବାର୍ତ୍ତା ଏବଂ କୂଟନୀତି ମାଧ୍ୟମରେ ସମସ୍ତ ପ୍ରକାର ବିବାଦର ସମାଧାନ କରିବା ସପକ୍ଷରେ ଭାରତର ଆଭିମୁଖ୍ୟ ଦୋହରାଇଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ସୁନିଶ୍ଚିତ କରିବା ଦିଗରେ ସମସ୍ତ ପ୍ରଚେଷ୍ଟା କରିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ବିଶ୍ୱରେ ଜାହାଜ ଚଳାଚଳ ଏବଂ ବାଣିଜ୍ୟ କାରବାରକୁ ସୁରକ୍ଷିତ ରଖିବା ସହିତ ସାଧାରଣ ନାଗରିକ ଓ ସାଧାରଣ ଭିତ୍ତିଭୂମି ତଥା ବାଣିଜ୍ୟିକ ଜାହାଜ ଚଳାଚଳ ଓ ନାବିକମାନେ ଯେଭଳି କୌଣସି ପରିସ୍ଥିତିରେ ମଧ୍ୟ ବିପଦଗ୍ରସ୍ତ ନ ହୁଅନ୍ତି ସେଥିଲାଗି ଆବଶ୍ୟକ ପଦକ୍ଷେପ ନେବା ଉପରେ ଶ୍ରୀ ମୋଦି ଗୁରୁତ୍ୱ ଦେଇଛନ୍ତି। ଏହି ଅବସରରେ ଶ୍ରୀ ମୋଦି ତାଙ୍କର ଆର୍ମେନିଆ ପ୍ରତିପକ୍ଷ ନିକୋଲ ପାଶିନ୍ୟାନଙ୍କ ସହିତ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବିଶେଷକରି ଭାରତ ଆର୍ମେନିଆ ମଧ୍ୟରେ ପ୍ରତିରକ୍ଷା, ଅର୍ଥନୀତି, ଔଷଧ, ବିଜ୍ଞାନ ଓ କାରିଗରୀ କୌଶଳ, ସଂସ୍କୃତି ଓ ଶିକ୍ଷା ଆଦି କ୍ଷେତ୍ରରେ ଦ୍ୱିପକ୍ଷୀୟ ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ ଦୁଇ ନେତା ନିଜ ନିଜର ସୁଚିନ୍ତିତ ମତାମତ ବ୍ୟକ୍ତ କରିଛନ୍ତି। ଏହାଛଡ଼ା ଉଭୟ ନେତା ବିଭିନ୍ନ ଆଞ୍ଚଳିକ ଓ ବୈଷୟିକ ପ୍ରସଙ୍ଗ ସମେତ ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତି ଉପରେ ମଧ୍ୟ ମତ ବିନିମୟ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଦୁଇଦିନିଆ କିର୍ଗିସ୍ତାନ ଗସ୍ତରେ ଯାଇ ଆସନ୍ତାକାଲି 26ତମ ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀରେ ଉଦ୍ବୋଧନ ଦେବେ। 2026-27 ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଦେଶର ସାମଗ୍ରିକ ଘରୋଇ ଉତ୍ପାଦ ଜିଡିପିର ଅଭିବୃଦ୍ଧି ହାର 7.8% ରହିଛି। ଗତ ଆର୍ଥିକ ବର୍ଷର ଏହି ସମୟରେ ଏହା 6.9% ଥିଲା। ବିଶ୍ୱସ୍ତରରେ ଦେଖାଦେଇଥିବା ବିଭିନ୍ନ ପ୍ରତିବନ୍ଧକ ସତ୍ତ୍ୱେ ଭାରତୀୟ ଅର୍ଥବ୍ୟବସ୍ଥା ଏକ ନିରନ୍ତର ଅଭିବୃଦ୍ଧି ହାସଲ କରିବାରେ ସଫଳ ହୋଇଛି। ଚଳିତ ଆର୍ଥିକ ବର୍ଷର ଏପ୍ରିଲ୍ ଓ ଜୁନ୍ ପର୍ଯ୍ୟନ୍ତ ପ୍ରଥମ ତ୍ରୟମାସରେ ଜିଡିପି ସମ୍ପର୍କିତ ରିପୋର୍ଟ ଆଜି ସରକାରଙ୍କ ପକ୍ଷରୁ ପ୍ରକାଶ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଦେଶର ଦୃଷ୍ଟାନ୍ତମୂଳକ ଜିଡିପି ଅଭିବୃଦ୍ଧି ହାର 7.8%କୁ ଏକ ବଡ଼ ସଫଳତା ବୋଲି ଅଭିହିତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଏହି ସଫଳତା ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ଆର୍ଥିକ ସଂସ୍କାରମୂଳକ ପଦକ୍ଷେପ ଓ ଦେଶବାସୀଙ୍କର ଏ କ୍ଷେତ୍ରରେ ସାମୂହିକ ଶକ୍ତିର ପ୍ରତିଫଳନ। ବିଶ୍ୱସ୍ତରରେ ତୈଳ କ୍ଷେତ୍ରରେ ଦେଖାଦେଇଥିବା ବିଭିନ୍ନ ପ୍ରତିବନ୍ଧକ, ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହେବା ସହିତ ବୈଶ୍ୱିକ ଅନିଶ୍ଚିତତା ମଧ୍ୟରେ ଦେଶ ଏହି ସଫଳତା ହାସଲ କରିପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷରେ ଜିଡିପି ହାରରେ ଏହି ଉଲ୍ଲେଖନୀୟ ସଫଳତା ଦେଶବାସୀଙ୍କର କଠିନ ପରିଶ୍ରମ ଏବଂ ଏ ଦିଗରେ ସରକାରଙ୍କ ସମୟୋଚିତ ପଦକ୍ଷେପ ଲାଗି ସମ୍ଭବ ହୋଇପାରିଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦେଶରେ ଚିପ୍ ବିନିର୍ମାଣ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସରକାର ଆଜି ସେମିକନ୍ 2.0 ଯୋଜନାର ଅଧିସୂଚନା ଜାରି କରିଛନ୍ତି। ଏଥିଲାଗି 1,27,000 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ବୋଲି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନୂଆଦିଲ୍ଲୀରେ ଗଣମାଧ୍ୟମକୁ କହିଛନ୍ତି। ଏ ସମ୍ପର୍କରେ ଶ୍ରୀ ବୈଷ୍ଣବ ସୂଚନା ଦେଇ କହିଛନ୍ତି ଏହି ଯୋଜନା ମାଧ୍ୟମରେ ଆଗାମୀ ଦିନରେ ଭାରତ ବିଶ୍ୱ ସେମିକଣ୍ଡକ୍ଟର ଶିଳ୍ପ ବଜାରରେ ପ୍ରାୟ 10%ର ଅଂଶୀଦାର ହୋଇପାରିବ। ଏହାଛଡ଼ା ବିଶ୍ୱ ସେମିକଣ୍ଡକ୍ଟର ମୂଲ୍ୟ ଶୃଙ୍ଖଳରେ ଭାରତ ଏକ ବୃହତ୍ ଭୂମିକା ନିର୍ବାହ କରିବାର ଆଶା କରାଯାଉଛି। ସେ କହିଛନ୍ତି ଦେଶରେ 10 ବର୍ଷ ମଧ୍ୟରେ 85,000 ସେମିକଣ୍ଡକ୍ଟର ଇଞ୍ଜିନିୟରଙ୍କୁ ବିକଶିତ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ମାତ୍ର ଏହି ଲକ୍ଷ୍ୟ 4 ବର୍ଷ ମଧ୍ୟରେ ସରକାର ହାସଲ କରିବା ସହିତ ଅଧିକ 1,00,000 ଇଞ୍ଜିନିୟର ବିକଶିତ କରିବାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ସେ କହିଛନ୍ତି ଆଗାମୀ ଦଶନ୍ଧିଗୁଡ଼ିକରେ ସେମିକଣ୍ଡକ୍ଟର କ୍ଷେତ୍ରରେ ପୁଞ୍ଜିନିବେଶ ଲାଗି ଭାରତ ହିଁ ପ୍ରକୃତ ଦେଶ ବୋଲି ବିଶ୍ୱସ୍ତରରେ ଏ କ୍ଷେତ୍ରରେ କାର୍ଯ୍ୟରତ ସମସ୍ତ ପକ୍ଷ
ଲକ୍ଷ୍ୟଙ୍କର ହୃଦ୍ବୋଧ ହୋଇଛି। ଭାରତରେ ସେମିକନ୍ 1.0 ପ୍ରକଳ୍ପର ତ୍ୱରିତ କାର୍ଯ୍ୟକାରିତାକୁ ଦୃଷ୍ଟିରେ ରଖି ବିଶ୍ୱସ୍ତରରେ ଏଭଳି ମତ ପ୍ରକାଶ ପାଇବା ସ୍ୱାଭାବିକ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଦେଶରେ ଏ କ୍ଷେତ୍ରରେ ଏକ ସାମଗ୍ରିକ ଇକୋସିଷ୍ଟମ ବିକଶିତ କରାଯାଇପାରିଲେ ଆଗାମୀ 50 ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଭାରତର ସେମିକଣ୍ଡକ୍ଟର ଶିଳ୍ପର ନିରନ୍ତର ଅଭିବୃଦ୍ଧି ସମ୍ଭବ ହୋଇପାରିବ। ଏହାଛଡ଼ା ଦେଶରେ 50 ରୁ 60 ହଜାର ପ୍ରତ୍ୟକ୍ଷ ନିଯୁକ୍ତି ମଧ୍ୟ ସୃଷ୍ଟି ହୋଇପାରିବ ବୋଲି

0: କେନ୍ଦ୍ରମନ୍ତ୍ରୀ କହିଛନ୍ତି। ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ଗ୍ରାମୀଣ ମିଶନ ଭିବିଜି ରାମଜୀ ଆଇନ 2025ର ସଫଳ କାର୍ଯ୍ୟକାରିତା ଲାଗି ଦେଶବ୍ୟାପୀ 1300ରୁ ଉର୍ଦ୍ଧ୍ୱ ଜିଲ୍ଲାସ୍ତରୀୟ ପଞ୍ଚ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମନ୍ତ୍ରଣାଳୟ କହିଛି ଦେଶବ୍ୟାପୀ ଅନୁଷ୍ଠିତ ହୋଇଥିବା ଏହିସବୁ ପଞ୍ଚ ସମ୍ମିଳନୀ ମାଧ୍ୟମରେ 5,26,000 ଉର୍ଦ୍ଧ୍ୱ ପଞ୍ଚାୟତରାଜ ପ୍ରତିନିଧି ଓ ଅଧିକାରୀମାନେ ଯୋଗଦେଇ ଏହି ଆଇନର କାର୍ଯ୍ୟକାରିତା ଦିଗରେ ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ଭିବିଜି ରାମଜୀ ଆଇନର ସଫଳ ରୂପାୟନ ଦିଗରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କର୍ତ୍ତୃପକ୍ଷମାନଙ୍କର ପ୍ରତିବଦ୍ଧତା ଏହାଦ୍ୱାରା ପ୍ରତିଫଳିତ ହେଉଛି। ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଛତିଶଗଡ଼, ଗୋଆ, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, କେରଳ ଓ ମିଜୋରାମ ସମେତ 23 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଇତିମଧ୍ୟରେ ଏହି ପଞ୍ଚ ସମ୍ମିଳନୀ ଆୟୋଜନ କରିସାରିଛନ୍ତି ବୋଲି ମନ୍ତ୍ରଣାଳୟ କହିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତାକାଲି ନୂଆଦିଲ୍ଲୀରେ 16 ପ୍ରତିରକ୍ଷା ରାଷ୍ଟ୍ରାୟତ୍ତ ଉଦ୍ୟୋଗର ବାର୍ଷିକ ପ୍ରଦର୍ଶନର ସମୀକ୍ଷା କରିବେ। ଏ ସମ୍ପର୍କରେ ସୂଚନା ଦେଇ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ପ୍ରତିରକ୍ଷା କ୍ଷେତ୍ରରେ ଏହି ଉଦ୍ୟୋଗଗୁଡ଼ିକ ପକ୍ଷରୁ ବିକଶିତ କରାଯାଇଥିବା ନୂତନ ସ୍ୱଦେଶୀ ଜ୍ଞାନକୌଶଳ ଏବଂ ରପ୍ତାନୀ କାରବାର ବୃଦ୍ଧି ଦିଗରେ ନିଆଯାଇଥିବା ପଦକ୍ଷେପର ସମୀକ୍ଷା କରାଯିବ। ଚତୁର୍ଥ ଭାରତ ଜର୍ମାନ ପରିବେଶଗତ ସମ୍ମିଳନୀ ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ଦୁଇ ଦେଶ ମଧ୍ୟରେ ଜଳବାୟୁ ପରିବର୍ତ୍ତନ ଓ ପରିବେଶ କ୍ଷେତ୍ରରେ ଦ୍ୱିପକ୍ଷୀୟ ସହଯୋଗକୁ ଅଧିକ ସଶକ୍ତ କରିବା ଏବଂ ଏ କ୍ଷେତ୍ରରେ ସମ୍ପୃକ୍ତ ବିଭିନ୍ନ ପକ୍ଷଙ୍କ ମଧ୍ୟରେ ମତ ଆଦାନ ପ୍ରଦାନ କରିବା ହେଉଛି ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ଏହି ବୈଠକରେ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏବଂ ତାଙ୍କର ଜର୍ମାନ ପ୍ରତିପକ୍ଷ କାର୍ଷ୍ଟେନ୍ ସ୍ନିଡର ସହ ଅଧ୍ୟକ୍ଷତା କରିବେ। ଉଭୟ ପକ୍ଷ ପରିବେଶ ସୁରକ୍ଷା ଏବଂ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ନୀତି ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ଏହି ଅବସରରେ ଦୁଇ ଦେଶର ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରର ନୀତି ନିର୍ଦ୍ଧାରକ, ଘରୋଇ କ୍ଷେତ୍ରର ପ୍ରତିନିଧି, ବୁଦ୍ଧିଜୀବୀ ଏବଂ ପ୍ରତିପକ୍ଷମାନଙ୍କ ମଧ୍ୟରେ ଦ୍ୱିପକ୍ଷୀୟ ମତ ବିନିମୟ କରାଯିବ। ଜେଚିଆଠାରେ ଚାଲିଥିବା WTT ଫିଡର ଓଲମ୍ପିକ୍ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଖେଳାଳି ଅଙ୍କୁର ଭଟ୍ଟାଚାର୍ଯ୍ୟ ପ୍ରଥମ ଥର ଲାଗି ପୁରୁଷ ସିଙ୍ଗଲ୍ସ ବର୍ଗର ଟାଇଟଲ୍ ହାସଲ କରିଛନ୍ତି। ଏଥିସହିତ ଅଙ୍କୁର ପୁରୁଷ ଡବଲ୍ସ ବର୍ଗରେ ଆକାଶ ପାଲ୍ଙ୍କ ସହିତ ସ୍ୱର୍ଣ୍ଣପଦକ ମଧ୍ୟ ହାସଲ କରିଛନ୍ତି। ୟୁଏସ୍ ଓପନ୍ ମହିଳା ଟେନିସ୍ ସିଙ୍ଗଲ୍ସ ବର୍ଗରେ ଭେନସ୍ ୱିଲିୟମ୍ସ ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେଇଛନ୍ତି। 46 ବୟସ୍କ ଏହି ଆମେରିକୀୟ ଖେଳାଳି ତାଙ୍କ ଦେଶର ସୋଫିଆ କେନିନ୍ଙ୍କଠାରୁ 6-2, 7-6 ସେଟ୍ରେ ପରାସ୍ତ ହୋଇଛନ୍ତି। 2025 ଜୁଲାଇ ମାସରେ ୱାଶିଂଟନ୍ଠାରେ ବିଜୟ ପରଠାରୁ ୱିଲିୟମ୍ସ କ୍ରମାଗତ ଭାବେ 15 ଲାଗି ସିଙ୍ଗଲ୍ସ ବର୍ଗରେ ପରାସ୍ତ ହୋଇଛନ୍ତି। ଏଥିସହିତ 2019 ୟୁଏସ୍ ଓପନ୍ରେ ତାଙ୍କର ଶେଷ ବିଜୟ ପରଠାରୁ ସେ କ୍ରମାଗତ ଭାବେ 6 ଲାଗି ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବିସ୍କେକ୍ଠାରେ ଆୟୋଜିତ 26 ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀକୁ ଆସନ୍ତାକାଲି ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ। 2026-27 ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଦେଶର GDP ଅଭିବୃଦ୍ଧି ହାର ରହିଛି 7.8%। ଏହି ଦୃଷ୍ଟାନ୍ତମୂଳକ ସଫଳତା ସରକାରଙ୍କ ବିଭିନ୍ନ ଆର୍ଥିକ ସଂସ୍କାରମୂଳକ ପଦକ୍ଷେପ ଓ ଦେଶବାସୀଙ୍କ ଏ କ୍ଷେତ୍ରରେ ସାମୂହିକ ଶକ୍ତିର ପ୍ରତିଫଳନ କହିଲେ ପ୍ରଧାନମନ୍ତ୍ରୀ। ଦେଶରେ ଚିପ୍ ବିନିର୍ମାଣ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସରକାର ଆଜି ଜାରି କଲେ ସେମିକନ୍ 2.0 ଯୋଜନା ସମ୍ପର୍କିତ ଅଧିସୂଚନା ଏବଂ WTT ଫିଡର ଓଲମ୍ପିକ୍ ଟୁର୍ଣ୍ଣାମେଣ୍ଟର ପୁରୁଷ ସିଙ୍ଗଲ୍ସ ବର୍ଗରେ ପ୍ରଥମ ଥର ଲାଗି ଟାଇଟଲ୍ ହାସଲ କଲେ ଭାରତର ଅଙ୍କୁର ଭଟ୍ଟାଚାର୍ଯ୍ୟ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି, ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଝାରସୁଗୁଡ଼ା ସମ୍ବାଦଦାତା ବସନ୍ତ କୁମାର ଜେନା ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ଝାରସୁଗୁଡ଼ା ଜିଲ୍ଲାରେ ବାଳିକା ଶିକ୍ଷା, ନାରୀ ସଶକ୍ତିକରଣ ଓ ସୁରକ୍ଷାକୁ ପ୍ରଶାସନ ପ୍ରାଥମିକତା ଦେଉଛି। ବେଟି ବଚାଓ ବେଟି ପଢ଼ାଓ ଅଭିଯାନକୁ ତୃଣମୂଳ ସ୍ତରରେ ଆହୁରି ସକ୍ରିୟ କରାଯାଉଛି। ବାଳିକାଙ୍କ ଉଚ୍ଚଶିକ୍ଷା, ମହିଳାଙ୍କ ସମାନ ଅଧିକାର ଓ ସମାଜରେ ସେମାନଙ୍କ ପ୍ରତିନିଧିତ୍ୱ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଉଛି। ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ 1-8-1-1-0-9-8 ଓ 1-1-2 ହେଲ୍ପଲାଇନ୍ ସମ୍ପର୍କରେ ଗ୍ରାମାଞ୍ଚଳରେ ସଚେତନତା ସୃଷ୍ଟି କରାଯାଉଛି। ସେହିପରି ସାଇବର ବୁଲିଂ, ଅନ୍ଲାଇନ୍ ଠକେଇ ଓ ସାଇବର ଅପରାଧରୁ ମହିଳା ଓ କିଶୋରୀଙ୍କୁ ସୁରକ୍ଷିତ ରଖିବା ନେଇ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ଚାଲିଛି। ଝାରସୁଗୁଡ଼ାକୁ ଶିକ୍ଷା

0: କ୍ଷେତ୍ରରେ ଏକ ମଡେଲ ଜିଲ୍ଲା ଭାବେ ଗଢ଼ିତୋଳିବା ଲକ୍ଷ୍ୟ ରହିଛି ବୋଲି ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ କହିଛନ୍ତି।
1: ବାଳିକା ଶିକ୍ଷା, ନାରୀ ସଶକ୍ତିକରଣ ଏବଂ ମହିଳାଙ୍କ ସୁରକ୍ଷା, ଏହି ତିନୋଟି ହେଉଛି ଏକ ସୁସ୍ଥ, ସମାନ ଓ ବିକଶିତ ସମାଜର ମୂଳ ଆଧାର। ତେଣୁ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ବାଳିକାମାନଙ୍କ ଶିକ୍ଷା ଓ ସୁରକ୍ଷାକୁ ପ୍ରାଥମିକତା ଦେଇ ନିରନ୍ତର କାର୍ଯ୍ୟ କରୁଅଛି। ବେଟି ବଚାଓ ବେଟି ପଢ଼ାଓ କେବଳ ଏକ ସରକାରୀ ଯୋଜନା ନୁହେଁ, ଏହା ପ୍ରତ୍ୟେକ ଝିଅକୁ ଶିକ୍ଷାର ଅଧିକାର, ସମାନ ସୁଯୋଗ ଓ ସମ୍ମାନଜନକ ଜୀବନ ଦେବାର ଏକ ସାମାଜିକ ସଂକଳ୍ପ ଅଛି। ବାଳିକାମାନଙ୍କ ଉଚ୍ଚ ଶିକ୍ଷାକୁ ପ୍ରୋତ୍ସାହନ, ମହିଳାଙ୍କ ସମାନ ଅଧିକାର ସୁନିଶ୍ଚିତ କରିବା ଏବଂ ସମାଜରେ ମହିଳାଙ୍କ ପ୍ରତିନିଧିତ୍ୱ ବଢ଼ାଇବା ଦିଗରେ ବିଭିନ୍ନ ପଦକ୍ଷେପ ନିଆଯାଉଛି। ବାଳିକାଙ୍କୁ ପଢ଼ାଇବା ଅର୍ଥ ହେଉଛି କେବଳ ଜଣେ ଝିଅର ଭବିଷ୍ୟତ ଗଢ଼ିବା ନୁହେଁ, ଏହା ଏକ ପରିବାର, ଏକ ସମାଜ ଓ ଏକ ସମଗ୍ର ଦେଶର ଭବିଷ୍ୟତ ଗଢ଼ିବା।
0: ଝାରସୁଗୁଡ଼ାରେ ଜୁଭେନାଇଲ ଜଷ୍ଟିସ୍ ଆଇନର 10 ବର୍ଷର କାର୍ଯ୍ୟାନ୍ୱୟନ ଓ ଆଗାମୀ କାର୍ଯ୍ୟପନ୍ଥା ନେଇ ପରାମର୍ଶ ବୈଠକ ହୋଇଛି। ଏଥିରେ ଶିଶୁ ଅଧିକାର ସୁରକ୍ଷା, ଶିଶୁ ଅନୁକୂଳ ନ୍ୟାୟ ବ୍ୟବସ୍ଥା, ପୁନର୍ବାସ ଓ ପରିବାର ଭିତ୍ତିକ ଯତ୍ନ ଉପରେ ଆଲୋଚନା ହୋଇଥିଲା। ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ଭିତ୍ତିଭୂମି, ପ୍ରଶିକ୍ଷଣ ଓ ଆବଶ୍ୟକ କର୍ମଚାରୀ ମୁତୟନ ଉପରେ ଗୁରୁତ୍ୱ ଦିଆଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଝାରସୁଗୁଡ଼ାରେ ସ୍ୱତନ୍ତ୍ର ବିକାଶ ପରିଷଦ ଏସ୍ଟିସି କାର୍ଯ୍ୟାଳୟ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ସେ ଉଚ୍ଚ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ଓ ଶିକ୍ଷାର ଗୁଣବତ୍ତା ବୃଦ୍ଧି ଉପରେ ଗୁରୁତ୍ୱ ଦେଇଥିଲେ। ଝାରସୁଗୁଡ଼ା ମହିଳା ମହାବିଦ୍ୟାଳୟରେ ଇଲେକ୍ଟୋରାଲ ଲିଟେରାସି କ୍ଲବ ପକ୍ଷରୁ ଭୋଟର ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଉପଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ସବ୍ୟସାଚୀ ପଣ୍ଡା ଛାତ୍ରୀମାନଙ୍କୁ ଭୋଟର ଅଧିକାର ଓ ଦାୟିତ୍ୱ ସମ୍ପର୍କରେ ସଚେତନ କରିଥିଲେ। 18 ବର୍ଷ ପୂରଣ କରିଥିବା ଯୋଗ୍ୟ ନାଗରିକଙ୍କୁ ଭୋଟର ତାଲିକାରେ ନାମ ପଞ୍ଜୀକରଣ ପାଇଁ ଆହ୍ୱାନ ଦିଆଯାଇଥିଲା। କିର୍ମିର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ପରିଚାଳନା କମିଟି ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଛି। ବିଦ୍ୟାଳୟର ଶୈକ୍ଷିକ ମାନ ଓ ଭିତ୍ତିଭୂମି ବିକାଶ ଉପରେ ବିଭିନ୍ନ ନିଷ୍ପତ୍ତି ନିଆଯାଇଛି। 10ମ ଓ 12ମ ଶ୍ରେଣୀ ପାଇଁ ସ୍ୱତନ୍ତ୍ର କୋଚିଂ ସହ ଇଂରାଜୀ ଦକ୍ଷତା ବୃଦ୍ଧି, ନୂତନ 100 ଶଯ୍ୟା ବିଶିଷ୍ଟ ହଷ୍ଟେଲ, ବିଜ୍ଞାନ ଓ କମ୍ପ୍ୟୁଟର ଲ୍ୟାବ୍ ଏବଂ ଜଳ ବିଶୋଧନ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି। ବ୍ରଜରାଜନଗରରେ ଖାଦ୍ୟ ନିରାପତ୍ତା ଓ ନିଷିଦ୍ଧ ପ୍ଲାଷ୍ଟିକ୍ ବ୍ୟବହାର ବିରୋଧରେ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଛି। ପ୍ରାୟ 25ଟି ହୋଟେଲ, ଢାବା, ରେସ୍ତୋରାଁ ଓ ଫାଷ୍ଟଫୁଡ୍ ଦୋକାନ ଯାଞ୍ଚ କରାଯାଇ 22,000 ଟଙ୍କା ଜରିମାନା ଆଦାୟ ହୋଇଛି। ବାସି ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ସହ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ଜବତ କରାଯାଇଛି। ପରୀକ୍ଷା ପାଇଁ 6ଟି ପାଣି ଓ 3ଟି ପନିର ନମୁନା ସଂଗ୍ରହ କରାଯାଇଛି। ଝାରସୁଗୁଡ଼ାରେ ଜିଲ୍ଲାସ୍ତରୀୟ ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ କାର୍ଯ୍ୟକ୍ରମ ହୋଇଛି। ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏଥିରେ ଯୋଗ ଦେଇଥିଲେ। ଚିଟ୍ଫଣ୍ଡ ଠକେଇ ଓ ସାଇବର ଅପରାଧରୁ ସୁରକ୍ଷା ସହ ବୀମା, ଅଟଳ ପେନ୍ସନ୍ ଯୋଜନା ଓ ସ୍ୱଳ୍ପ ସଞ୍ଚୟ ଯୋଜନା ସମ୍ପର୍କରେ ସେମାନଙ୍କୁ ସଚେତନ କରାଯାଇଥିଲା। ନିୟମିତ ସଞ୍ଚୟ ଓ ବୀମାକୁ ଅଭ୍ୟାସରେ ପରିଣତ କରିବାକୁ ପରାମର୍ଶ ଦିଆଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲ ଶୁଣିବେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ।
2: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ସ୍ଟୁଡିଓ ଘରେ ସମୟ ବର୍ତ୍ତମାନ ରାତି 7:30। ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ଚାଷବାସ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ନାଗଭୂଷଣ ମାଝୀ, ଉପସ୍ଥାପନାରେ ପ୍ରଦୀପ୍ନ କୁମାର ମହାପାତ୍ର, ଶୁଭେନ୍ଦୁ କୁମାର ବେହେରା ଏବଂ ସତ୍ୟାନନ୍ଦ ସେଜପଡ଼ା। କାର୍ଯ୍ୟକ୍ରମ ଶୁଣିବା ବିଜ୍ଞାପନ ବିରତି ପରେ।
3: ହଁ ଭାଇ, କାଡେ ଚାଲ ହଉ,
4: ଖରା ପାଣି ପବନ ସବୁର ସମାଧାନ କରତେ ହୋ।
3: ଓହୋ, ମାନେ କଥାଟା ଟିକେ ଫିଜେଇକି କୁହ।
4: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନ ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
3: କେଠେ ମିଳୁଛି ଏତେ ସୁବିଧା
4: ଜାଣିନ କି ହ? ବାରିପଦାର ଅତି ପରିଚିତ ଦୋକାନ ପରା।
5: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା, ମେନ୍ ଟ୍ରାଫିକ ସ୍କୋୟାର, 3 କୁଣିଆ ଛକ, ବାରିପଦା।
3: ତାହେଲେ ଯିବା ନା କି କହୁଛ?
4: ଚାଲ।

0: ବୁଝିଲ ନା ବଡ଼ ଭାଇ, ଦେଖ ଆମେ ଛୁଆବେଳୁ ଏତେ ବଡ଼ ହେଲେଣି, ତା ଭିତରେ ବି ଆମର ଅଭିଜ୍ଞତା ଆଉ ଯାହା ଯାହା ସବୁ ଆମେ ହେଲାଣି, ଆମେ ବି ପିଲାବେଳେ ଅନୁଭବ କରିଛେ ଯେ ଯେ ଜିନିଷଟା ଯାହାକୁ ଯେତେ ମନା କରିବ ସିଏ ସେଇ ଜିନିଷଟା ସେତେ କରିବ। କଥାଟା ବୁଝିପାରିଲ ନା?
1: ଯେଠି ଯେଠି ବେଶୀ ଅବରୋଧ ସେଇଠି ବୋଧ ବେଶୀ, ମାନେ ବେଶୀ ଲୋକ କରିବେ ସେଇ କାମଟା, ବୁଝିପାରିଲ ନା?
0: ପ୍ରବେଶ
1: ତୁମେ ଦେଖୁନ, ଏଇ ଯୋଉ ମଦ ନିଶା ଏଇଟା କହିବ ମନା କରିବ ସେଇଟା ସେଇଠି ବେଶୀ ହବ।
0: ହଁ, ଆମେ ଛୁଆବେଳୁ ବି ଯେମିତି କହୁଛି ଯେ ବାପା ଜାଣିରେ ସେଠି ସେଠି ନିଆଁ ଅଛି, ସେଠି ଚୁଲି ଅଛି, ସେଠି ଗରମ ପାଣି ଅଛି, ସିଆଡେ ଯାଆନି ପଡ଼ି ହବୁ, କିନ୍ତୁ ଦେଖିବ ଛୁଆମାନେ ସେଇଠି ଜାଗା, ଏବଂ ଥରେ ଯଦି ପଡିଲେ ତାପରେ ଯାଇକି ଚେତିବେ। ଗୋଟେ କଥା କୁହନ୍ତି ନା,
1: ଚିଙ୍କିବେ ସେଇଠୁ। ଆଉ ମୋର ଛୁଆବେଳେ ମନା ଅଛି, ମୁଁ ଗୋଟେ ଶଙ୍ଖଟା ଧରିଥିଲି, ବୁଝିପାରିଲନା? ମତେ ମା ଯିବା ବେଳେ କହିଲେ ଶଙ୍ଖଟା ଫିଙ୍ଗିବନି ଭାଙ୍ଗିଯିବ, ଶଙ୍ଖଟା ଫିଙ୍ଗିବନି ଭାଙ୍ଗିଯିବ, ମୁଁ ଫିଙ୍ଗିଦେଲି ଆଉ ଭାଙ୍ଗି ବି ଗଲା, ବୁଝିପାରିଲ। ମୋର ସେଇଠୁ ଗୋଟେ ମନରେ ଚିନ୍ତା ଆସିଲା, ମୁଁ କହିଲି ଫିଙ୍ଗିବେନି ଫିଙ୍ଗିବେନି କି ଲାଗି କହୁଥିଲା, ମୁଁ ସେଇ ଲାଗି ଫିଙ୍ଗିଦେଲି। ଯେତେ ମନା କରିବ ଯେଟା ସେଇଟା ବେଶୀ ହବ।
0: ତାପରେ ଆମ ସମୟରେ ଆମର ଜେଜେବାପା ଜେଜେମା ମାନେ ଯେମାନେ ଟିକେ ଇଏ ଶ୍ରେଣୀର ଥିଲେ, ସେମାନଙ୍କର ଟିକେ ବଦଭ୍ୟାସ ବା ଅଭ୍ୟାସ ଥିଲା ଯେ ସକାଳୁ ଟିକେ ଗୁଡାଖୁ ଘଷିବେ, ଦୁକ୍ତା ଖାଇବେ, ଖଇନି ଖାଇବେ, ତାଙ୍କ ଅଭ୍ୟାସ ଥିଲା ହେଲା। ଆଉ ବାକି ମଦ ଫଦ କଥା ସେତେବେଳେ ଏତେ ବିଦେଶୀ ଆଉ ଇଏର ପ୍ରଚଳନ
1: ନଥିଲା,
0: କିଏ କେମିତି କେତେବେଳେ ଖାଉଥିଲେ, ଆଉ ନହେଲେ ଗାଁ ଘରେ ଆଉ ଗାଁ ଘରେ ଆମର ହାଣ୍ଡିଆ ରସିଟା ବେଶୀ ଟିକେ ଚାଲୁଥିଲା ଗାଁ ମାନଙ୍କରେ, ବୁଝିପାରିଲ ନା? ତ ସେଗାରେ ଯୋଉମାନେ ଟିକେ ଅଭ୍ୟସ୍ତ ଥିଲେ ସେଗା, ଆଜିକାଲି ତ ବଜାର ହେଇଗଲାଣି ନା, ମାନେ କିସ କୁହନା, ସେ ଯୋଡ଼େ ପର୍ଯ୍ୟଟକ ଆସିଥିଲେ ଭୁବନେଶ୍ୱର କଟକରୁ, ସିଏ ଦେଖିଲେ ଯେ ଏଠି ଗଛ ତଳେ ସବୁ ଡେକ୍ଚି ପେକ୍ଚି ଥୁଆ ହେଇଛି, ହଁ ଏଠି ଦହିବରା ଆଳୁଦମ ମିଳୁଛି କି? ଆମ ଆଡେ ତ ସବୁ ଠେଲା ଲଗାନ୍ତି, ଏଠି କଣ ଗଛ ତଳେ ଦହିବରା ଆଳୁଦମ? ମୁଁ କହିଲି ମାନେ ବରା ମିଳିବନି, ଏଠି ଖାଲି ଦହି ମିଳିବ ହେଲା, ସେଇଭଳିଆ କଥା। ତେଣୁ ବଡ଼ ଭାଇ ବୁଝିଲ ନା, ଏଇ ଯୋଉ ନିଶାଟା ଆସ୍ତେ ଆସ୍ତେ ଅଭ୍ୟସ୍ତ ହେଇଯାଏ। ଆଜିକାଲି ଦେଖିବ ଯୁବ ଶ୍ରେଣୀର ବେଶୀ ନିଶାଖର ଲୋକ କମ, କିନ୍ତୁ ଯୁବ ଶ୍ରେଣୀ ଯୋଉମାନଙ୍କର ଏଇ ଟିକେ ଟିକେ ନିଶ କଞ୍ଚଉଛି,
1: ଟିକେ ଟିକେ ଉଠୁଛି,
0: ହଁ ଟିକେ ଟିକେ ଉଠୁଛି ସେମାନଙ୍କର ପ୍ରବଳ, ଆଉ ଟିକେ ଖାଇଲା ମାନେ ତାଙ୍କ ରୋଲ ଦେଖିବ, ବୁଝିପାରିଲା? ପୁରା ଯେମିତି ସେମାନେ ପୁରା ବୀର ବର ପୁରା
1: କରିଦେବେ।
0: ଆଉ ଆଜିକାଲି ଯୋଉ ସିନେମା ଫିନେମାର ସବୁ ହିରୋ ଫିରୋ ଯେମିତି ବାହାରୁଛନ୍ତି, ତାଙ୍କ ଭଳିଆ ଏମାନଙ୍କର ଆକ୍ଟିଂ ଦେଖିବ। ତ ନିଶାର ଯୋଉ କୁପରିଣାମଟା, ଯେମାନେ ଟିକେ ସୁଧୁରି ଯାଇଛନ୍ତି ଆଉ ଯେମାନେ ଗୁରୁଜନ ଅଛନ୍ତି ବୟସ୍କ ହୋଇଛନ୍ତି ସେମାନେ ବୁଝିପାରିବେ। ନିଶା ଛଡେଇବା ପାଇଁ ଏବେ ପୁଣି ଆଉ ଗୋଟେ ବେପାର ଚାଲିଲାଣି, ନିଶା ମୁକ୍ତି ଅଭିଯାନ, ବୁଝିପାରିଲ? ବହୁତ ନିଶା କରେଇ ତାକୁ ଛାଡ଼ିଦେବା ନିଶା ମୁକ୍ତି କେନ୍ଦ୍ରରେ, ଛଅ ମାସ ତିନି ମାସ ବର୍ଷେ ରହିବ। ହଉ ବଡ଼ ଶୁଣ, କଥାବାର୍ତ୍ତାକୁ ଆଗେଇବା, ସେ ନିଶା ମୁକ୍ତି ଅଭିଯାନର ଜଣେ ସଂଯୋଜକ ଅଛନ୍ତି, ସେ ସୋସିଆଲ ଏଇ ଯୋଉ ନିଶା ଜିନିଷ
2: ସବୁଆଡେ। ନମସ୍କାର ବନ୍ଧୁଗଣ, ମୋ ନାଁ ହେଲା ଦେବଦତ୍ତ ମିସ୍ତ୍ରି, ମୁଁ ଜଣେ ପରାମର୍ଶଦାତା ହିସାବରେ ବିଭିନ୍ନ ନିଶାମୁକ୍ତି କେନ୍ଦ୍ରରେ କାର୍ଯ୍ୟ କରିଅଛି ଏବଂ ବର୍ତ୍ତମାନ ନିଜେ ଯାଇ ଗାଁ ଗାଁରେ ଲୋକଙ୍କୁ ମଧ୍ୟ ବୁଝାଉଛି।
3: ତେବେ ଏଇ ଯୋଉ ନିଶା କଥା କହିଲେ, ନିଶାଟା ଗୋଟେ କି ଜିନିଷ?
2: ଆଜ୍ଞା, ନିଶା ଏଟା ଏଭଳି ଗୋଟେ ପ୍ରାକୃତିକ ହଉ କିମ୍ବା ତାକୁ ରାସାୟନିକ ଉପରେ ତିଆରି କରାଯାଇଥିବା ପଦାର୍ଥ ହଉ, ଯେଗୁଡ଼ାକୁ ଖାଇଲେ ମସ୍ତିଷ୍କରେ ଗୋଟେ ବିଭ୍ରାନ୍ତ ସୃଷ୍ଟି ହୁଏ, ଗୋଟେ ଅତ୍ୟଧିକ ଆନନ୍ଦ ଅନୁଭୂତି ହୁଏ ଏବଂ କିଛି ଗୋଟେ ପ୍ରବଳ ଉତ୍ତେଜନା ସୃଷ୍ଟି ହୁଏ, ଯେଉଁଟାକି ଧୀରେ ଧୀରେ ମଣିଷ ଅଭ୍ୟସ୍ତ ହେଇଯାଏ। ଏ ନିଶା ତ ବହୁତ ପ୍ରକାର ଅଛି, ଛୋଟ ନିଶା ଅଛି, ବଡ଼ ନିଶା ଅଛି। ତେବେ ଆମେ ବିଶେଷ କରି ବିଡ଼ି, ଗୁଟ୍କା, ଦୁକ୍ତା ଆଉ ସିଗାରେଟ୍ ଇତ୍ୟାଦି ଧୂମ୍ର ଜାତୀୟ କିମ୍ବା ଏଭଳି ଚୋବେଇବା ଜାତୀୟ ନିଶା ଦ୍ରବ୍ୟ ବାଦ ଯେଉଁଗୁଡ଼ା ତୀବ୍ର ନିଶା ସୃଷ୍ଟି କରେ, ଯଥା ହାଣ୍ଡିଆ, ରସି, ମଦ ଦେଶୀୟ ହଉ କିମ୍ବା ବିଦେଶୀ ହଉ, ଏବଂ ଆହୁରି ଅନ୍ୟାନ୍ୟ ରାସାୟନିକ ପଦାର୍ଥ ଅଛି, ବ୍ରାଉନ୍ ସୁଗାର, ହେରୋଇନ୍ ଏବଂ ଆହୁରି କାପ୍ ସିରପ୍ ଆଉ ବିଭିନ୍ନ ପ୍ରକାର

0: ପଠା ଡେଣ୍ଡ୍ରାଇଟ୍ ଭଳି ଏଗୁଡ଼ା ମଧ୍ୟ ନିଶା ପାଇଁ ବ୍ୟବହାର କରାଯାଉଛି। ଏହିସବୁ ଦ୍ରବ୍ୟ ବ୍ୟବହାର କରିବା ଦ୍ୱାରା ପ୍ରବଳ ଭାବରେ ନିଶା ହୁଏ ଏବଂ ଧୀରେ ଧୀରେ ମଣିଷ ତା ସହିତ ଏଭଳି ଅଭ୍ୟସ୍ତ ହୋଇଯାଏ ଯେ ତାକୁ ଛାଡ଼ିବା ବହୁତ କଷ୍ଟକର ହୁଏ।
1: ତେବେ ଏଇ ନିଶା ଜଣେ ନିଏ କାହିଁକି ବା ନିଶାସକ୍ତ ହୁଏ କାହିଁକି?
0: ହଁ, ସେଇଟା ବଡ଼ ଗୁରୁତ୍ୱପୂର୍ଣ୍ଣ କଥା। ଧୀରେ ଧୀରେ ସାଙ୍ଗସାଥିମାନଙ୍କ ପାଖରୁ ଦେଖି କିମ୍ବା ନିଜ ଗୁରୁଜନମାନଙ୍କୁ ନିଶାଦ୍ରବ୍ୟ ସେବନ କରୁଥିବା ଦେଖି ସେମାନେ ଏଥିପ୍ରତି ଧୀରେ ଧୀରେ ଆଗ୍ରହୀତ ହୁଅନ୍ତି ସାନବେଳୁ, ଏବଂ ଆଗ୍ରହ ଫଳରେ କେତେବେଳେ କେତେବେଳେ ଅଳ୍ପ ଟିକେ ଟିକେ ଖାଉ ଖାଉ ଧୀରେ ଧୀରେ ତାଙ୍କର ଏମିତି ଅଭ୍ୟାସ ପଡ଼ିଯାଏ ଯେ ସେଥିରୁ ସେମାନେ ମୁକ୍ତ ହୋଇପାରନ୍ତି ନାହିଁ। ସେଥିପାଇଁ ଯେତେ ଚେଷ୍ଟା କଲେ ମଧ୍ୟ, ଯେତେ ଇଚ୍ଛା କଲେ ମଧ୍ୟ, ଦୁଇ ତିନି ଦିନ ପରେ ପୁଣି ଆଉଥରେ ସେମାନେ ନିଶା ଖାଇବା ଆରମ୍ଭ କରିଦିଅନ୍ତି। ନିଶାର ଗୋଟେ ପ୍ରକୃତି, ତାର ଗୁଣ ହେଉଛି ଯେ ସେ ଆପଣଙ୍କର କେନ୍ଦ୍ରୀୟ ସ୍ନାୟବିକ ବ୍ୟବସ୍ଥାରେ ଏଭଳି ଭାବରେ ସେ ପ୍ରବେଶ କରିଯାଏ ଯେ ନିଶା ବିନା ଆପଣ ସ୍ୱାଭାବିକ ଭାବରେ ଚିନ୍ତା ମଧ୍ୟ କରିପାରନ୍ତି ନାହିଁ। ତେବେ କଥା ଉଠୁଛି, ଅନ୍ୟ ସମସ୍ତ ପବ୍ଲିକ ଏ ବିଷୟରେ ଜାଣିବା ଉଚିତ ଯେ ଏଇ ନିଶାଟା ଯେହେତୁ ଆମ ସମାଜର ସେ ବ୍ୟକ୍ତିଗତ କ୍ଷତି ବା ତାର ପାରିବାରିକ କ୍ଷତି ବା ସମାଜକୁ ମଧ୍ୟ ସେମାନେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଆଘାତ ପହଞ୍ଚାଇଥାନ୍ତି, କଥାବାର୍ତ୍ତାରେ, ଆଚରଣରେ। ତେଣୁ ଏ ବିଷୟରେ ସମସ୍ତେ ଜାଣି ରଖିଲେ ନିଶାର ଗୁଣ ପ୍ରକୃତି ତା ସାଙ୍ଗରେ ଲଢ଼ିବା ପାଇଁ ସୁବିଧା ହେବ। ସେଟା ବର୍ତ୍ତମାନ ଗୋଟେ ବହୁତ ବଡ଼ ସାମାଜିକ ଶତ୍ରୁ ରୂପେ ଛିଡ଼ା ହେଇଛି। ଆମେମାନେ ତାକୁ ଅଭ୍ୟାସ ଭାବି କୁଅଭ୍ୟାସ ଭାବି ତାକୁ ଚେଷ୍ଟା କରୁଛୁ, ନିଜ ଆଡୁ ଚେଷ୍ଟା କରି ତାକୁ କେମିତି ବନ୍ଦ କରିବା, କିନ୍ତୁ ଏଇଟା ଗୋଟେ ଅଭ୍ୟାସ ହୁଏ ନୁହେଁ। ସେ ଅଭ୍ୟାସରୁ ଧୀରେ ଧୀରେ ଗୋଟେ ରୋଗରେ ପରିଣତ ହେଇଯାଏ। ତେଣୁ ଡାକ୍ତରୀ ଭାଷାରେ ନିଶା କରିବାଟାକୁ ଗୋଟେ ରୋଗ ବୋଲି ଗ୍ରହଣ କରାଯାଇଛି। ତେବେ ନିଶାରେ କ'ଣ ଜିନିଷଟା ଅଛି ଯେ ସେଟା ଆମକୁ ଆଗ୍ରହାନ୍ୱିତ କରେ? କଥା ହେଉଛି, ଆମ ଦେହରେ ସ୍ୱାଭାବିକ ଭାବେ କିଛି ଆନନ୍ଦ ଅଣୁ ସୃଷ୍ଟି ହୁଏ, ଯେଭଳିକି ଆମେ ଭଲ ଖାଦ୍ୟଟେ ଖାଇଲେ, କିମ୍ବା ଭଲ ସାଙ୍ଗସାଥି ସହିତ ଆଳାପ ହେଲେ, କିମ୍ବା ଛୋଟ ଛୁଆଟିକୁ ଆଲିଙ୍ଗନ କଲେ, ଯେଉଁଭଳି ପ୍ରକାର ଦେହରେ ଗୋଟେ ଆନନ୍ଦର ଅଣୁର ବର୍ଷା ହୁଏ, ନିଶାରେ ମଧ୍ୟ ଠିକ୍ ସେଇଭଳି ଗୋଟେ ଆନନ୍ଦ ଅଣୁ ବର୍ଷା ହୁଏ। ଏଇ ଆନନ୍ଦ ଅଣୁ ତାକୁ ଡୋପାମାଇନ୍ କହନ୍ତି। ଡୋପାମାଇନ୍ର ବିଭିନ୍ନ ପ୍ରକାର ଅଛି। ସେଇ ଡୋପାମାଇନ୍ ଗୁଡ଼ା ଏହିସବୁ ନିଶାଦ୍ରବ୍ୟରୁ ଏତେ ପରିମାଣରେ ବାହାରିବା ଆରମ୍ଭ କରେ ଯେ ଆମର ସ୍ୱାଭାବିକ ଭାବେ ଶରୀରରେ ତିଆରି ହେଉଥିବା ସେ ଡୋପାମାଇନ୍ ବା ଆନନ୍ଦ ଅଣୁ ତିଆରି ହେବା ବନ୍ଦ ହୋଇଯାଏ, ଯାହାଫଳରେ କି ଆନନ୍ଦ ଅଣୁ ନ ରହିଲାକୁ ଆମର ମସ୍ତିଷ୍କ କାମ କରିବା ପାଇଁ ଆଗ୍ରହାନ୍ୱିତ ହୁଏ ନାହିଁ, ସେଇ ଆନନ୍ଦ ଅଣୁକୁ ଖୋଜି ବୁଲେ। ତେଣୁ ସେଇଟା ନ ପହଞ୍ଚିବା ପର୍ଯ୍ୟନ୍ତ ମସ୍ତିଷ୍କ ଠିକ୍ ଭାବରେ ଚିନ୍ତା କରିପାରେ ନାହିଁ, ଆଚାର ବ୍ୟବହାରରେ ସବୁ ବିଲକ୍ଷଣ ଦେଖାଯାଏ। ଆଉ ଏହା ବାଦ ନିଶା ଜଣେ ଆଗ୍ରହାନ୍ୱିତ ହଉ ହଉ କେମିତି ଏହା ଫାସରେ ପଡ଼ିଯାଏ, ଯେ ନିଶା ଧୀରେ ଧୀରେ ଧୀରେ ଧୀରେ ନିଶାର ପ୍ରକୃତି ହେଉଛି ସେ ଦିନକୁ ଦିନ ତାର ପରିମାଣ ବଢି ଚାଲିବ। ଆଜି ମୁଁ ଟିକେ ଚିମଟେ ଖାଉଥିଲେ ଯେତିକି ହେଉଥିଲା, କାଲି ହୁଏତ ମୋତେ ଅଞ୍ଜୁଳେ ଦରକାର ପଡ଼ିପାରେ। ଆଜି ଗୋଟେ ସିଗାରେଟ୍ ଆଣିଥିଲେ ଯେତିକି ହେଉଥିଲା, କାଲି 10 ସିଗାରେଟ୍ ଦରକାର ପଡ଼ିବ। ଏଇଟା ତାର ସ୍ୱାଭାବିକ ଗତି, ସେ ଧୀରେ ଧୀରେ ଧୀରେ ଧୀରେ ବଢି ଚାଲିବ। କ'ଣ କହନ୍ତି ତାକୁ? ସହନଶୀଳତା ଓ ନିର୍ଭରଶୀଳତା। ନିର୍ଭରଶୀଳତା ମାନେ ଦୁଇଥର ଖାଉଥିଲେ ଦିନକୁ 4 ଦରକାର ପଡ଼ିବ, ସହନଶୀଳତା ହେଉଛି ଗୋଟେ ଗ୍ରାମ ଖାଉଥିଲେ 5 ଦରକାର ପଡ଼ିବ ଧୀରେ ଧୀରେ। ଏଇଟା ହେଉଛି ତାର ସ୍ୱାଭାବିକ ପ୍ରକ୍ରିୟା, ତାର ଚରିତ୍ର, ଏଇଟା ହେଲା ନିଶାର ଗତି। ତେଣୁ ଏଥିରୁ ବାଦ ପଡ଼ିବା ଭାରି କଷ୍ଟ।
1: ବେଳେବେଳେ ଦେଖାଯାଏ ଯେ କିଛି ଭଲ ଲୋକମାନେ ନିଶା ଖାଉଛନ୍ତି ଏବଂ ବାପା ମାଆଙ୍କ କଥାରେ ବା ନିଜର ସହଧର୍ମିଣୀଙ୍କ କଥାରେ ହଠାତ୍ ନିଶା ଛାଡ଼ି ଦିଅନ୍ତି, ସେମାନେ ତ ପୁଣି ଆନନ୍ଦରେ ରହୁଛନ୍ତି।
0: ସାର୍, କେବେ କେବେ କ୍ୱଚିତ ହେଇପାରେ, ସେଥିପାଇଁ ପ୍ରବଳ ପରିମାଣରେ ମାନସିକ ଶକ୍ତି ଦରକାର ପଡ଼େ, ଏବଂ ତା ସହିତ ନିଶ୍ଚିତ ଭାବେ ସେମାନେ କିଛି ତାଙ୍କର ଆଚରଣ, ବ୍ୟବହାର, ଦୈନନ୍ଦିନ ଖାଦ୍ୟ, ଅଭ୍ୟାସ, ବ୍ୟାୟାମ, ଯୋଗ, ପ୍ରାର୍ଥନା ଇତ୍ୟାଦି ଏଗୁଡ଼ା ତ ନିହାତି ଆବଶ୍ୟକ ପଡ଼େ ନିଶା ଛାଡ଼ୁଥିବା ଅବସ୍ଥାରେ। ଏଗୁଡ଼ା ଜଣେ ଯଦି ଅଭ୍ୟାସ କରେ, ତଥାପି ବି ଯେତେବେଳେ ପ୍ରଥମେ ନିଶା ଛାଡ଼ିବ ସେତେବେଳେ ଗୋଟେ ତୀବ୍ର ଅବରୋହଣ ପ୍ରକ୍ରିୟା ଶରୀରରେ ଦେଖାଯାଏ। ଜଣେ କିଛି ଦିନ ଅଭ୍ୟାସ ହେଇଗଲା ପରେ, ଧରନ୍ତୁ 4-5 ବର୍ଷ ପରେ, ସେ ହଠାତ୍ ଛାଡ଼ିଦେଲେ ମାନେ ତା ଦେହରେ କିଛି ବିଲକ୍ଷଣ ଦେଖାଯିବ, ତାର ବଡିର ଫିଜିକାଲ ସିମ୍ପଟମ୍ରେ ଅଡ଼ୁଆ ଦେଖାଯିବ, ତାର ମାନସିକ ସ୍ୱାସ୍ଥ୍ୟରେ ଅଡ଼ୁଆ ଦେଖାଯିବ, ଆଉ ସେ ବିମାରୀ ବି ପଡ଼ିଯାଇପାରେ, କୌଣସି ଗୋଟେ ଜଟିଳ ବେମାରୀ ବି ପଡ଼ିଯାଇପାରେ। ତେଣୁ ଡକ୍ଟରଙ୍କ ସହିତ ପରାମର୍ଶ ନ କରି ହଠାତ୍ ଛାଡ଼ିଦେବାଟା କେବେ ପରାମର୍ଶ ଯୋଗ୍ୟ ନୁହେଁ। ସବୁବେଳେ ଡକ୍ଟରଙ୍କ ସହିତ ସମ୍ପର୍କ, ଯିଏ ଏ ବିଷୟରେ କ'ଣ କି ଟ୍ରେଣ୍ଡ, ଯିଏ ଡକ୍ଟର ଅଛନ୍ତି ଆଉ ଯେଉଁମାନେ ସବୁ ତାଙ୍କର ଅଲଗା ସବୁ ପରାମର୍ଶଦାତା ମଧ୍ୟ ନିର୍ଦ୍ଦିଷ୍ଟ ଭାବରେ ସେଇ ପାଠ ପଢ଼ି ସେମାନେ ତାଲିମ ପ୍ରାପ୍ତ ହୋଇଛନ୍ତି, ସେଇମାନଙ୍କ ଜରିଆରେ ନିଶା ଛାଡ଼ିବା ଭଲ। ତେବେ ସେଥିପାଇଁ ବିଭିନ୍ନ ପ୍ରକାର ସରକାରଙ୍କ ପକ୍ଷରୁ ବନ୍ଦୋବସ୍ତ ମଧ୍ୟ କରାଯାଇଛି, ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନେ ମଧ୍ୟ ତାଙ୍କର ସଂଗଠନ ଖୋଲିଛନ୍ତି। ତଥାପି ଆଗେ ନିଶା ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ଆହରଣ କରିସାରିଲା ପରେ ଏହା ସହିତ ଲଢ଼ିବା ସୁବିଧା ହୁଏ।
1: ତେବେ ଏଇ ନିଶା ସମ୍ପର୍କିତ ଯେଉଁ କ୍ଷତି ହେଉଛି ଆଉ ସେ ବିଷୟରେ ବି ତ ଆମର ଜାଣିବା ଦରକାର ବା ଜ୍ଞାନ ହେବା ଦରକାର।
0: ହଁ, ନିଶା ଭିତରେ କ'ଣ କ୍ଷତି ହେଉଛି, ଯିଏ ନିଜେ ନିଶାଶକ୍ତ ବ୍ୟକ୍ତି ସିଏ ତ ନିଜେ ବୁଝିପାରୁଥିବ, ତେବେ ତାର ପାଖଆଖ ଲୋକ, ସମ୍ପର୍କୀୟ ଆଉ ବନ୍ଧୁ ପରିଜନ ମାନେ ସେମାନେ ମଧ୍ୟ କିଛି କିଛି ତାର ଆଭାସ ପାଉଥିବେ। ତେବେ ସେ କ୍ଷତି ଗୁଡ଼ିକୁ ମୁଖ୍ୟତଃ 4-5 ଭାଗରେ ବିଭକ୍ତ କରାଯାଇପାରେ, ଯେମିତିକି ଶାରୀରିକ, ସାମାଜିକ, ଅର୍ଥନୈତିକ, ଆଧ୍ୟାତ୍ମିକ ଆଉ ମନସ୍ତାତ୍ତ୍ୱିକ, ଏଗୁଡ଼ା ସବୁ ବିଭିନ୍ନ ପ୍ରକାର। ସେଥିରେ ଆହୁରି ବହୁତ ଜିନିଷରେ ବିଲକ୍ଷଣ ଦେଖାଯାଏ। ଥରେ ନିଶା ଖାଇସାରିବା ପରେ ସେ ନିଶା ସହିତ ସେ ଏଭଳି ଭାବରେ ଆଡ଼ଜଷ୍ଟ ହେଇଯାଏ ଯେ ତା ବିନା ତାକୁ ସବୁକିଛି ଅଡ଼ୁଆ ଅଡ଼ୁଆ ଲାଗେ। ଆଉ ତେଣୁ ସେ ଯେଉଁ ସାମାଜିକ କ୍ଷତି କ'ଣ ହୁଏ ଆପଣ ବୁଝିପାରୁଥିବେ, ଯେମିତିକି ସମାଜରେ ସମସ୍ତେ ତାକୁ ଧୀରେ ଧୀରେ ଅବିଶ୍ୱାସ କରନ୍ତି, ନିଶା ଖାଉଥିବା ଲୋକ କେହି କେବେ ଭଲ ପାଆନ୍ତିନି, ବିଶ୍ୱାସ କରନ୍ତି ନାହିଁ, ମୁହଁରେ ଭଲ କଥା କହିବେ କିନ୍ତୁ

0: ପଛଆଡ଼େ କେବେ ହେ ସେ ନିଶା ଖାଉଛି ତାପରେ ବର୍ଷା ଦେଖିବ ନାହିଁ। ସମାଜରେ ଆପଣ ଥିଲେ ଯୋଉ ବନ୍ଧୁବର୍ଗ ମାନେ ଆଗରୁ ଥିଲେ ସାଙ୍ଗସାଥି ଧୀରେ ଧୀରେ ସେ ସାଙ୍ଗମାନେ ଦୂରେଇ ଗଲେ, ନିଶାଖିଆ ସାଙ୍ଗମାନଙ୍କ ପାଖକୁ ଆପଣ ଭିଡ଼ି ଗଲେ। ଧୀରେ ଧୀରେ ଆପଣ ଯେଉଁ କ୍ଲବ କିମ୍ବା ଯେଉଁ ସାଂସ୍କୃତିକ ଅନୁଷ୍ଠାନ ଗୁଡ଼ାରେ ସଂଯୁକ୍ତ ଥିଲେ ସେଗୁଡ଼ାରୁ ମଧ୍ୟ ଆପଣ ଧୀରେ ଧୀରେ ଦୂରେଇ ଯାଉଛନ୍ତି। ଏହିଭଳି ଭାବରେ ସମାଜରେ ଯେଉଁ ଆବଶ୍ୟକ ଆମର ଦେଶକୁ ଯେଉଁ ମାନବ ସମ୍ବଳ, ଏଥିରେ ମାନବ ସମ୍ବଳର ଘର ହାନି ହେଉଛି। ନିଶା ଖାଉଥିବା ଲୋକମାନେ କେବେ ବି ତାଙ୍କର ନିଶା ଖାଉଥିବା ଅବସ୍ଥାରେ ସମୟକୁ ସଦୁପଯୋଗ କରିପାରନ୍ତି ନାହିଁ, ବାକି ଅନ୍ୟ ସମୟ କଥା ତ ଛାଡ଼ନ୍ତୁ।
1: ତେବେ ନିଶା ଛାଡ଼ିବା ପାଇଁ ଆମର ଭାଇ ଭଉଣୀ ମାନେ ଯେଉଁମାନେ ଜାଣୁଛନ୍ତି ସେମାନେ କିଭଳି ପଦକ୍ଷେପ ନେଲେ ନିଶାରୁ ଦୂରରେ ରହିପାରିବେ?
0: ନିଶା ଛାଡ଼ିବା ପାଇଁ ହେଲେ ଜଣକୁ ଆଗେ ନିଜେ ସ୍ଥିର କରିବା ପାଇଁ ପଡ଼େ ଯେ ସେ ନିଶା ଛାଡ଼ିବ। ଆଗେ ସେ ନିଜେ ପ୍ରସ୍ତୁତ ହେବା ଦରକାର, ସେ ନିଶା ଛାଡ଼ିବା ପାଇଁ ଚାହୁଁନି। ଆଉ ଯଦି ତାର ବନ୍ଧୁ ପର୍ଯ୍ୟନ୍ତ ତାକୁ ପ୍ରେସର କରିବେ ସେଟା ସେ ମାନିବ ନାହିଁ, ବରଂ ଆହୁରି ଅଧିକା ନିଶା ଖାଇବ କିମ୍ବା ଦୁଇ ତିନି ଛାଡ଼ିଦେବ ଦେଖେଇବ, ତାପରେ ପୁଣି ଆହୁରି ଅଧିକା ଖାଇବ। ତେଣୁ ନିଶା ଛାଡ଼ିବା ପାଇଁ ହେଲେ ଆଗେ ପ୍ରଥମେ ସେ ନିଶା ଖାଉଥିବା ଲୋକଟିକୁ କନଭିନ୍ସ କରିବା ଦରକାର, ତାକୁ କନଫିଡେନ୍ସ ବି ତୁଳ ନେବା ଦରକାର ଯେ ସେ ନିଶା ଛାଡ଼ିବା କାହିଁକି ଆବଶ୍ୟକ। ଆଉ ସେ ନିଶା ଛାଡ଼ିବା ଫଳରେ ତାପରେ ଆପଣ ସିଏ ଯେତେବେଳେ ସେଥିପାଇଁ ସେ ପ୍ରସ୍ତୁତ ହେଇଯିବ ସେତେବେଳେ ଆପଣ ଜଣେ ଡକ୍ଟର ପରାମର୍ଶଦାତା ଏମାନଙ୍କ ସହିତ ଯୋଗାଯୋଗ କରି ଯଦି ସେ ଘରୋଇ ଭାବେ ଚିକିତ୍ସା ଦେବା ପାଇଁ ତାହେଲେ ଆବଶ୍ୟକ ଔଷଧ ନେଇ କରିବେ। କିନ୍ତୁ ମନେ ରଖନ୍ତୁ ନିଶା ଛାଡ଼ିବା ପାଇଁ ନା ବହୁତ ଗୁଡ଼ାଏ ଔଷଧ ପତ୍ର ବା ଅନ୍ୟ ଗୁଡ଼ାଏ ନିଜର ଆଚାର ବ୍ୟବହାର ଚାଲିଚଳନ ଖାଦ୍ୟପେୟରେ ବହୁତ ଡିସିପ୍ଲିନ୍ ଦରକାର ପଡ଼େ। ଆଉ ଯୋଗ ପ୍ରାଣାୟାମ ବିନା ପ୍ରାର୍ଥନା ବିନା ଏଥିରୁ ବାହାରିବା ବହୁତ ମୁସ୍କିଲ ହେଇଯାଏ, କାହିଁକି ନା ନିଶା ଖାଉଥିବା ସମୟରେ ଆମର ଜୀବନୀ ଶକ୍ତି ଆଧ୍ୟାତ୍ମିକ ଶକ୍ତି ଅତ୍ୟନ୍ତ ଦୁର୍ବଳ ହେଇଯାଇଥାଏ। ତେଣୁ ତାକୁ ଆଉଥରେ ପୁନର୍ଜାଗ୍ରତ କରି ଜୀବନୀ ଶକ୍ତି ଆହରଣ କରିବା ପାଇଁ ହେଲେ ପୁଣି ଆମକୁ ସେହିସବୁର ଆଶ୍ରୟ ନେବା ପାଇଁ ପଡ଼େ। ଏହା ବାଦ ବିଭିନ୍ନ ସମୟରେ ପରାମର୍ଶ ଦେବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ଟୋଲ୍ ଫ୍ରି ନମ୍ବର ମଧ୍ୟ ଜାରି ହୋଇଛି, ଏବଂ ଜୁନ୍ ମାସ 26 ତାରିଖରେ ଏଥିପାଇଁ ନିଶା ମୁକ୍ତି ଦିବସ ମଧ୍ୟ ଗୋଟିଏ ପାଳିତ ହେଉଛି ଆନ୍ତର୍ଜାତିକ ସ୍ତରରେ। ଆଉ ବିଭିନ୍ନ ସମୟରେ ନିଶା ଉପରେ ବାର୍ତ୍ତା ବିଭିନ୍ନ ପ୍ରସ୍ତାବମାନଙ୍କୁ ଭଲ ଭାବରେ ପରଖିଲେ ଆପଣମାନେ ଏ ସମ୍ପର୍କରେ ସମ୍ପୂର୍ଣ୍ଣ ଜ୍ଞାନ ପାଇପାରିବେ। ମୋର ବ୍ୟକ୍ତିଗତ ଅଭିଜ୍ଞତାରୁ ମୁଁ ଜାଣିଛି, ଆଉ ଯେଉଁମାନେ ନିଶାମୁକ୍ତି କେନ୍ଦ୍ରକୁ ଯାଆନ୍ତି ସେମାନେ ନିଶ୍ଚିତ ଭାବେ ତାଙ୍କ ଭିତରୁ କିଛି ଜଣ ସମ୍ପୂର୍ଣ୍ଣ ଭାବରେ ଛାଡ଼ି ଦିଅନ୍ତି, ଅନ୍ୟମାନେ କିଛି ବର୍ଷ ପରେ ପୁଣି ଆଉଥରେ ରିଲାପ୍ସ କରନ୍ତି, ତାକୁ ପ୍ରତ୍ୟାବର୍ତ୍ତନ ବୋଲି କୁହାଯାଏ। ତେଣୁ ପ୍ରତ୍ୟାବର୍ତ୍ତନ ହେଇଗଲା ମାନେ ତୁରନ୍ତ ଯଦି ସେ ପୁଣି ଆଉଥରେ ସାହାଯ୍ୟ ନିଏ ସେ ପୁଣି ଆଉଥରେ ସେଟା ତାର ଅଟକି ଯାଇପାରିବ। ଯେଉଁ ଭାଇ ଭଉଣୀମାନେ ନିଶା ଖାଉଛନ୍ତି ସେମାନେ ଆଗେ ଛାଡ଼ିବାକୁ ଚାହିଁବା ପାଇଁ ହେଲେ ପ୍ରାଥମିକ ଭାବେ ସେମାନେ ନିଜକୁ ଯଦି ସଂଯମ କରି ଧୀରେ ଧୀରେ ପରିମାଣ ଆଉ ତାଙ୍କର ଆବଶ୍ୟକତାକୁ କମେଇକି ଗୋଟେ ସ୍ଥିର ପୋଜିସନକୁ ଆଣନ୍ତି, ସେ ସମୟରେ ଡକ୍ଟରଙ୍କ ପରାମର୍ଶ ସହ ଯୋଗ ପ୍ରାଣାୟାମ ଧ୍ୟାନ ଧାରଣା ଇତ୍ୟାଦି କରି ଧୀରେ ଧୀରେ ନିଜକୁ ସୁସ୍ଥ କରିପାରିବେ। ଏଥିପାଇଁ ସମୟ ଲାଗିପାରେ, ଆମର ସ୍ନାୟୁ ବ୍ୟବସ୍ଥା ଥରେ ଖରାପ ହେଇଗଲେ ଏହା ସୁଧୁରିବା ପାଇଁ ପାଖାପାଖି 2 ବର୍ଷ ସମୟ ଲାଗିଯାଏ, ତଥାପି 6 ମାସ ପରେ କଷ୍ଟକର ଅନୁଭୂତି ବହୁତ କମିଯାଏ। ତେବେ ସେହି ସମୟରେ ଛାଡ଼ି ଦେଇସାରିବା ପରେ କିଛି ମାସ ପର୍ଯ୍ୟନ୍ତ ଆପଣଙ୍କୁ ଧୀରେ ଧୀରେ ଅପେକ୍ଷା କରିବା ପାଇଁ ପଡ଼ିବ। ନିଶା ଛାଡ଼ିଦେବାର ଅର୍ଥ ନୁହେଁ ଖାଲି ନିଶାରୁ ମୁକ୍ତି ହେଇଯିବା, ନିଶା ଛାଡ଼ିଦେଇ ସାମାଜିକ ମୁଖ୍ୟ ସ୍ରୋତରେ ପୁଣି ଆଉଥରେ ସାମିଲ ହୋଇ ସୁସ୍ଥ ଭାବେ ପୁଣି ସେହିଭଳି କାର୍ଯ୍ୟନିର୍ବାହ କରିବା ସାଧାରଣ ମଣିଷ ବୋଲି ସେତେବେଳେ ହିଁ ଆପଣଙ୍କୁ କୁହାଯିବ ନିଶାମୁକ୍ତ। ତେବେ ମନେ ରଖନ୍ତୁ ନିଶା ମୁକ୍ତି ଗୋଟେ ଚରମ ସମାଧାନ ନୁହେଁ, କାରଣ ନିଶା କରୁଥିବା ବ୍ୟକ୍ତିକୁ ଯେକୌଣସି ସମୟରେ ପୁଣି ନିଶା କରିବାର ମାନସିକତା ପ୍ରତ୍ୟାବର୍ତ୍ତନ କରିପାରେ। ଏଥିପାଇଁ ତାକୁ ସବୁବେଳେ ନିଜର ସେହିଭଳି ସାଙ୍ଗମାନଙ୍କ ସହିତ ନିଶାମୁକ୍ତ ହୋଇଥିବା ସାଙ୍ଗମାନଙ୍କ ସଂସ୍ପର୍ଶ ରଖି ତାଙ୍କ ସହିତ ଏଥିପାଇଁ ସବୁବେଳେ ପ୍ଲାନିଂ କରୁଥିବା ଦରକାର। ସେଥିପାଇଁ ନାର୍କୋଟିକ୍ ଆନୋନିମାସ୍, ଆଲକୋହଲିକ୍ ଆନୋନିମାସ୍ ଇତ୍ୟାଦି ସବୁ ସଂଗଠନ ମଧ୍ୟ ଗଢ଼ାଯାଇଛି। ଯିଏ ଚାହିଁବ ସେ ନିଶା ଛାଡ଼ିବାରୁ ଏଇଟା ଏମିତି ଗୋଟେ କିଛି ଜିନିଷ ରୋଗ ନୁହେଁ ଯେ ରୋଗର କୌଣସି ନିରାକରଣ ନାହିଁ, ଏଇଟା ଗୋଟେ ରୋଗ ଏବଂ ରୋଗ ନିରାକରଣ କରିହେବ। ଆଉ ଏ କଥା ମଧ୍ୟ ସତ୍ୟ ଯେ ନିଶା ଛାଡ଼ିବ ସେ କେବଳ ଏକଲା ଏଥିପାଇଁ ପ୍ରସ୍ତୁତ ହେଇଗଲେ ହେବନି, ତାକୁ ସହଯୋଗ କରିବା ପାଇଁ ତାର ପରିବାର ଜଣ ଏବଂ ତାର ନିୟମିତ ବନ୍ଧୁ ପରିଜନ ସମସ୍ତେ ତାକୁ ଏ କ୍ଷେତ୍ରରେ ହାର୍ଦ୍ଦିକ ସମର୍ଥନ କରିବା ଦରକାର, ତାକୁ ସହାୟତା କରିବା ଦରକାର, ଏବଂ ତାକୁ ସେହିଭଳି ସ୍ନେହ ଶ୍ରଦ୍ଧା ଦରକାର ଘୃଣା ନ କରିକି ପୂର୍ବର ଯେଉଁ ଘୃଣା ହେଇଥିଲା ସୃଷ୍ଟି। ଏହା ବାଦ ଆମେମାନେ ସମସ୍ତେ ଚାହିଁଲେ ଛାଡ଼ିପାରିବା ନିଶାକୁ, ଆଉ ନିଶା ଛାଡ଼ିବା ପଛରେ କେବଳ ନିଶାଗ୍ରସ୍ତ ଲୋକର ଆବଶ୍ୟକତା ନାହିଁ, ଏଇଟା ସମାଜର ମଧ୍ୟ ଦାୟିତ୍ୱ। ତେଣୁ ସେଥିପାଇଁ ଗୋଟେ ଅଲଗା ମନ୍ତ୍ରଣାଳୟ ମଧ୍ୟ ସୃଷ୍ଟି କରାହେଇଛି, ଯେଉଁ ମନ୍ତ୍ରଣାଳୟ ଏସବୁ ନିଶାକୁ ଗୋଟେ ରୋଗ ଭାବିକି ନିଶାଶକ୍ତ ଲୋକକୁ କୌଣସି ଘୃଣା ନ କରିକି ତାର କେମିତି ଉପଯୁକ୍ତ ଥଇଥାନ ହେବ ତାର ମଧ୍ୟ ବନ୍ଦୋବସ୍ତ କରାଯାଇଛି। ଏଇଟା ଗୋଟେ ଆମମାନଙ୍କର ସାମାଜିକ ଦାୟିତ୍ୱ, ରାଷ୍ଟ୍ରୀୟ ଦାୟିତ୍ୱ, ଏଥିରେ ଆମ ସମସ୍ତଙ୍କର ସାହାଯ୍ୟ ସମର୍ଥନ ଏବଂ ଏଥିରେ ଆମର କାର୍ଯ୍ୟକାରିତା ଆବଶ୍ୟକ ପଡ଼ୁଛି। ତେଣୁ ଯେ କେହି ବି ଯେକୌଣସି ସମୟରେ ନିଶା ଖାଉଥିଲେ ତାଙ୍କୁ କେମିତି ସେଥିରୁ ନିରୁତ୍ସାହିତ କରାଯାଇପାରିବ, ସେଥିରୁ କେମିତି କାଦକୁ ଯିବା କି ପାଇଁ, ଗୋଡ଼ ଧୋଇବା କି ପାଇଁ, ତେଣୁ ପୂର୍ବରୁ ହିଁ ସାବଧାନ ହେଇଗଲେ ମୂଳୁ ମାଇଲେ ଜୀବ ସରି ଦେବଙ୍କ ସଂ କିପା କରି। ତେଣୁ ମୂଳରୁ ଯେତେବେଳେ ପିଲା ନିଶା କରିବା ଆମ୍ଭ ସେତେବେଳେ ତାକୁ ଯଦି ଆପଣ ଠିକ୍ ଭାବରେ ଦେଖନ୍ତି ତାହେଲେ ସେ ଆଉ ନିଶାକୁ ଯିବନି, ମୂଳରୁ ନିବାରଣ ହେଇଗଲା, ଆଉ ମୁକ୍ତି କଥା କାହିଁ ଆସୁଛି। ତେଣୁ ଆସନ୍ତୁ ଆମେ ସମସ୍ତେ ମିଳିମିଶି ପୁଣି ଆଉଥରେ ଏକ ନିଶାମୁକ୍ତ ସମାଜ ଗଠନ କରି ଆମର ଦେଶକୁ ପୁଣି ଆଗେଇ ନେବା।
1: ଦେବଦତ୍ତ ମିସ୍ତ୍ରୀ, ଆଜି ଆପଣ ନିଶାମୁକ୍ତି ସମ୍ପର୍କରେ ଅନେକ କିଛି ତଥ୍ୟ ଦେଇଥିବାରୁ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ଅନେକ ଅନେକ ଧନ୍ୟବାଦ।

0: ଆମ କାର୍ଯ୍ୟକ୍ରମ ତ ସରି ଆସିଲାଣି, ଆମର ଆପଣମାନେ ଜାଣିଛନ୍ତି ଆମର କାର୍ଯ୍ୟକ୍ରମର ଇଏ ହେଉଛି ଅବଧି ହେଉଛି ଅଧଘଣ୍ଟା, ତାହାରି ଭିତରେ ଆମେ ଆପଣଙ୍କୁ ବିଭିନ୍ନ ରକମ ଚେଷ୍ଟା କରୁ ଯେ ଆପଣଙ୍କୁ ସଚେତନ କରିବା, ଆମେ ମଧ୍ୟ ସଚେତନ ହେବା, ଆମ ପରିବାରକୁ ସଚେତନ କରିବା, ଆପଣମାନଙ୍କୁ ସଚେତନ କରିବା, ତାହାରି ଭିତରେ ଆପଣ ଟିକେ ଖୋଜନ୍ତୁ, ଜାଣନ୍ତୁ, ଶୁଣନ୍ତୁ ଏବଂ ସେଇ ହିସାବରେ ପଦକ୍ଷେପ ନିଅନ୍ତୁ, ତେବେ ଯାଇକି ଆମର ଯୋଉ ଆକାଶବାଣୀ ବାରିପଦାର ଯୋଉ କାର୍ଯ୍ୟକ୍ରମ ରହିଛି ଚାଷବାସ, ତାର ଯୋଉ ରହିଛି ସଫଳ ରୂପାୟନ, ଆମେ ସଫଳ ରୂପାୟନ କରିପାରିବା। ଆମ କାର୍ଯ୍ୟକ୍ରମର ନାମ ହେଉଛି ଚାଷବାସ, କିନ୍ତୁ ଆମେ ସବୁ କଥା ହଉ, ଆମ ଠିକଣା ହେଉଛି
1: ଚାଷବାସ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନ୍ ନମ୍ବର 757002 ଜିଲ୍ଲା ମୟୂରଭଞ୍ଜ।
0: ଆମକୁ ଶୁଣୁଥିବା ସବୁ ଶ୍ରୋତା ବନ୍ଧୁ, ସବୁ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ସହିତ ଆଜିକା କାର୍ଯ୍ୟକ୍ରମ ଏଇଠି ରଖୁଛୁ। ନମସ୍କାର।

ଶ୍ରୋତା ବନ୍ଧୁ, ଆପଣମାନେ ଶୁଣୁଥିଲେ ଅଭିମାନ କଥା ଚିତ୍ରରୁ ଏହି ଗୀତଟି କଣ୍ଠଦାନ କରିଥିଲେ ଅକ୍ଷୟ ମହାନ୍ତି। କଥାଚିତ୍ର ଅଭିମନ୍ୟୁ, କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ନିବେଦିତା।

0: ଆଖିରେ ଇନଫେକ୍ଟ କଲେ ସୁପର ଏଡେଡ଼୍ ଇନଫେକ୍ସନ୍ ହେଇକି ଆମର ବହୁତ କିଛି ଇନଫେକ୍ସନ୍ ସିଭିଅରିଟି ବଢ଼ିଯାଇପାରେ। ସେକେଣ୍ଡ କଥା ହେଉଛି, ଯେଉଁ ଲୋକକୁ ଇନଫେକ୍ସନ୍ ଅଛି କି କଞ୍ଜକ୍ଟିଭାଇଟିସ୍ ଅଛି, ଯେକୌଣସି ଗୋଟେ ଚଷମା ବ୍ୟବହାର କରିବେ। ଚଷମା ବ୍ୟବହାର କଲେ ଆମର ଦୁଇ ପ୍ରକାର ବେନିଫିଟ୍ ରହିବା। ପ୍ରଥମ କଥା ହେଉଛି ପ୍ରୋଟେକ୍ସନ୍। ପ୍ରୋଟେକ୍ସନ୍ ମାନେ ଏୟାର୍ବର୍ନ ଇନଫେକ୍ସନ୍, ଯେଉଁଟା ଏଇ ଡ୍ରପ୍ଲେଟ୍ରେ ହେଉଛି, ତାକୁ ଆମେ ପ୍ରିଭେଣ୍ଟ କରିପାରିବା। ସେକେଣ୍ଡ ହେଉଛି ଟ୍ରାନ୍ସମିସନ୍କୁ ମଧ୍ୟ ଆମେ ପ୍ରିଭେଣ୍ଟ କରିପାରିବା, କାହିଁକିନା ଡାଇରେକ୍ଟ ଆମ ହାତ ଆଖି ପାଖରେ ପହଞ୍ଚିବନି, ତ ଆମ ଆଖି ହାତରେ ନ ବାଜିଲେ ଆମେ ତାର ଟ୍ରାନ୍ସମିସନ୍କୁ ରୋକିପାରିବା। ସେଠି ଆଉ କିଛି କରିପାରିବା, ଯେମିତିକି ଆମେ ସେପାରେସନ୍, ମାନେ ଆମ ଯାହା କଞ୍ଜକ୍ଟିଭାଇଟିସ୍ ରୋଗୀଙ୍କ ନିଜର ଟାୱାଲ କି ତାଙ୍କ ପିଲୋ କଭର୍, ତାଙ୍କ କପଡ଼ା ସବୁ ଆମେ ଟିକେ ସେପାରେଟ୍ରେ ରଖିବା, ଯାହାଦ୍ୱାରା ସେ ଅଲଗା କପଡ଼ାକୁ ଜୀବାଣୁଗୁଡ଼ାକ ସଂକ୍ରମିତ କରିବନି ଓ ଅଲଗା ଫ୍ୟାମିଲିର ଅଲଗା ଲୋକଙ୍କୁ ସଂକ୍ରମଣ କରିବା ଚାନ୍ସକୁ ଆମେ କମେଇ ପାରିବା।
1: ଆଖି ଧରିଲେ ପ୍ରଥମେ ଘରୋଇ ଉପଚାର କ'ଣ କରାଯାଇପାରିବ?
0: ମୁଁ ତ କହିବି ଘରୋଇ ଉପଚାରଠୁ ଆପଣ ଦୂରରେ ହିଁ ରହନ୍ତୁ, କାହିଁକିନା ଆଖି ଗୋଟେ ସେନ୍ସିଟିଭ୍ ଅର୍ଗାନ୍। ଆମେ ଆଖିକୁ ନେଇ କିଛି ବି ଏକ୍ସପେରିମେଣ୍ଟ କରିବା କଥା ନୁହେଁ, କାରଣ କେତେଜଣ ଦେଖାଯାଏ ଯେ ଘରେ ସେମାନେ ହଳଦୀ ପାଣି ୟୁଜ୍ କରନ୍ତି, ମହୁ ପକାନ୍ତି, ପିଆଜ ରସ ପକାନ୍ତି କି କିଛି ପତ୍ରର ରସ ପକାନ୍ତି,
1: ପୁଣି ମ୍ୟାଡମ୍ ମା କ୍ଷୀର ବି ପକାଇ ଦିଅନ୍ତି।
0: ହଁ, ମା କ୍ଷୀରରେ କିଛି ଆଣ୍ଟିବାୟୋଟିକ୍ ଅଂଶ ରହିଥାଏ, କିନ୍ତୁ କଞ୍ଜକ୍ଟିଭାଇଟିସ୍ ପାଇଁ ତାର ଟ୍ରିଟମେଣ୍ଟ ପାଇଁ ସିଏ ସଫିସିଏଣ୍ଟ ନୁହେଁ।
1: ଆଚ୍ଛା, ତେବେ ଏସବୁ ପାଇଁ ଆମେ ପ୍ରଥମେ ଡାକ୍ତରଙ୍କ ପରାମର୍ଶ ନେଇ ଆଖିରେ ଡ୍ରପ୍ ପକାଇବା ଉଚିତ।
0: ହଁ, ଦେଖାଯାଏ ଯେ ବହୁତ, ମାନେ 50%ରୁ ଅଧିକ ଲୋକ ଓଭର ଦ କାଉଣ୍ଟରରୁ, ମାନେ ଔଷଧ ଦୋକାନରୁ ଡାଇରେକ୍ଟ ଡ୍ରପ୍ ଆଣି ପକାନ୍ତି। ବେଳେବେଳେ ଔଷଧ ଦୋକାନୀ ସେମାନଙ୍କୁ ଷ୍ଟିରଏଡ଼୍ କଣ୍ଟେନିଂ ଡ୍ରପ୍ ଗୁଡ଼ାକ ଦେଇଥାଏ। ଷ୍ଟିରଏଡ଼୍ କଣ୍ଟେନିଂ ଡ୍ରପ୍ ଦେଲେ କ'ଣ ହୁଏ ନା, ବେଳେବେଳେ ଲଙ୍ଗ୍ ଟର୍ମ ୟୁଜ୍ କଲେ କି ଯେଉଁମାନେ ଡାଇବେଟିକ୍ ପେସେଣ୍ଟ ଗୁଡ଼ାକର କଳା ଡୋଳାରେ କିଛି ସ୍ପଟ୍ ଆସିଯାଏ, ଯେଉଁଥିରେ କି ଦୃଷ୍ଟିଶକ୍ତି ହରାଇବାର ସମ୍ଭାବନା ଥାଏ। ସେଥିପାଇଁ ଆପଣ ବିନା ପରାମର୍ଶରେ କିଛି ବି ଡ୍ରପ୍ ଆଖିରେ ପକାନ୍ତୁ ନାହିଁ।
1: ଆଖିଧରା ସମସ୍ୟା ଥିଲେ କେଉଁମାନଙ୍କୁ ଅଧିକ ସତର୍କ ରହିବାକୁ ପଡ଼ିଥାଏ?
0: ଦେଖନ୍ତୁ, କଞ୍ଜକ୍ଟିଭାଇଟିସ୍ ଗୋଟେ ଇନଫେକ୍ଟିଭ୍ କଣ୍ଡିସନ୍, ଯେଉଁଥିରେ କି ଭାଇରାଲ ଇନଫେକ୍ସନ୍, ମାନେ ଭୂତାଣୁ ଜନିତ ହୋଇପାରେ କି ସୁପରଏଡେଡ୍ ବ୍ୟାକ୍ଟେରିଆଲ ଇନଫେକ୍ସନ୍ ଦ୍ୱାରା ହୋଇଥାଏ। ତେଣୁ ଯେହେତୁ ଏହା ଗୋଟେ ଇନଫେକ୍ଟିଭ୍ କଣ୍ଡିସନ୍, ତ ଯେଉଁମାନଙ୍କର ଇମ୍ୟୁନିଟି କମ୍ ଥିବ, ଯେମିତିକି ଡାଇବେଟିକ୍ ପେସେଣ୍ଟ, ଛୋଟ ଛୁଆ, HIV ପେସେଣ୍ଟ, TB ପେସେଣ୍ଟ, ଯେଉଁମାନେ ମାଲ୍ ନରିଷ୍ଟ ଅଛନ୍ତି କି ଯେଉଁମାନେ ଆଖିରେ କଣ୍ଟାକ୍ଟ ଲେନ୍ସ ୟୁଜ୍ କରୁଛନ୍ତି କିମ୍ବା ଆଖିର ଅପରେସନ୍ ହେଇଛି ଏଇ କିଛି ଦିନରେ, ତ ସେମାନେ ଅଧିକ ସତର୍କତା ଅବଲମ୍ବନ କରିବେ ଯେମିତିକି ଆଖିର ଇନଫେକ୍ସନ୍ ହେବ ନାହିଁ।
1: ବାସ୍ତବରେ ଏହାର ଚିକିତ୍ସା ବ୍ୟବସ୍ଥା କ'ଣ ରହିଛି?
0: ପ୍ରଥମ କଥା ହେଉଛି କଞ୍ଜକ୍ଟିଭାଇଟିସ୍ ବା ଆମେ ଯେଉଁ ପିଙ୍କ୍ ଆଇ ବୋଲି କହୁ, ଗୋଟେ ଭାଇରାଲ ଇନଫେକ୍ସନ୍ ଯେହେତୁ, ଯାହା ଚିକିତ୍ସା କଲେ ବି ସିଏ ତାର 6-7 ଦିନ ନିଏ। ସେଲ୍ଫ ଲିମିଟିଂ ଡିଜିଜ୍ ଆମେ ଯାହାକୁ କହୁ, ମାନେ ଆପଣ 10 ପ୍ରକାର ଡ୍ରପ୍ ପକାଇଲେ ମଧ୍ୟ 24 ଘଣ୍ଟା ଭିତରେ ସିଏ ଭଲ ହୁଏନି, 6-7 ଦିନ ତାର କଷ୍ଟ ଟିକେ ନିଖେ ସହିବାକୁ ପଡ଼େ। କଷ୍ଟଟାକୁ ଟିକେ କମେଇବା ପାଇଁ ଆମେ କିଛି ଲୁବ୍ରିକେଟିଂ ଡ୍ରପ୍ ପକାଇ ପାରିବା, ତ ସବୁବେଳେ ମେଡିକେଟେଡ୍ ସଲ୍ୟୁସନ୍ ଚିକିତ୍ସକଙ୍କ ପରାମର୍ଶରେ ହିଁ ପକାଇବା ଜରୁରୀ। ସବୁବେଳେ ଡାକ୍ତରଙ୍କ ପରାମର୍ଶ ସହିତ ହିଁ ଔଷଧ ବ୍ୟବହାର କରନ୍ତୁ। ଯେଉଁ ଆଇ ଡ୍ରପ୍ ଯାହାକି ପକାଉଛନ୍ତି ତାକୁ କେୟାରଫୁଲି ପକାନ୍ତୁ। ଆଇ ଡ୍ରପ୍ର ଟିପ୍କୁ, ମାନେ ନୋଜଲ୍ଟାକୁ ଟଚ୍ କରିବେ ନାହିଁ, କାହିଁକିନା ହାତରେ ବହୁତ ଇନଫେକ୍ଟିଭ୍ ଆମର ହଜାର ହଜାର ଜୀବାଣୁ ରହିଛନ୍ତି, ତ ଆଇ ଡ୍ରପ୍ର ଯେଉଁଟା ଟିପ୍ ଅଛି, ଯେଉଁଟା ଆଖି ଉପରେ ପଡ଼େ, ତାକୁ ଆଖିରେ ବି ଟଚ୍ କରିବେନି କି ହାତରେ ବି ଟଚ୍ କରିବେନି। ଆଉ ପୁରୁଣା ଡ୍ରପ୍, ଘରେ କିଛି ପୁରୁଣା ଡ୍ରପ୍ ପଡ଼ିଛି, 1.5 ମାସ କି 2 ମାସରୁ ଅଧିକ ପୁରୁଣା ହେଲାନି, ତାକୁ ଜମା ୟୁଜ୍ କରିବେ ନାହିଁ। ଯାହା ୟୁଜ୍ କରିବେ, ଆପଣ ଆଇ ଡ୍ରପ୍ ୟୁଜ୍ କରିବେ 1.5 ମାସରୁ 2 ମାସ ଭିତରେ ଥିବା ଡ୍ରପ୍ ହିଁ ୟୁଜ୍ କରିବେ।
1: ପରିଶେଷରେ, ଆଖିଧରା ରୋଗ ବା କଞ୍ଜକ୍ଟିଭାଇଟିସ୍ ରୋଗଠାରୁ ଦୂରେଇ ରହିବା ପାଇଁ ଆମେ କିଭଳି ସାବଧାନ ରହିବା, ଏଥିପାଇଁ ଆମ ଶ୍ରୋତାବନ୍ଧୁମାନଙ୍କୁ କ'ଣ ପରାମର୍ଶ ଦେବେ?
0: ମୂଳତଃ ମୁଁ କହିବି, ନିଜ ହାତ ଜମା ଆଖିରେ ଲଗାନ୍ତୁ ନାହିଁ, କାହିଁକିନା ହାତରେ ଆମର ହଜାର ହଜାର ଜୀବାଣୁ ଥାଏ ଯାହାକି ଆମ ଆଖିକୁ ଇଫେକ୍ଟ କରେ, ଇନଫେକ୍ସନ୍ ହୁଏ। ତାପରେ ଯଦି କଞ୍ଜକ୍ଟିଭାଇଟିସ୍ ହୋଇଛି, ଇନଫେକ୍ସନ୍ ହୋଇଛି, ତ ହାତ ଦେବେନି। ଯାହା ବି ୟୁଜ୍ କରୁଛନ୍ତି, ପାଣି ବାହାରୁଛି, ଲେଞ୍ଚରା ବାହାରୁଛି, ତାକୁ ପୋଛିବା ପାଇଁ କପଡ଼ା ୟୁଜ୍ କଲେ ତ ନର୍ମାଲ ସ୍କିନ୍ରେ ବି ସୋର୍ନେସ୍ ଆସିବ। ବେଟର୍ ଆପଣ ଡ୍ରାଇ ଟିସୁ ପେପର କିମ୍ବା ତୁଳା ୟୁଜ୍ କରିବେ, ତାକୁ ଏଠି ସେଠି ଫୋପାଡ଼ିବେନି, ଡାଇରେକ୍ଟ ଡଷ୍ଟବିନ୍କୁ ଯିବ। ଆଉ କ୍ରାଉଡେଡ଼୍ ପ୍ଲେସ୍କୁ ଏଭଏଡ଼୍ କରିବେ, ସୋସିଆଲ୍ ଗେଦରିଂ, କ୍ରାଉଡେଡ଼୍ ପ୍ଲେସ୍କୁ ଏଭଏଡ଼୍ କରିବେ। ଆଉ ଯଦି ଛୁଆମାନଙ୍କୁ କଞ୍ଜକ୍ଟିଭାଇଟିସ୍ ହେଇଛି, ଆଖି ଧରିଛି, ତ ବେଟର୍ ଆପଣ ତାଙ୍କୁ ସ୍କୁଲ୍କୁ ପଠାଇବେନି।
1: ଡାକ୍ତର ମଞ୍ଜୁଳା ପ୍ରଧାନ ଆଜି ଆମ ଆକାଶବାଣୀ ବାରିପଦା ଷ୍ଟୁଡ଼ିଓରେ ଉପସ୍ଥିତ ରହି କଞ୍ଜାକ୍ଟିଭାଇଟିସ୍ ବା ଆଖିଧରା ସମସ୍ୟା ସମ୍ପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଥିବାରୁ ଏଥିପାଇଁ ଆମ ଅନୁଷ୍ଠାନ ତରଫରୁ ଆପଣଙ୍କୁ ଅଶେଷ

0: ଏତେବେଳ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ବାରିପଦା ଷ୍ଟୁଡିଓ ଖଡ଼ିରେ ସମୟ ବର୍ତ୍ତମାନ ରାତି 10ଟା। ଆସନ୍ତୁ ଶୁଣିବା ଲୋକସଙ୍ଗୀତ କାର୍ଯ୍ୟକ୍ରମରେ ଦାସକାଠିଆ। ପରିବେଷଣ କରିଛନ୍ତି ପ୍ରଭାକର ମହାନ୍ତି ଏବଂ ସାଥୀ କଳାକାର ବୃନ୍ଦ।
1: ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର ଗୁରୁ ସାକ୍ଷାତ

0: ସେଇ ପ୍ରଭୁଙ୍କ ପଦରେ ଭକ୍ତି ରଖି ଶ୍ରୀ ମହାଭାରତରୁ ଗାଇବା ଶୋଭାବତୀ ହରଣ
1: ହଉ
0: କାହାଣୀ ଆରମ୍ଭରେ ଆମର ଦୀନ କୃଷ୍ଣ ଦାସ ଗୋଟିଏ ପଦ ପ୍ରମାଣ ଦେଇଛନ୍ତି।
1: କଣ ଦଉଛନ୍ତି?

0: ସେ ସାଧୁ ଜନ ମାନେ
1: ଏକ
0: ମନରେ ଏକ ଧ୍ୟାନରେ ସେଇ କୃଷ୍ଣ କଥା ଶ୍ରବଣ କରନ୍ତୁ।
1: ଆଚ୍ଛା,
0: ହରିଙ୍କ ଲୀଳା କୀର୍ତ୍ତନ ହରିଙ୍କ ଗୁଣାବଳୀ ଶୁଣିଲେ, ନାମ ଶ୍ରବଣ କଲେ ଅଙ୍ଗରୁ ସମସ୍ତ ପାପ ବିଦୂରିତ ହେଇଯିବ। ତେବେ କହୁଛନ୍ତି ଅଗସ୍ତ୍ୟ ଋଷି ଶୁଣୁଛନ୍ତି ବୈବସ୍ୱତ ମନ ରାଜା।
1: କଣ ହେଲା
0: ଶ୍ରୀ ମହାଭାରତ କାହାଣୀ
1: ହଉ
0: ଏ ସ୍ୱର୍ଗ।

0: ଭିତରେ କଳି ଲଗେଇବା ପାଇଁ ନନ୍ଦନବନରୁ ଗୋଟିଏ କନକ ଚମ୍ପା ଫୁଲ ଧରି ଦ୍ୱାରକାରେ ଶାମ୍ବ ଘରଣୀ ଚନ୍ଦ୍ରାବତୀ ଅନ୍ତପୁରରେ ପହଞ୍ଚିଗଲେ। ଚନ୍ଦ୍ରାବତୀ ନାରଦଙ୍କୁ ନମସ୍କାର କଲା। ତେବେ ନାରଦ କଲ୍ୟାଣ ଦଉଛନ୍ତି।
1: କଣ ଦଉଛନ୍ତି?
0: କରପାତି କଲ୍ୟାଣ ବାଞ୍ଛନ୍ତି ବ୍ରହ୍ମ ବେତା ଧନ ପୁତ୍ରବତୀ ହୁଅଲ
1: ଦୁର୍ଯ୍ୟୋଧନ।
0: ଯେତେବେଳେ ପୁତ୍ରବତୀ ହୁଅ ବୋଲି ନାରଦ କଲ୍ୟାଣ ଦେଲେ ଚନ୍ଦ୍ରାବତୀକୁ, ଚନ୍ଦ୍ରାବତୀ କାନ୍ଦି କାନ୍ଦି ନାରଦଙ୍କ ପାଦ ଧରି କହୁଛି।
1: କଣ କହୁଛି?
0: ହେ

0: ସ୍ତ୍ରୀ କାନ୍ଦି କାନ୍ଦି କହୁଛି ଆଜ୍ଞା, ଏବେ ଅଭାଗିନୀର କପାଳରେ ପୁତ୍ର କନ୍ୟା ନାହିଁ।
1: ନା ନା,
0: ଆପଣ ଏତେ ବଡ଼ରୁ ସେ କାହିଁକି ଏଭଳି କଲ୍ୟାଣ ଦେଲେ?
1: ହଁ,
0: କାନ୍ଦି କାନ୍ଦି ଯେତେବେଳେ ଝିଅ କହିଲା,
1: ଆଚ୍ଛା
0: ନାରଦ କହୁଛନ୍ତି ଚନ୍ଦ୍ରାବତୀକୁ
1: କଣ ବୋଲି କହୁଛନ୍ତି?
0: ନା କାହା।

0: ଚନ୍ଦ୍ରାବତୀ, ତୁ ଯେବେ ଚୈତ୍ର ଶୁକ୍ଳ ଅଷ୍ଟମୀ ତିଥିରେ ଦୁର୍ଗାଙ୍କ ବ୍ରତ କରି ଉପାସନା କରିପାରୁ ନିଶ୍ଚିତ ସନ୍ତାନବତୀ ହବୁ। କିନ୍ତୁ ବିଭିନ୍ନ ଫୁଲ ସହିତ ମା ସ୍ୱର୍ଣ୍ଣ ଚମ୍ପା କିଛି ଦରକାର। ଯେତେବେଳେ ସ୍ୱର୍ଣ୍ଣ ଚମ୍ପା କଥା ଶୁଣିଦେଲା ଚନ୍ଦ୍ରାବତୀ କହିଲା, ଆଜ୍ଞା ଏ ବ୍ରତ ହେଇପାରିବନି କି ମୁଁ ଏ ଫୁଲ ପାଇପାରିବି ନାହିଁ।
1: କାହିଁକି?
0: ଆରେ ଏ ଫୁଲ ତ ମର୍ତ୍ତ୍ୟରେ କି ଦ୍ୱାରକାରେ ନାହିଁ, ତେବେ ମୁଁ ଫୁଲ ପାଇବି କୋଉଠୁ, ଆଶା କରିବି କେମିତି। ତେବେ ନାରଦ ହସି ହସି କହିଲେ,
1: କଣ ବୋଲି କହୁଛନ୍ତି?
0: ହେ ଝିଅ, ଏକା ତୋର

0: ମହର୍ଷି ବାହାରିଲେ ସ୍ୱର୍ଗ ପୁରେ ମନ
1: ଦଣ୍ଡେ ବସି
0: ନାରଦ ଚନ୍ଦ୍ରାବତୀକୁ କନକ ଚମ୍ପା ଫୁଲ ଦେଇ କହିଲେ ମା ଏ ଫୁଲଟି ମିଳିବ ସ୍ୱର୍ଗ ନନ୍ଦନ କାନନରେ ସ୍ୱାମୀ ଯେବେ ଆଣିପାରେ
1: ତାହେଲେ
0: ବ୍ରତ ପୂର୍ଣ୍ଣ ହବ ନାରଦ ଚାଲିଗଲେ ଆସୁଛି ସନ୍ଧ୍ୟା
1: ସନ୍ଧ୍ୟା କେମିତି ଆସୁଛି
0: ଅଭିମନୁ ସାମନ୍ତ ସିଂହାର ପଦେ ପ୍ରମାଣ ଦେଲେ
1: ଆଚ୍ଛା ହଉ
0: ଏ

0: ସନ୍ଧ୍ୟା ପରେ ରାତ୍ରି ଘନେଇ ଆସିଲା। ଚନ୍ଦ୍ରାବତୀ ପ୍ରୀତିକୁ ଆଶା କରି ସାମ୍ବବୀର ପହଞ୍ଚିଲା ଅନ୍ତପୁରରେ। ଦେଖିଲା ପ୍ରିୟା ମନ ଦୁଃଖରେ ବସିଛି, ମାନ କରି ବସିଛି ଚନ୍ଦ୍ରାବତୀ। ଡାକିଦେଲା ସାମ୍ବ।
1: କେମିତି ଡାକିଲା?

0: ଲୋକନନ୍ଦନ କାନରେ ଫୁଲ ତୋଳୁଛି ଚମ୍ପା ଗଛରୁ ଆଜି ଶାମ୍ବ, ତେବେ ସୁରସେନର ଝିଅ ଶୋଭାବତୀ ସଖୀ ସାଙ୍ଗରେ ଧରି ଆକାଶ ଗଙ୍ଗାରେ ସ୍ନାନ କରୁଛି। ରୂପସୀ ଆଜି ତରୁଣୀ ଶୋଭାବତୀ କେମିତି ସୁନ୍ଦର ହେଇଛି,
1: କେମିତି ହେଇଛି।
0: ଆମର କବି ସୂର୍ଯ୍ୟ ବଳଦେବ ରଥ ଗୋଟିଏ ପଦ ପ୍ରମାଣ ଦେଲେ, ବିରଞ୍ଚି ବିନ୍ଧାଣି ଦେଲା କି ନିର୍ମାଣୀ ହାଟ।

0: ଗଳା ଭିତରେ ଗାଧୁଥିବା ଅବସ୍ଥାରେ ଶୋଭାବତୀ ଯେତେବେଳେ ଶାମ୍ବ ରୂପକୁ ଦେଖିଦେଲା, କାମରେ ପୀଡିତ ହେଇ ଉଚିତ ହେଇଗଲା। ସକି ମାନେ ଜଳ ସିଞ୍ଚି ସଚେତନ କରେଇଲେ, କହିଲେ ଯେ ମା ଚାଲ ସ୍ୱର୍ଗକୁ ଯିବା, ତୁମ ପିତାଙ୍କୁ କହି ତୁମର ବିବାହ ବ୍ୟବସ୍ଥା କରିଦବା। କିନ୍ତୁ ଶୋଭାବତୀ କହିଲା, ସଖୀ ମାନେ ମୋତେ ମୋ ଏତେ ବଡ଼ ଭୁଲା ଭୁଲି କଥା କୁହନ୍ତୁ, ଏଇ ତୋଟା ଭିତରେ ମୋ ସ୍ୱାମୀ ଅଛନ୍ତି, ତୁମେ ଖୋଜି କରି ଆଣି ମୋତେ ଦିଅ। ତେବେ ଶୋଭାବତୀ କଥାରେ ସଖୀ ମାନେ ଚାଲିଲେ। ଶାମ୍ବ ଫୁଲ ତୋଳି ଏଣେ ଗଛ ପାଖରେ ଠିଆ ହେଇଛି। ତେବେ ଦାସୀ ମାନେ କଲେ କଣ
1: କଲେ
0: ସମୟ।

0: କୃଷ୍ଣ ପୁତ୍ର ବୋଲେ ମୋର ଘର ଦ୍ୱାର କାନ ପର ପରମ ବ୍ରହ୍ମ ଶ୍ରୀକୃଷ୍ଣ
1: ଅଟନ୍ତି ମୋ ପିଅର।
0: ଯେତେବେଳେ ଶାମ୍ବ ପରିଚୟ ଦେଇଦେଲା ଦାସୀ ମାନେ ଶୋଭାବତୀକୁ ମଧ୍ୟ ଏ କଥା ଆସି ଜଣେଇ ଦେଲେ। ଶୋଭାବତୀ ଶୁଣୁଛି ଶାମ୍ବ କଥା, ନିକଟତର ହେଇଗଲା। ଏ ହେ ଶୋଭା କହିଲା, ସଖିଲୋ
1: ଓଲୋ
0: ସତ କହେ, କାହା କୁମର
1: କାହା ପୁଅ,
0: ଏ ସତ କହ।

0: ପକ୍ଷୀ ଏ ଚାରିଦଶ ଭୁବନରେ
1: ନରେ ବୋଲନ୍ତି ସୁନାରୀ,
0: ଚାରିଦଶ ଭୁବନରେ
1: ନରେ ବୋଲନ୍ତି ସୁନାରୀ
0: ନାରୀ କେଳ।

ସେତେବେଳେ ଶାମ୍ବର ସ୍ନେହ ଭଳା କଥା ଶୁଣିଦେଲା ଚନ୍ଦ୍ରାବତୀ ଶୋଭାବତୀ ଏ ଶାମ୍ବ ସହିତ ମିଶିଗଲା, ସଖୀ ମାନେ ଆଡ଼ ହେଇ ଚାଲିଗଲେ। ତେବେ ଶାମ୍ବ ଶୋଭାବତୀକୁ ଆଉ କନକ ଚମ୍ପା ଫୁଲକୁ ଧରି ଦ୍ୱାରକାପୁର ଯେତେବେଳେ ବାହାରିଛି, ସଖୀଙ୍କ ଠାରୁ ଖବର ପାଇ ତୋଟା ରକ୍ଷକ ମାନେ ଆଜି ଧାଇଁଲେ ଅସ୍ତ୍ର ଶସ୍ତ୍ର ଧରି। ଏ କାର ଡାକ ଦେଇ ଅସ୍ତ୍ର ଶସ୍ତ୍ର ଧରି।

0: ସେତେବେଳେ ଇନ୍ଦ୍ରଙ୍କୁ କହିଦେଲେ ଶୋଭାବତୀକୁ ଉଦ୍ଧତ ଯୁବକ ଜଣେ ନେଇଗଲା ନନ୍ଦନବନର। ଚିତ୍ରସେନକୁ ଆଦେଶ କଲେ ରେ ଇନ୍ଦ୍ର, ହେ ଚିତ୍ରସେନ ଶୀଘ୍ର ନନ୍ଦନବନକୁ ଯାଇ ଉଦ୍ଧତ ଯୁବକ କନ୍ୟା ଚୋରକୁ ବାନ୍ଧି ଆଣ। ଏ ଇନ୍ଦ୍ର ଆଜ୍ଞା ପାଇ ଚିତ୍ରସେନ ଚଳିଗଲା ମାୟା ଯୁଦ୍ଧରେ,
1: ବାନ୍ଧି ପକାଇଲା
0: ମାୟା ଯୁଦ୍ଧରେ ଚିତ୍ରସେନ ସାମ୍ବକୁ ବାନ୍ଧି ନେଇ ଦ୍ୱାରକା ଏ ପହଞ୍ଚିଗଲେ ସ୍ୱର୍ଗରେ। କିନ୍ତୁ ନାରଦ ଋଷି ଦ୍ୱାରକାରେ ଏ ଖବରଟା ଦେଇଦେଲେ କୃଷ୍ଣ ବଳରାମକୁ। କୃଷ୍ଣ ବଳରାମ ପାଣ୍ଡବ କୌରବଙ୍କୁ ସାଙ୍ଗରେ ଧରି
1: ଯୁଦ୍ଧ ପାଇଁ ବାହାରି ପଡ଼ିଲେ,
0: ସ୍ୱର୍ଗରେ ପହଞ୍ଚିଲେ। ପୁନର୍ବାର ନାରଦ ମଧ୍ୟ ଇନ୍ଦ୍ରଙ୍କୁ ଏ ଖବରଟା ଦେଇଦେଲେ, ଦେବସୈନ୍ୟ ସଜ ହେଲେ, ରାଗିଲା ଦେବଜାତ ଭିତରେ ଯୁଦ୍ଧ, ଏ ରାଗିଲା ଦେବଜାତ
1: ଯୁଦ୍ଧ ଗୁରୁତର।

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 11:05। ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା। ଆସନ୍ତାକାଲି ପ୍ରାତଃ ଅଧିବେଶନରେ 6:05 ଶୁଣିପାରିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। 7:25 ଶୁଣିପାରିବେ ସାନ୍ତାଳୀ ଆଖଡ଼ା କାର୍ଯ୍ୟକ୍ରମ। ଦିନ 8:15 ଶୁଣିପାରିବେ କାର୍ଯ୍ୟକ୍ରମ ଗୀତାଞ୍ଜଳି। ଦିନ 12:00 ପ୍ରଚାର କରିବ ଲୋକସଙ୍ଗୀତ କାର୍ଯ୍ୟକ୍ରମ ଚହଲା। ଆସନ୍ତାକାଲି ସାନ୍ଧ୍ୟ ଅଧିବେଶନରେ 6:00 ଶୁଣିପାରିବେ ଯୁବବାଣୀ। 6:30 ପ୍ରଚାର କରିବ ସୂଚନା ଓ ସମ୍ଭାଦର କାର୍ଯ୍ୟକ୍ରମ। ରାତି 8:00 ଶୁଣିପାରିବେ ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ। ଶୁଣିଲେ ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା। ଆଜିର ଅଧିବେଶନକୁ ଏଠି ରଖି ରହୁଛୁ, ପୁଣି ଆପଣମାନଙ୍କୁ ସ୍ୱାଗତ ଜଣାଇବୁ ଆସନ୍ତାକାଲି ପ୍ରାତଃ ଅଧିବେଶନରେ। ସେତେବେଳେ ଯାଇ ବିଦାୟ ଦିଅନ୍ତୁ। ଜୟ ହିନ୍ଦ।